ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ ଶ୍ରାବଣ 11 ଦିନ 2026 ମସିହା ଅଗଷ୍ଟ ମାସର 2 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମିଡିୟମ୍ ଉପରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206।

କିଲୋହର୍ଜ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଯୋଗେଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58।

ଶ୍ରୋତବନ୍ଧୁ, ଏଇଠି ଶେଷ କରୁଛୁ ବନ୍ଦନା କାର୍ଯ୍ୟକ୍ରମକୁ। କଣ୍ଠଶିଳ୍ପୀମାନେ ଥିଲେ ବେଗାରୀ ଚରଣ ବଳ, ଏତିଶ୍ରୀ ଦାସ, ବ୍ରଜସୁନ୍ଦର ପତିସ୍ ଏବଂ ଅତିଶ କୁମାର ମଜୁମଦାର। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଚେତନ ଚିନ୍ତନ। ଉପସ୍ଥାପନ କରିଛନ୍ତି ଭାଗୀରଥୀ ମିଶ୍ର।

0: ଘଞ୍ଚ ଜଙ୍ଗଲ ପାଖରେ ଥିଲା ତାଙ୍କ ଆଶ୍ରମ। ଋଷିଙ୍କର ବିଶେଷତ୍ୱ ଥିଲା ସେ ପଦେ ଦ୍ୱିପଦ କଥାରୁ ଅଧିକ କିଛି କହୁନଥିଲେ, ପ୍ରାୟତଃ ନୀରବ ରହୁଥିଲେ। ଦିନର ଅଧିକାଂଶ ସମୟ ଗଙ୍ଗା ନଦୀର ପ୍ରବହମାନ ଧାରାକୁ ଅନେଇ ରହୁଥିଲେ, ନହେଲେ ପାଖ ଜଙ୍ଗଲରେ ଘୁରାଫେରା କରି କେତେବେଳେ ଗଛମାନଙ୍କୁ ତ ଆଉ କେତେବେଳେ ପଶୁପକ୍ଷୀଙ୍କୁ ଅନେଇ ରହୁଥିଲେ। ତାଙ୍କ ଆଶ୍ରମରେ ରହୁଥାନ୍ତି ପ୍ରାୟ 50-60 ଜଣ ଶିଷ୍ୟ। ବେଦଶାସ୍ତ୍ର ପୁରାଣ ଅଧ୍ୟୟନ କରିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ। ଋଷି ଶିଷ୍ୟମାନଙ୍କ ଭିତରେ ଆଶ୍ରମର ସମସ୍ତ ଦାୟିତ୍ୱ ବାଣ୍ଟି ଦେଇଥିଲେ। ଆଶ୍ରମକୁ ସଫା ସୁତୁରା ରଖିବାଠୁ ଆରମ୍ଭ କରି ଜଳ ଫଳ ମୂଳ ସଂଗ୍ରହ, ଖାଦ୍ୟପେୟର ଆୟୋଜନ କରିବା ପର୍ଯ୍ୟନ୍ତ ସମସ୍ତ କାମ ବିଭିନ୍ନ ଶିଷ୍ୟମାନଙ୍କ ଦ୍ୱାରା ହେଉଥିଲା। ଆଶ୍ରମବାସୀଙ୍କ ପାଇଁ ଥିଲା ଏକ ସମୟ ସାରଣୀ। ଭୋରରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ଜପ ତପ ଧ୍ୟାନ ପରେ ଅଧ୍ୟୟନ କରିବା, ଆଶ୍ରମର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରିବା, ଖାଦ୍ୟପେୟର ପ୍ରସ୍ତୁତି ଓ ଭୋଜନ, ବିଶ୍ରାମ, ସନ୍ଧ୍ୟାରେ ସାମୂହିକ ଧ୍ୟାନ ଓ ପ୍ରାର୍ଥନା ପ୍ରଭୃତି କାର୍ଯ୍ୟକୁ ତଦାରଖ କରିବା ଦାୟିତ୍ୱ ଥିଲା ଜଣେ ଜଣେ ଶିଷ୍ୟଙ୍କ ଉପରେ। ଅନ୍ୟ ଶିଷ୍ୟମାନେ ଏଥିରେ ସେମାନଙ୍କୁ ସାହାଯ୍ୟ କରୁଥିଲେ। ଏସବୁ ସତ୍ତ୍ୱେ ଆଶ୍ରମରେ କିଛି ବି ନିର୍ଦ୍ଧାରିତ ସମୟରେ ହେଉନଥିଲା। ଅଥଚ ଋଷି ସ୍ୱଭାବ ସୁଲଭ ଢଙ୍ଗରେ କାହାକୁ କିଛି କହୁନଥିଲେ, ଖାଲି ନୀରବ ରହି ସବୁ ନିରୀକ୍ଷଣ କରୁଥିଲେ। ଥରେ ପାଖ ଆଶ୍ରମରୁ ଆଉ ଜଣେ ଋଷି ଆସି ଅତିଥି ଭାବରେ କିଛି ଦିନ ସେହି ଆଶ୍ରମରେ ଅବସ୍ଥାନ କଲେ। ଆଶ୍ରମର ଦୈନନ୍ଦିନ ବିଶୃଙ୍ଖଳାକୁ ଦେଖି ସେ ଆଶ୍ଚର୍ଯ୍ୟ ହେଲେ ସତ, କିନ୍ତୁ ଋଷିଙ୍କର ପ୍ରତିକ୍ରିୟାହୀନ ସ୍ୱଭାବକୁ ଦେଖି ଆହୁରି ବିସ୍ମିତ ହେଲେ। ନମ୍ର ଭାବରେ ସେ ପ୍ରସ୍ତାବ ଦେଲେ ତାଙ୍କ ଆଶ୍ରମର ମୁଖ୍ୟ ପରିଚାଳକ ଜଣେ ଶିଷ୍ୟଙ୍କୁ କିଛି ମାସ ପାଇଁ ସେହି ଆଶ୍ରମକୁ ପଠାଇବା ପାଇଁ, ଫଳରେ ଅନ୍ୟମାନେ ତାଙ୍କଠୁ ଶୃଙ୍ଖଳା ଜ୍ଞାନ, କର୍ମତତ୍ପରତା ଓ ସର୍ବୋପରି ଆତ୍ମସନ୍ତୋଷର ମାର୍ଗ ପ୍ରଭୃତି ଶିଖିବା ସହିତ ସେସବୁ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିପାରିବେ। ଋଷିଙ୍କ ସ୍ମିତ ହସକୁ ସମ୍ମତି ବୋଲି ଭାବି ଅତିଥି ଋଷି ତାଙ୍କ ମୁଖ୍ୟ ଶିଷ୍ୟକୁ ଆଶ୍ରମର ସାମ୍ପ୍ରତିକ ଅବସ୍ଥା ଏବଂ ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ସମ୍ୟକ ଧାରଣା ଦେଇ ଯିବାକୁ କହିଲେ। ମୁଖ୍ୟ ଶିଷ୍ୟ ଆଶ୍ରମରେ ପହଞ୍ଚି ଅତିଥି କୁଟୀରରେ ଅବସ୍ଥାନ କଲେ। ସପ୍ତାହେ ପର୍ଯ୍ୟନ୍ତ ସେ କାହାକୁ କିଛି ନ କହି ଋଷି ଓ ତାଙ୍କ ଶିଷ୍ୟମାନଙ୍କ ଆଚରଣ ନିରୀକ୍ଷଣ କଲେ। ଦିନେ ସନ୍ଧ୍ୟା ପ୍ରାର୍ଥନା ସଭାରେ ନିର୍ଦ୍ଧାରିତ ସମୟରେ ଧ୍ୟାନ ମଣ୍ଡପରେ ସଭିଙ୍କୁ ଉପସ୍ଥିତ ରହିବାକୁ କହିଲେ। ଧାର୍ଯ୍ୟ ଦିନ ମୁଖ୍ୟ ଶିଷ୍ୟ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ମଣ୍ଡପରେ ପହଞ୍ଚି ଆଖି ବୁଜି ବସିଥାନ୍ତି। ସମୟ ଗଡ଼ି ଚାଲିଥାଏ, ହେଲେ କାହାର ଦେଖା ନାହିଁ। ଢେର ବିଳମ୍ବରେ ଜଣକ ପରେ ଜଣେ ଆସିବା ଆରମ୍ଭ କଲେ, କିନ୍ତୁ କାହାରି ଆଗ୍ରହ ନଥାଏ ଯେମିତି। ମୁଖ୍ୟ ଶିଷ୍ୟ ଆଖି ଖୋଲିଲେ ଏବଂ ପରବର୍ତ୍ତୀ ଦିନ ଠିକ୍ ସମୟରେ ସମସ୍ତେ ପୁଣି ଉପସ୍ଥିତ ହେବାକୁ ଅନୁରୋଧ କଲେ। ପ୍ରତ୍ୟେକ ଶିଷ୍ୟଙ୍କୁ ନିଜ ନିଜର ବନ୍ଧୁ ଶିଷ୍ୟକୁ ସାଥିରେ ଆଣି ଆସିବାର ଦାୟିତ୍ୱ ଦେଇ ଅତିଥି କୁଟୀରକୁ ଚାଲିଗଲେ। ପରଦିନ ନିର୍ଦ୍ଧାରିତ ସମୟର ଅଳ୍ପ ପୂର୍ବରୁ ଆଶ୍ରମର ସମସ୍ତ ଅଧିବାସୀ ଧ୍ୟାନ ମଣ୍ଡପରେ ଉପସ୍ଥିତ ହେଲେ। ହେଲେ ଅତିଥି ମୁଖ୍ୟ ଶିଷ୍ୟଙ୍କର ଦେଖା ନାହିଁ। ଅଧିବାସୀମାନେ କେତେ ସମୟ ବା ଅପେକ୍ଷା କରନ୍ତେ, ମଣ୍ଡପ ଛାଡ଼ି ଚାଲିଯିବାକୁ ଉଦ୍ୟତ ହୁଅନ୍ତେ, ଅତିଥି ମୁଖ୍ୟ ଶିଷ୍ୟ ଆସି ପହଞ୍ଚିଲେ। ସମସ୍ତଙ୍କ ମୁହଁରେ ବିରକ୍ତି ଭାବ ଦେଖି ସେ ସ୍ମିତ ହସି ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କଲେ ଏବଂ ମଣ୍ଡପରେ ନୀରବରେ ବସି ଗଙ୍ଗା ନଦୀର କୁଳୁକୁଳୁ ନାଦ ପ୍ରତି ଜାଗ୍ରତ ହୋଇ ଶୁଣିବାକୁ ଅନୁରୋଧ କଲେ। ଠିକ୍ ସେଇଆ ହେଲା। ସଭିଙ୍କର ମୁଖମଣ୍ଡଳ କ୍ରମଶଃ ଉଜ୍ଜ୍ୱଳ ହେବାକୁ ଲାଗିଲା। ଗଙ୍ଗା ନଦୀର କୁଳୁକୁଳୁ ନାଦ ସଭିଙ୍କ ଭିତରେ ଏକ ଅପୂର୍ବ ପବିତ୍ରତା ଭରି ଦେଇଥିଲା ଯେମିତି, ଆଉ ତା ସହିତ ଏକ ଅଦ୍ଭୁତ ଉପଲବ୍ଧି। ଗଙ୍ଗା ନଦୀର ଚିର ପ୍ରବହମାନ ଧାରାରେ ଯେମିତି ସେମାନେ ବୁଝିପାରିଲେ ସମୟାନୁବର୍ତ୍ତିତା ଓ ଶୃଙ୍ଖଳାର ମୂଲ୍ୟ। ବିନା ଉପଦେଶ ବା ପରାମର୍ଶରେ ସଭିଏଁ ସେଇ ଦିନଠୁ ଶୃଙ୍ଖଳାର ସହ ଆଶ୍ରମର ଦୈନନ୍ଦିନ କାର୍ଯ୍ୟକଳାପ ନିର୍ବାହ କରିବାକୁ ଲାଗିଲେ। ତାଙ୍କର ଦାୟିତ୍ୱ ଏବେ ସରିଯାଇଛି ଜାଣି ଅତିଥି ମୁଖ୍ୟ ଶିଷ୍ୟ ଋଷିଙ୍କଠାରୁ ମେଲାଣି ମାଗିଲେ। ଋଷି ମଧ୍ୟ ତାଙ୍କ ଚିରାଚରିତ ଶୈଳୀରେ ନୀରବରେ ତାଙ୍କୁ ବିଦାୟ ଦେଲେ।
1: ଶୁଣୁଥିଲେ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ଭାଗୀରଥୀ ମିଶ୍ର। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲଚନ୍ଦ୍ର ବେହେରା।

କଳିଯୁଗ ଶେଷ ବେଳକୁ ସାଧୁମାନଙ୍କ ଧର୍ମରକ୍ଷା କରିବାକୁ ବିଷ୍ଣୁଯଶା ନାମକ ଜଣେ ବ୍ରାହ୍ମଣ ଗୃହରେ କଳ୍କି ଭଗବାନ ଅବତାର ଗ୍ରହଣ କରିବେ। ସେ ଦୁଷ୍ଟଙ୍କୁ ଦମନ କରିବେ, ରାଜବେଶଧାରୀ କୋଟି କୋଟି ଦସ୍ୟୁଙ୍କୁ ବଧ କରିବେ। କଳ୍କି ଅବତାର ସହିତ ସତ୍ୟଯୁଗ ଆରମ୍ଭ ହୋଇଯିବ। ଶ୍ରୀ ସୁଖଦେବ ବୁଝାଇଛନ୍ତି, ଇହକାଳରେ ଯିଏ ରାଜା ନାମରେ ପରିଚିତ ହୋଇଥାନ୍ତି ସେମାନେ ଭାବିଥାନ୍ତି, ଅଖଣ୍ଡ ଭୂମଣ୍ଡଳ ମୋର ପୂର୍ବପୁରୁଷଙ୍କ ଦ୍ୱାରା ପାଳିତ ହୋଇଥିଲା, ବର୍ତ୍ତମାନ ମୋ ଦ୍ୱାରା ଶାସିତ, ପରେ ପୁତ୍ର ପୌତ୍ରଙ୍କ ଦ୍ୱାରା ଶାସିତ ହେବ।

ଶୁଣୁଥିଲେ ଶ୍ରୀମଦ୍ ଭାଗବତ। କଣ୍ଠଶିଳ୍ପୀମାନେ ଥିଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭମା ମହାପାତ୍ର, ସାଗରିକା ମହାନ୍ତି, ପଦ୍ମାବତୀ ଦିବେଦେଉ, ସୁହାସ ମହାନ୍ତି। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ୍ ବିକଶିତ ଭାରତ ସଂକଳ୍ପ ଅଭିଯାନ ଲାଗି ନିଶାମୁକ୍ତ ଯୁବବର୍ଗ କାର୍ଯ୍ୟକ୍ରମକେ ଆଭାସୀ ଜରିଆ ଯୁବାନ ପିଢ଼ିକୁ ସମ୍ବୋଧନ କରିବେ। ଏ ଆଭାସୀ ଆଲୋଚନା ଦେଶର ପାଖାପାଖି 10,000 ଜାଗାକେ ସଂଯୋଗ କରିବା ବୋଲି ଜଣାପଡ଼ିଛି। ଏଥି 1 କୋଟିରୁ ଅଧିକା ମାଇ ଭାରତ ସ୍ୱେଚ୍ଛାସେବକ ଯୁବ କ୍ଲବ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଛାତ୍ର ଏନ୍ଜିଓ ପ୍ରତିନିଧି ଶିଳ୍ପ ସଂଘ ଯୁବଶାଖା ଓ 125ରୁ ଅଧିକା ସହଯୋଗୀ ସଂଗଠନର ସଦସ୍ୟମାନଙ୍କୁ ଏକତ୍ରିତ କରାଯିବା। ଏହି ଅଭିଯାନ ଏବେ 14 ତାରିଖ ଦିନ ନୂଆଦିଲ୍ଲୀରୁ ହେବାରକେ ଥିବାର ଜାତୀୟ ନିଶାମୁକ୍ତି ଯୁବ ସମ୍ମିଳନୀ ସାଙ୍ଗେ ଶେଷ ହେବା। ଏ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅତିଥି ଭାବେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାତି ଲୋକସେବା ଭବନର ଗଲାକାଲି କ୍ୟାବିନେଟ୍ ବୈଠକ ହୋଇଯାଇଛି। ଇତି 6ଟା ବିଭାଗର 11ଟା ପ୍ରସ୍ତାବକେ ମଞ୍ଜୁରୀ ମିଳିଛି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍। ବୈଠକ ବାବଦେ ଗଣମାଧ୍ୟମକୁ ସୂଚନା ଦେଇକରି ଶ୍ରୀମତୀ ଗର୍ଗ କହିଛନ୍, ମଞ୍ଜୁରୀ ମିଳିଥିବା ପ୍ରସ୍ତାବମାନଙ୍କ ଭିତରେ 4ଟା ପ୍ରସ୍ତାବ ଜଳସେଚନକେ ନେଇକରି ରହିଛି। ଜଳସେଚନ ଓ ଭୂତଳ ପାଇପ୍ଲାଇନ୍ ବ୍ୟବସ୍ଥା ଜରିଆ ଜଳ ବିତରଣ ଲାଗି 673,33,75,000 ଟଙ୍କାର ପ୍ରକଳ୍ପକେ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଏଥି 5ଟା ଜିଲ୍ଲାର 23,974.45 ଏକର ଜମିକେ ଜଳସେଚିତ କରବାର୍କି ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର 2 ନମ୍ବର ଖେପ୍କେ ବିଲ୍ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଏ କାର୍ଯ୍ୟକ୍ରମ ଲାଗି 2,995 କୋଟି ଟଙ୍କା ଖର୍ଚ୍ଚ ହେବା। 2029 ମସିହା ତକ ସହରାଞ୍ଚଳର ସବୁ ଯୋଗ୍ୟ ପରିବାରକେ ସାର୍ବଜନୀନ ଘର ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ବନ୍ଧୁ ଯୋଜନାକେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଯୋଜନା ଜରିଆ ସୁଲଭ ଦାମତି ସହରାଞ୍ଚଳର ଲୋକମାନଙ୍କୁ ଘର ଯୋଗାଇ ଦିଆଯିବା। ଏଥିଲାଗି ସରକାର 1,615 କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନତି ଚିଠା ଭୋଟର ତାଲିକା ଉପରେ ଦାବି ଆଉ ଆପତ୍ତି ଦାଖଲ ଲାଗି ଧାର୍ଯ୍ୟଥିବା ସମୟକେ ଭାରତ ନିର୍ବାଚନ ଆୟୋଗ ଏବେ 19 ତାରିଖ ତକ ବଢ଼ିଛନ୍। ଏ ବାବଦେ ଗୋଟିଏ ବିଜ୍ଞପ୍ତି ରାଜ୍ୟ ସରକାରଙ୍କର ଗୃହ ବିଭାଗ ତରଫୁ ଓଡ଼ିଶା ଗ୍ୟାଜେଟ୍ ବାହାରିଛି। ଯେନ୍ ଯୋଗ୍ୟ ଲୋକର ନାଁ ଚିଠା ଭୋଟର ତାଲିକାଥି ନାଇଥିବା, କେନ୍ସି ଭୁଲ୍ ଥିଲେ ସେମାନେ ଫର୍ମ 6 ଜରିଆ ନୂଆ ଭୋଟର ଭାବେ ପଞ୍ଜୀକରଣ, ଫର୍ମ 8 ଜରିଆ ଭୋଟର ତାଲିକାଥି ତଥ୍ୟ ସଂଶୋଧନ ଲାଗି

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः जतिन शर्मा।

ସକାଳ 7:25 ପ୍ରଚାର କରିବୁ କୁନି କୁନି ପିଲାଙ୍କ ପାଇଁ ସର୍ବଫଳ କାର୍ଯ୍ୟକ୍ରମ। ସକାଳ 8:30 ଶୁଣିବେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ପ୍ରଚାର କରିବୁ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଛରକା। ଦିନ 12:30 ରହିଛି ସୁଗମ ସଙ୍ଗୀତ ଚାଷର କଥା। ଦିନ 1:10 ଦିନ 1:20 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ରର ଗୀତ ପ୍ରସାର କରିବୁ ଦିନ 2:45। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀରେ ମନୋରଞ୍ଜନୀ ଶୁଣିବେ ଅପରାହ୍ନ 5:30। ଆଦିବାସୀ ଗୀତକ୍ରମରେ ପ୍ରଚାର କରିବୁ ପୁଞ୍ଜିଆ ସମ୍ପ୍ରଦାୟର ଗୀତ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରାତି 7:25 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରାତି 7:30। ରାତି 8:00 ଆପଣମାନଙ୍କ ଚିଠିପତ୍ରର ଉତ୍ତର କାର୍ଯ୍ୟକ୍ରମ ଚିଠି ପାଇଛୁ। ହିନ୍ଦୀ ଭକ୍ତି ଗୀତ ରାତି 8:15। ରାତି 8:30 ଶୁଣିବେ ସ୍ପୋର୍ଟସ୍ ସ୍କାନ୍। ରାତି 9:15 ସ୍ପଟ୍ଲାଇଟ୍ ଏବଂ ରାତି 9:30 ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ଶୁଣିବେ ରବିବାସରୀ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରେଜର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆମ କେନ୍ଦ୍ରରୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଆଞ୍ଚଳିକ ସମ୍ବାଦ ଆମରି ସ୍ୱାସ୍ଥ୍ୟ, ପରେ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରିଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: नमस्कार। आकाशवाणी कटक आंचलिक संवाद पढ़ुछंती सरिता साहू।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନର ଶୁଭାରମ୍ଭ କରିବେ। ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା ପାଇଁ ଦେଶବ୍ୟାପୀ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ 10,000 ଉର୍ଦ୍ଧ୍ୱ ସ୍ଥାନରେ ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରତ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 6 ବିଭାଗର 11 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍ତି, କ୍ୟାବିନେଟ୍ରେ ଜନଜାତି ଜୀବିକା ମିଶନ 2.0 ପାଇଁ 2,995 କୋଟି ଟଙ୍କା ମଞ୍ଜୁରୀ କରାଯାଇଛି। ସେହିଭଳି କୃଷି ଯନ୍ତ୍ରପାତି ଯୋଜନା ଅବଧିକୁ ଆହୁରି 5 ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି।
1: ମେସିନ୍ କିଣିପାରିବେ, ଇମ୍ପ୍ଲିମେଣ୍ଟ ଆଉ ଡିଜେଲ ପମ୍ପସେଟ ଇତ୍ୟାଦି। ଏହି ସ୍କିମ୍ ପାଇଁ 2,200 କୋଟି ଟଙ୍କାର ଆମେ ପ୍ରୋଭିଜନ ରଖିଛୁ। ଏଥିରେ 380,000 ବେନିଫିସିଆରିଜ ଏଥିରେ ଲାଭାନ୍ୱିତ ହେବେ। ଆଜି ଚାଷୀମାନଙ୍କ ପାଇଁ 4 ବହୁତ ବଡ ବଡ ପ୍ରୋଜେକ୍ଟ ମଧ୍ୟ ଆପ୍ରୁଭ ହେଇଛି। ପ୍ରେଗନେଣ୍ଟ ଓ ଲାକ୍ଟେଟିଂ ମଦର୍ସ ପାଇଁ କ୍ରେଶର ସ୍କିମ୍ ଅଛି।
0: ବୈଠକରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ଓ ବିତରଣ ପ୍ରଣାଳୀ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ସେହିଭଳି ପିଭିଟିବି ବର୍ଗଙ୍କ ଅଞ୍ଚଳରେ ମା'ମାନଙ୍କ ସ୍ୱାସ୍ଥ୍ୟ ପୋଷଣ କାର୍ଯ୍ୟକ୍ରମ ଓ ଶିଶୁ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ବ୍ୟବସାୟ ପ୍ରକ୍ରିୟାକୁ ଅଧିକ ସହଜ କରିବା ପାଇଁ ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ 2017 ଆବଶ୍ୟକ ସଂଶୋଧନ ଆଣିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ରାଜ୍ୟରେ ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ଗଠନ ଲାଗି 1982 ସଂଶୋଧନ ବିଲ୍ ଏବଂ ଓଡ଼ିଶା ରାଜ୍ୟ ବିଧି ସେବା କ୍ୟାଡର ନିୟମାବଳୀ 2026 ମଧ୍ୟ ଅନୁମୋଦନ ମିଳିଛି। ରାଜ୍ୟର ସହରାଞ୍ଚଳରେ ରହୁଥିବା ଯୋଗ୍ୟ ପରିବାରକୁ 2029 ସୁଦ୍ଧା ସାର୍ବଜନୀନ ବାସଗୃହ ଯୋଗାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ବନ୍ଧୁ ଯୋଜନାକୁ ମଞ୍ଜୁରୀ ମିଳିଛି। ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା 8 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି। ଇତିମଧ୍ୟରେ 2,69,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ବନ୍ୟା ଜଳ ଧୀରେ ଧୀରେ ହ୍ରାସ ପାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବନ୍ୟା ପାଣି କମିବାର 3 ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପରିସ୍ଥିତିର ସୁପରିଚାଳନା, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆସନ୍ତା 24 ମଧ୍ୟରେ ବିଜୁଳି ଖଡ଼ଖଡ଼ି ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚନ ଆୟୋଗ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟସୀମାକୁ ଅଗଷ୍ଟ 19 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ, ଯୋଗ୍ୟ ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଅନ୍ତର୍ଭୁକ୍ତିମୂଳକ କରିବା ଉଦ୍ଦେଶ୍ୟରେ ସମୟସୀମାକୁ ବୃଦ୍ଧି କରାଯାଇଛି। ଓଡ଼ିଶା ପୁଲିସ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ 17,590 ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ମହିଳା ଓ ଶିଶୁ ଅପରାଧ ଶାଖାର ତଦନ୍ତ ଆନ୍ତଃରାଜ୍ୟ ସମନ୍ୱୟ ଯୋଗୁଁ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଇନୋଭେସନ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ବୃଦ୍ଧି ପାଇଛି। ସେଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ପ୍ରତିଯୋଗିତାର 10ମ ଦିନରେ ଗତକାଲି ଭାରତ 16 ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ 4 ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି 7 ସ୍ୱର୍ଣ୍ଣ ଏବଂ 3 ରୌପ୍ୟ ପଦକ ହାସଲ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ପିଲାମାନଙ୍କ ଭିତରେ ବର୍ଷାଦିନିଆ ରୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଗଦାଧର ଷଡ଼ଙ୍ଗୀ।
1: ଝାଡ଼ାବାନ୍ତି ରୋଗ ବର୍ଷା ଦିନର ଏକ ପ୍ରମୁଖ ରୋଗ। ଶିଶୁ ଏବଂ ଛୁଆମାନେ ବିଶେଷ ଭାବରେ ଏଥିରେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏ ରୋଗରେ ପ୍ରଥମେ ଗୋଟିଏ ଦିନ ବାନ୍ତି ହୁଏ ଏବଂ ତା ପରଦିନ ଠାରୁ ତରଳ ଝାଡ଼ା ଆରମ୍ଭ ହୋଇଯାଏ। ପ୍ରଥମେ ବାନ୍ତି ଯୋଗୁଁ ଖାଦ୍ୟ ଏବଂ ପାନୀୟ ଶରୀର ମଧ୍ୟକୁ କମ୍ ପ୍ରବେଶ କରିଥାଏ। ତା ଛଡ଼ା ବାପମାମାନେ ଛୁଆକୁ ବାନ୍ତି ଭୟରେ ଖାଇବାକୁ ଦେଇନଥାନ୍ତି। ଝାଡ଼ା ବାନ୍ତିରେ ଅସୁବିଧାର ପ୍ରମୁଖ କାରଣ ହେଲା ଦେହରୁ ଜଳୀୟ ଅଂଶ ଶୁଖିଯିବା। ସାଧାରଣ ଭାବେ ଝାଡ଼ା ଭଲ ହେବାକୁ 2-3 ଦିନ ଲାଗିଥାଏ। ଜଳୀୟ ଅଂଶର ନିର୍ଗମନକୁ ପୂରଣ କରିବାର ସହଜ ଉପାୟ ଆମ ପାଖରେ ଅଛି। ଏ ସମୟରେ ଛୁଆକୁ ଖାଇବା ବନ୍ଦ କରିବା ଅନୁଚିତ। ମା ଠାରୁ ଖାଉଥିଲେ ତାହା କଣ୍ଟିନ୍ୟୁ କରନ୍ତୁ। 5 ଗ୍ଲାସ୍ ପାଣିରେ ମୁଠାଏ ଚିନି ଏବଂ 3 ଆଙ୍ଗୁଠିରେ ଧରିଲା ଭଳି କିଛି ଲୁଣ ମିଶାଇ ବାରମ୍ବାର ଛୁଆକୁ ପିଇବାକୁ ଦିଅନ୍ତୁ। ଲୁଣ ମିଶା ଦହି ପାଣି, ଲେମ୍ବୁ ସର୍ବତ, ପଇଡ଼ ପାଣି ଏବଂ ପଖାଳ ତୋରାଣି ଏସବୁ ଛୁଆକୁ ଅଳ୍ପ ଅଳ୍ପ କରି ଦିଆଯାଇପାରିବ। ORS ପ୍ୟାକେଟ୍ ବଜାରରେ ସର୍ବତ୍ର ମିଳୁଛି। ଗୋଟିଏ ଛୋଟ ପ୍ୟାକେଟ୍କୁ ଗୋଟିଏ ଗ୍ଲାସ୍ ପାଣିରେ ଗୋଳାଇ ବାରମ୍ବାର ପିଇବାକୁ ଦିଆଯାଇପାରିବ। ଏସବୁ କରିବା ସତ୍ତ୍ୱେ ଆଖି କୋରଡ଼କୁ ପଶିଗଲେ, ଛୁଆ ଅତ୍ୟଧିକ କାନ୍ଦିଲେ କିମ୍ବା ପରିସ୍ରା ପୂର୍ବରୁ ଯେମିତି କରୁଥିଲା ସେପରି ନ କଲେ ତାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା କରାଇବା ଉଚିତ। ଏ ସମୟର ଅନ୍ୟ ଏକ ରୋଗ ହେଲା ଗ୍ରହଣୀ କିମ୍ବା ନାଳ ରକ୍ତ ଝାଡ଼ା। ଛୁଆମାନେ ବାରମ୍ବାର ଝାଡ଼ା ଫେରନ୍ତି ଯେଉଁଥିରେ ମଳ ନଥାଇ ନାଳ ଏବଂ ରକ୍ତ ଆସିଥାଏ। ଏହା ସାଧାରଣତଃ ଜୀବାଣୁଜନିତ ରୋଗ। ORS ଏବଂ ଅନ୍ୟ ପ୍ରକାରର ଜଳଯୁକ୍ତ ପାନୀୟ ଦେବା ସହିତ ଖାଦ୍ୟକୁ ବନ୍ଦ ନ କରିବା ଉଚିତ। ରକ୍ତ ବିଶେଷ ଭାବରେ ଝାଡ଼ାରେ ଗଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କରିବା ବିଧେୟ। ଟାଇଫଏଡ୍ ଏହି ସମୟରେ ବେଶୀ ଦେଖାଦିଏ। ଏହା ଏକ ଜଳବାହିତ ରୋଗ ହୋଇଥିବାରୁ ଏବଂ ବର୍ଷା ଦିନରେ ଜଳର ପ୍ରଦୂଷଣ ଅଧିକ ହେବା ହେତୁ ଏ ରୋଗର ପ୍ରାଦୁର୍ଭାବ ଅଧିକ। ପ୍ରଥମ ସପ୍ତାହରେ ଜ୍ୱର ହେବା ଏବଂ ଦ୍ୱିତୀୟ ସପ୍ତାହ ବେଳକୁ ସାମାନ୍ୟ ନେଳି ରଙ୍ଗର ପତଳା ଝାଡ଼ା ହେବା ଏ ରୋଗର ଲକ୍ଷଣ। ସାଂଘାତିକ ହେଲେ ଏ ରୋଗରେ ଖାଦ୍ୟନଳୀରେ ଛିଦ୍ର ହୋଇ ପେଟ ଭିତରକୁ ଖାଦ୍ୟ ପଦାର୍ଥ ଚାଲିଯାଏ ଏବଂ ପେରିଟୋନାଇଟିସ୍ ହୁଏ। ଏହା ସାମୟିକ ମସ୍ତିଷ୍କ ପ୍ରଦାହ ମଧ୍ୟ କରିଥାଏ। ପାଣି ଫୁଟାଇ ପିଇଲେ ଏବଂ ଖାଦ୍ୟ ଗରମ କରି ଖାଇଲେ ଏ ରୋଗ ହୁଏ ନାହିଁ। ଟାଇଫଏଡ୍ ପ୍ରତିଷେଧକ ଟୀକା ମଧ୍ୟ ମିଳୁଛି। 3 ବର୍ଷରେ ଥରେ ଗୋଟିଏ ଟୀକା 2 ବର୍ଷରୁ ଉର୍ଦ୍ଧ୍ୱ ଛୁଆମାନଙ୍କୁ ଦିଆଯାଇପାରେ। ଜ୍ୱର କ୍ରମାଗତ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପରିଚାଳିତ ହେବା ବିଧେୟ। ଏହି ସମୟରେ ପେଟ କାଟିବା କିମ୍ବା ବିନ୍ଧିବା ଯୋଗୁଁ ପିଲାମାନଙ୍କୁ ଡାକ୍ତରଖାନାକୁ ଅଣାଯାଇଥାଏ। ପେଟରେ ଯନ୍ତ୍ରଣା ଖାଦ୍ୟନଳୀର ସଂକ୍ରମଣ ଯୋଗୁଁ ହୋଇଥାଏ। ପିଲାମାନେ ଖାଦ୍ୟ ଖାଇପାରନ୍ତି ନାହିଁ। ଖାଦ୍ୟ ଖାଇଲେ ପେଟ କାଟିବା ବଢ଼ିଯାଇଥାଏ। ସାଧାରଣ ପେଟ କାଟିବା ଆପେ ଆପେ ଭଲ ହୋଇଯାଏ। ଏ ସମୟରେ ତରଳ ଖାଦ୍ୟ ଅଳ୍ପ ପରିମାଣରେ ଏବଂ ସ୍ୱଳ୍ପ ସମୟ ବ୍ୟବଧାନରେ ଦେବା ଉଚିତ। ପିଇବା ପାଇଁ ପାଣି ମଧ୍ୟ ଅଳ୍ପ ଅଳ୍ପ କରି ଦିଆଯାଇପାରେ। ପେଟ କାଟିବା ବେଶୀ ହେଲେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆଣ୍ଟାସିଡ୍ ସିରପ୍ କିମ୍ବା ବଟିକା ଏବଂ ପେଟ ବିନ୍ଧା କମିବା ପାଇଁ କ୍ଷୁଦ୍ରାନ୍ତ ଚାଳନ କମ୍ କରୁଥିବା ଔଷଧ ଦିଆଯାଇପାରେ। ପେଟ ବିନ୍ଧା ବେଶୀ ହେଲେ କିମ୍ବା ନେଳି ବାନ୍ତି ହେଲେ କିମ୍ବା ଢାଉ ରଙ୍ଗର ଝାଡ଼ା ହେଲେ କିମ୍ବା ପେଟ ଫାମ୍ପିଲେ କିମ୍ବା ଛୁଆର ଚେତା ନ ରହିଲେ ତାକୁ ହସ୍ପିଟାଲରେ ରଖି ଚିକିତ୍ସା କରିବା ବିଧେୟ। ଛୋଟ ପିଲାଙ୍କୁ ଅତ୍ୟଧିକ ଜ୍ୱରରେ ସମୟ ସମୟ ପିହୁଳା ମାରିଥାଏ। 6 ମାସରୁ 6 ବର୍ଷ ମଧ୍ୟରେ ପିଲାମାନଙ୍କୁ ଏହା ହୋଇଥାଏ। ବର୍ଷା ଦିନେ ଏହାର ପ୍ରାଦୁର୍ଭାବ ଟିକିଏ ଅଧିକ। ତେଣୁ ଏ ସମୟରେ ଛୋଟ ଛୁଆକୁ ଜ୍ୱର ହେଲେ ଶରୀର ତାପ ବାରମ୍ବାର ଦେଖିବେ। ସ୍ୱାସ୍ଥ୍ୟକର୍ମୀଙ୍କ ପାଖରୁ ପାରାସେଟାମଲ ବଟିକା କିମ୍ବା ଶିର ପାଣି ଛୁଆକୁ ଖାଇବାକୁ ଦେବେ। ଉତ୍ତାପ ବଢ଼ିଗଲେ ଥଣ୍ଡା ପାଣିରେ ପୋଛି ଫ୍ୟାନ୍ ପାଖରେ କିମ୍ବା ଉତ୍ତମ ବାୟୁ ସଞ୍ଚାଳିତ ହେଉଥିବା ଜାଗାରେ ଛୁଆକୁ ରଖିବେ। ଦେହର ଉତ୍ତାପ କମିଗଲେ ପିହୁଳା ମାରିବାର ସମ୍ଭାବନା ମଧ୍ୟ କମିଯାଏ। ବର୍ଷା ଜଳରେ ମଶାମାନେ ଅଣ୍ଡା ଦିଅନ୍ତି ଏବଂ ବଂଶ ବଢ଼ାନ୍ତି। ତେଣୁ ମ୍ୟାଲେରିଆର ପ୍ରକୋପ ମଧ୍ୟ ଏ ସମୟରେ ବେଶୀ। ତେଣୁ ଏସବୁକୁ ଚିନ୍ତା କରି ବର୍ଷା ଦିନେ ଛୁଆମାନଙ୍କର ଯତ୍ନ ନେବା ବିଧେୟ।
0: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ପିଲାମାନଙ୍କ ଭିତରେ ବର୍ଷାଦିନିଆ ରୋଗ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଗଦାଧର ଷଡ଼ଙ୍ଗୀ। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ

ସମ୍ବାଦ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ନେଇ ଆମେରିକାର ଚେତାବନୀ। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 39 ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶକୁ ମିଳିଛି 16 ପଦକ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ

ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମର ଆରମ୍ଭ କରାଯିବ। ଏଥିରେ 10,000 ଉର୍ଦ୍ଧ୍ୱ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମଗୁଡ଼ିକରେ ମାଇ ଭାରତ ସ୍ୱେଚ୍ଛାସେବୀ, ମାଇ ଭାରତ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଯୁବକ ସଂଘର ପ୍ରତିନିଧିଙ୍କ ସମେତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ 125ରୁ ଉର୍ଦ୍ଧ୍ୱ ଧାର୍ମିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ। ନିଶାମୁକ୍ତି ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତି ରବିବାର ସାପ୍ତାହିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ସେଥିମଧ୍ୟରେ କ୍ରୀଡ଼ା, ପଦଯାତ୍ରା, ଯୋଗ, ସାଂସ୍କୃତିକ ସଚେତନତା ବୃଦ୍ଧି, ପଥପ୍ରାନ୍ତ ନାଟକ, ଆଲୋଚନା ବୈଠକ, କଳା ପ୍ରତିଯୋଗିତା, ଲୋକସମ୍ପର୍କ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସମୀକ୍ଷା କରିଛନ୍ତି। ସୁରକ୍ଷିତ, ସୁବ୍ୟବସ୍ଥିତ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମନ୍ତ୍ରୀ ଶ୍ରୀ ନଡ୍ଡା ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ସ୍ୱଚ୍ଛ ଏବଂ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି ନିରପେକ୍ଷ ତଥା ପରୀକ୍ଷାର୍ଥୀ ଅନୁକୂଳ ପରିବେଶକୁ ସୁନିଶ୍ଚିତ କରିବା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଗୁଜବଠାରୁ ଦୂରେଇ ରହିବା ପାଇଁ କେବଳ ଜାତୀୟ ଡାକ୍ତରୀ ବିଜ୍ଞାନ ପରୀକ୍ଷା ପରିଷଦ NBEMS ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଉପରେ ନିର୍ଭର କରିବାକୁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଅତ୍ୟନ୍ତ ସୁରକ୍ଷିତ ତଥା ସମୟ ସୀମାବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥାଏ। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଏହାର ଗୋପନୀୟତା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ବୈଠକ ଅବସରରେ ଶ୍ରୀ ନଡ୍ଡା ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି। ଏହି ପରୀକ୍ଷା ଆସନ୍ତା 30 ତାରିଖରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 2,63,183 ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଏହା 12.5%ରୁ ଅଧିକ। 340 ସହରର 1300ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉଜ୍ବେକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ସାଇଦୋଭ ବକ୍ତିୟର ଓଲ୍ଡିଲୋଭିଚ୍ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଓଲ୍ଡିଭିଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଦିଲ୍ଲୀରେ ଏକ ବ୍ୟାବସାୟିକ ସମ୍ମିଳନୀରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ଭାବରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ 1,09,000 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି ପ୍ରତି ମାସରେ ହସ୍ତାନ୍ତରିତ ହେଉଥିବା ଟିକସ ସଂଗ୍ରହ କିସ୍ତି ଉପରେ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଏହି ଅର୍ଥ ରାଜ୍ୟଗୁଡ଼ିକ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉତ୍ତରପ୍ରଦେଶକୁ ସର୍ବାଧିକ 19,208 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ 4,819 କୋଟି ଟଙ୍କା ଏବଂ ସିକ୍କିମକୁ ସର୍ବନିମ୍ନ 365 କୋଟି ଟଙ୍କା ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି। ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ଏବଂ ଆଲୋଚନାକୁ ତେହେରାନ ନ ଫେରିବା ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି ସେ ସତର୍କ କରାଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ପଶ୍ଚିମ ଏସିଆରେ ବସବାସ କରୁଥିବା ଆମେରିକୀୟଙ୍କ ପାଇଁ ଏକ ନୂତନ ସୁରକ୍ଷା ପରାମର୍ଶବଳୀ ଜାରି କରିଛି। ସଂଘର୍ଷ ଅଧିକ ତୀବ୍ର ହେଲେ ସେହି ଅଞ୍ଚଳରୁ ପ୍ରସ୍ଥାନ କରିବାକୁ ଆମେରିକୀୟଙ୍କୁ ଅନୁରୋଧ କରାଯାଇଛି। ଗାଜା ଏବଂ ଲେବାନନରେ ମଧ୍ୟ ସଂଘର୍ଷ ବୃଦ୍ଧି ପାଇଛି। ଆମେରିକା ସମର୍ଥିତ ଯୁଦ୍ଧବିରତି ଢାଞ୍ଚା ଅନୁଯାୟୀ ଇସ୍ରାଏଲ ନିଜ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ ତେହେରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ପଶ୍ଚିମ ଏସିଆର ପ୍ରମୁଖ ଇସ୍ରାଏଲ ଭିତ୍ତିଭୂମି ଏବଂ ଆମେରିକୀୟ ଶକ୍ତି ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି। ପେରୁର ନାଜକା ସହର ନିକଟରେ ଏକ ବିମାନ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରସିଦ୍ଧ ନାଜକା ଲାଇନ୍ସ ଉପରେ ଏହି ବିମାନଟି ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପେରୁର ବିମାନ କମ୍ପାନୀ ଏରୋଡିଆନା ଦ୍ୱାରା ପରିଚାଳିତ ଏହି ବିମାନଟି ଇକା ସହରରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଥିବା ପେରୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିଉଟା ପ୍ରବାସୀ ସଙ୍କଟର ସମାଧାନ ଲକ୍ଷ୍ୟ

0: ଆସନ୍ତା ମଙ୍ଗଳବାର ୟୁରୋପୀୟ ସଂଘରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ସୀମାପାର ପ୍ରବାସୀ ପରିସ୍ଥିତି ନେଇ ସ୍ପେନ୍ ଏବଂ କିଛି ସଦସ୍ୟ ରାଷ୍ଟ୍ର ମଧ୍ୟରେ ବିବାଦ ଉପୁଜିଛି। ମରକୋରୁ ପ୍ରାୟ 60,000 ପ୍ରବାସୀ ସ୍ପେନ୍ର ଅବରୋଧ ଅଞ୍ଚଳରେ ପ୍ରବେଶ କରିବା ପରେ ୟୁରୋପୀୟ ସଂଘର 22 ସଦସ୍ୟ ରାଷ୍ଟ୍ର ଏକ ସମନ୍ୱିତ ପଦକ୍ଷେପ ଏବଂ ଦୃଢ଼ ବାହ୍ୟ ସୀମା ନିୟନ୍ତ୍ରଣ ନେଇ ଆହ୍ୱାନ ଦେଇଛନ୍ତି। ସ୍ପେନ୍ ସହିତ ଇଟାଲୀ ୟୁରୋପୀୟ ସୀମାମୁକ୍ତ ସେନ୍ଗେନ୍ ବ୍ୟବସ୍ଥାକୁ ସ୍ଥଗିତ ରଖିଛି। ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରଙ୍କର ଏହା ଏକ ନକାରାତ୍ମକ ପ୍ରତିକ୍ରିୟା ବୋଲି ସ୍ପେନ୍ ସମାଲୋଚନା କରିଛି। ଫିନଲାଣ୍ଡ ଏବଂ ଡେନମାର୍କ ସମର୍ଥନରେ ଇଟାଲୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସ୍ପେନ୍ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଗତମାସ 30 ସୁଦ୍ଧା ସିଉଟାରେ ପ୍ରବେଶ କରିଥିବା ପ୍ରାୟ ସମସ୍ତ ପ୍ରବାସୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୀମାପାର ପ୍ରବାସୀ ବୃଦ୍ଧି ସମୟରେ ବୁଡ଼ିଯାଇ ଏବଂ ଦଳାଚକଟାରେ ପ୍ରାୟ 67 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି ତାଙ୍କ ସରକାର ସୀମା ନିୟନ୍ତ୍ରଣକୁ କାର୍ଯ୍ୟକ୍ଷମ କରିବା ସହ ଅନଧିକୃତ ଗତିବିଧିକୁ ପ୍ରତିହତ କରିବା ନେଇ ପଦକ୍ଷେପ ଗ୍ରହଣ କରିଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ବୃଦ୍ଧି ପାଇଛି। ସେଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ପ୍ରତିଯୋଗିତାର 10 ଦିନରେ ଗତକାଲି ଭାରତ 16 ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି 7 ସ୍ୱର୍ଣ୍ଣ ଏବଂ 3 ରୌପ୍ୟ ପଦକ ହାସଲ କରିଛି। ପୁରୁଷ 80 କିଲୋଗ୍ରାମ ବର୍ଗରେ ଅଙ୍କୁଶ ପାନଘାଲ, 60 କିଲୋଗ୍ରାମ ବର୍ଗରେ ସଚିନ ସିୱାଚ ଏବଂ ମହିଳା ବର୍ଗରେ ଜାସ୍ମିନ ଲାମ୍ବୋରିଆ, ପ୍ରୀତି ପାୱାର, ସାକ୍ଷୀ ଚୌଧୁରୀ, ପ୍ରିୟା ଘଙ୍ଗର୍ସ ଏବଂ ଅରୁନ୍ଧତୀ ଚୌଧୁରୀ ସ୍ୱର୍ଣ୍ଣପଦକ ପାଇଛନ୍ତି। ଭାରତର ଅନ୍ୟ 3 ମୁଷ୍ଟିଯୋଦ୍ଧା ନରେନ୍ଦ୍ର ବୱଲ, ଲଭଲୀଲା ବର୍ଗୋହେନା ଏବଂ ଯଦୁମଣି ସିଂ ରୌପ୍ୟ ପଦକ ପାଇଛନ୍ତି। ପାରା ଆଥଲେଟିକ୍ସ ବର୍ଗରେ ପୁରୁଷ ସଟ୍ଫୁଟ୍ FM 57 ବର୍ଗରେ ସୁମନ ରାଣା ସ୍ୱର୍ଣ୍ଣ ଏବଂ ଶୁଭମ ଜୁଆଲ ରୌପ୍ୟ ପଦକ ପାଇଛନ୍ତି। ଟ୍ରିପଲ୍ ଜମ୍ପ ପ୍ରତିଯୋଗିତାରେ ପ୍ରବୀଣ ଚିତ୍ରାଭେଲ ରୌପ୍ୟ ଏବଂ ସେଲ୍ଭା ପ୍ରଭୁ କାଂସ୍ୟ ପଦକ ପାଇଛନ୍ତି। ଜୁଡ଼ୋ ପ୍ରତିଯୋଗିତାରେ ଉନ୍ନତି ଶର୍ମା ମହିଳା 63 କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ 5,000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବୀର ସିଂ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପଦକ ବିଜେତା ଭାରତୀୟ ଖେଳାଳିଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା ଏବଂ ଭିଏତନାମର ଥୁଇ ଲିନ୍ ଏନ୍ଗୁଏନ୍ଙ୍କ ମଧ୍ୟରେ ମୁକାବିଲା ହେବ। ସେମିଫାଇନାଲରେ ତନ୍ଭି ତାଙ୍କ ଚାଇନିଜ୍ ତାଇପେଇ ପ୍ରତିପକ୍ଷଙ୍କୁ 21-17 ଏବଂ 21-11 ସେଟ୍ରେ ପରାସ୍ତ କରିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସେଥିମଧ୍ୟରେ କର୍ଣ୍ଣାଟକ, କେରଳ, ମାହେ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ରାଜସ୍ଥାନ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ ଆଦି ରହିଛି। ଆସନ୍ତା 2 ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ପୂର୍ବ ଉତ୍ତରପ୍ରଦେଶ, ମେଘାଳୟ, ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ନିଟ୍ PG 2026 ପରୀକ୍ଷାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ନେଇ ଆମେରିକାର ଚେତାବନୀ। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 39 ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶକୁ ମିଳିଛି 16 ପଦକ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 2 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣେଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପ୍ରଚାର କରୁଛୁ କୁନି କୁନି ପିଲାଙ୍କ ପାଇଁ ସରଗପୁଲ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଅଛନ୍ତି ସ୍ନିଗ୍ଧାରାଣୀ ପଣ୍ଡା।

କୁହାଯାଏ ଭଲ ବନ୍ଧୁଟିଏ ଥିଲେ ଜୀବନ ସହଜ ଲାଗିଥାଏ, ଆନନ୍ଦରେ ଭରି ଉଠିଥାଏ, ସୁଖରେ ଦୁଃଖରେ ସବୁ ମୁହୂର୍ତ୍ତରେ ସେ ତୁମ ପାଖେ ପାଖେ ଥାଏ। ତୁମ ଅସୁବିଧାକୁ ସେ ଅନୁଭବ କରିପାରେ, ତୁମେ ଡାକିବା ଆଗରୁ ସେ ପହଞ୍ଚିଯାଏ, ତୁମ ମୁହଁ ଦେଖି ସେ କହିପାରେ ତୁମେ ଏବେ କେଉଁ ପରିସ୍ଥିତିରେ ଅଛ, ତୁମ ଅସୁବିଧାକୁ ସେ ବୁଝିପାରେ, ଆଉ ଯେତେବେଳେ ତୁମେ ତାକୁ ଖୋଜ ସେ ତୁମ ପାଖେ ଆସି ପହଞ୍ଚିଯାଏ। ଏମିତି ବନ୍ଧୁଟିଏ ଯାହା ପାଖରେ ଥାଏ ସେ ସବୁଠୁ ଭାଗ୍ୟବାନ ବୋଲି କୁହାଯାଏ। ଏଇ ବନ୍ଧୁ ତାକୁ ସୁନ୍ଦର ରୂପ ଦେଇ ସବୁବେଳେ ମନେ ରଖିବା ପାଇଁ ଆଉ ଏଇ ଦିନଟିର ଗୁରୁତ୍ୱକୁ ଅନୁଭବ କରିବା ପାଇଁ ଆମେ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରକୁ ପାଳିଥାଉ ବନ୍ଧୁତା ଦିବସ ରୂପରେ। ଏଇ ବନ୍ଧୁତା ଦିବସରେ ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ସରଗଫୁଲ କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ ପିଲାଏ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ହେଲେ ବନ୍ଧୁତା କଥା କହୁଥିଲି ନା, ତୁମ ପାଖରେ ବି ଏମିତି ବନ୍ଧୁ ଥିବେ, ଆଉ ସବୁବେଳେ ଚେଷ୍ଟା କରିବ ଭଲ ବନ୍ଧୁଟିଏ କରିବା ପାଇଁ। ଯାହା ପାଖରେ ବନ୍ଧୁଟିଏ ନାହିଁ, ସେ ଜୀବନରେ ବହୁତ କିଛି ପାଇନି ବୋଲି କୁହାଯିବ। ବାପା ମାଆ ଭାଇ ଭଉଣୀ ଆମ ସମସ୍ତେ ଜୀବନରେ ବହୁତ ସାହାଯ୍ୟ କରିଥାନ୍ତି, ଆମ ପାଖେପାଖେ ଥାନ୍ତି, କିନ୍ତୁ ଜଣେ ଅନ୍ତରଙ୍ଗ ସାଥୀ ରହିବା ଜୀବନରେ ସବୁଠୁ ବଡ଼ ଭାଗ୍ୟର କଥା। ବାପା ମାଆଙ୍କୁ ଯେଉଁ କଥା ଆମେ କହିପାରିନଥାଉ, ଆମ ସାଙ୍ଗସାଥିଙ୍କୁ କହିଥାଉ। ସାଙ୍ଗଟିଏ ଖାଲି ହେଇଗଲେ ହେବନି, ସାଙ୍ଗ ବାଛିଲା ବେଳେ ବହୁତ କଥା ଭାବିବାକୁ ପଡ଼ିଥାଏ, ଚିନ୍ତିବାକୁ ପଡ଼ିଥାଏ, ତାହେଲେ ଯାଇ ଆମ ରାସ୍ତା ସୁଗମ ହୋଇଥାଏ। ଯଦି ଆମେ ଖରାପ ସଙ୍ଗତିରେ ପଡ଼ିଯିବା, ତାହେଲେ ଆମ ରାସ୍ତା ବହୁତ କଠିନ ହୋଇଯିବ। ଆଉ ଏମିତି ଏତେ ଦୂରରେ ଆମେ ସେ କଠିନ ରାସ୍ତାରେ ପହଞ୍ଚିଯିବା ଯେ ଆମକୁ ପୁଣି ଭଲ ରାସ୍ତାଟିଏ ପାଇବା କଷ୍ଟକର ହୋଇଯିବ। ତେଣୁ ପିଲା ସବୁବେଳେ ଚେଷ୍ଟା କରିବ ଭଲ ସାଙ୍ଗଟିଏ ବାଛିବା ପାଇଁ। ତୁମ ପାଠପଢ଼ାରେ, ତୁମ ଚରିତ୍ର ଗଠନରେ, ତୁମ କର୍ତ୍ତବ୍ୟରେ ଯିଏ ତୁମକୁ ସାହାଯ୍ୟ କରୁଥିବ, ଯିଏ ଉତ୍ସାହ ଦେଉଥିବ, ସେମିତି ସାଙ୍ଗଟିଏ ଜୀବନରେ ଆପଣେଇବ। ଆଉ ନିଜେ ମଧ୍ୟ ସେ ସାଙ୍ଗର ପ୍ରତ୍ୟେକ ପରିସ୍ଥିତିରେ ଛାଇ ଭଳି ଠିଆ ହେବ, ଦେଖିବ କେତେ ଆନନ୍ଦ ମିଳିଥାଏ ସେଥିରେ। ସେଥିପାଇଁ ତ ଆମ ସଂସ୍କୃତରେ ସୁନ୍ଦର ଶ୍ଳୋକଟିଏ ଅଛି, ଉତ୍ସବେ ପ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ ରାଜଦ୍ୱାରେ ଶ୍ମଶାନେଚ ଯତିଷ୍ଠତି ସବାନ୍ଧବଃ। ଉତ୍ସବ ମାନେ ଯେତେବେଳେ ଆମର ଖୁସିର ମୁହୂର୍ତ୍ତ, କୌଣସି ବିବାହ, ବ୍ରତ, ଜନ୍ମଦିନ, ଏଇସବୁରେ ଯେଉଁ ସାଙ୍ଗ

ଉପସ୍ଥିତ ରହେ। ବ୍ୟସନେ ମାନେ ଆମର ଯେତେବେଳେ ଅସୁବିଧାର ସମୟ ରହିଥାଏ, ଏ ଦୁର୍ଭିକ୍ଷ ମାନେ ଯେତେବେଳେ ଆମର ଖାଇବା ପିଇବାରେ ବି ଅଭାବ ହେଉଥିବ, ରାଷ୍ଟ୍ର ବିପ୍ଳବୀ ଯେତେବେଳେ ଆମର ସମାଜରେ କିଛି ଅସୁବିଧା ଦେଖାଯାଇଥିବ, ରାଜଦ୍ୱାରେ ଆମକୁ କୋର୍ଟ କଚେରୀରେ କେତେବେଳେ କିଛି ଆବଶ୍ୟକତା ପଡ଼ିଲା, ଶ୍ମଶାନେ ଆମର କିଏ ପ୍ରିୟଜନଙ୍କ ବିୟୋଗ ସମୟରେ ଯିଏ ଆମ ପାଖେ ପାଖେ ଠିଆ ହେଇଥାଏ ସିଏ ଆମର ପ୍ରକୃତ ବନ୍ଧୁ ବୋଲି ଆମେ ଜାଣିବା। ଏହାର ଗୂଢ଼ ଅର୍ଥ ହେଲା ଯେକୌଣସି ପରିସ୍ଥିତି ବି ଆସୁ, ସୁଖ ଦୁଃଖ, ଭଲ ମନ୍ଦ, ଅଭାବ ଅସୁବିଧା, ଏ ସବୁ ସମୟରେ ଯିଏ ଆମଠି ଛାଇ ଭଳି ରହିଥାଏ ସିଏ ହିଁ ଆମର ପ୍ରକୃତ ବନ୍ଧୁ। ବନ୍ଧୁଟିଏ ଥିଲେ ଜୀବନର ରାସ୍ତା ସୁଗମ ହୋଇଥାଏ, ଭଲ ଲାଗିଥାଏ, ଆଉ ଏ ଜୀବନ ବଞ୍ଚିବା ପାଇଁ ବହୁତ ଆଗ୍ରହ ଆସିଥାଏ। ଯାହାର ସାଥି ନାହିଁ ସେ ଏସବୁ ପାଇପାରିବନି। ତେଣୁ ପିଲେ ଜୀବନରେ ଏମିତି ସୁନ୍ଦର ସାଥିଟିଏ, ଭଲ ସାଥିଟିଏ କରିବାକୁ ନିଶ୍ଚୟ ଚେଷ୍ଟା କରିବ। ବିଳମ୍ବ ହଉ ପଛେ ଗୋଟିଏ ବି ସାଥି କର, କିନ୍ତୁ ଭଲ ସାଥିଟିଏ କରିବ। ଆଉ ଆଜିର ଦିନଟି ହେଉଛି ସେଇ ବନ୍ଧୁମାନଙ୍କୁ ମନେ ପକାଇବା ପାଇଁ, ଆଉ ତାଙ୍କର ସେ ଗୁଣ ଗୁଡ଼ିକୁ ଆଲୋଚନା କରିବା ପାଇଁ। ନୁହେଁ, ସାଙ୍ଗମାନଙ୍କୁ ଭେଟିବ। ଏବେ ଆସ ଗୀତଟିଏ ଶୁଣିବା।

ଅନେକ ବନ୍ଧୁ ଥିବେ ଯେଉଁମାନଙ୍କ ସହିତ ତୁମେମାନେ ବହୁତ ମଜା ମଜଲିସ୍ କରୁଥିବ, ଖେଳୁଥିବ, ସାଙ୍ଗ ହେଇ ବାହାରେ ବୁଲୁଥିବ, କିଏ କେଉଁଠି କେଉଁଭଳି ଭାବରେ ମିଶୁଥିବ। ଭଲ ବନ୍ଧୁଟିଏ ସବୁବେଳେ ନିଜର ଉନ୍ନତି ମାର୍ଗରେ ଠିଆ ହୋଇ ରହିଥାଏ, ସାଥୀ ହୋଇ। ଏମିତି ମିଶିକି ଆମେ ଆଗକୁ ଯିବା, ଭଲ ପଢ଼ିବା, ଭଲ ଖେଳିବା, ଭଲ ଗାଇବା, ଯାହା ବି ଆମର ଗୁଣ ଅଛି ତାକୁ ଆଗକୁ କେମିତି ନେବା ସେମାନେ ଚେଷ୍ଟା କରିଥାନ୍ତି। ଆଉ ଯିଏ ଖରାପ ବନ୍ଧୁ ସେ ସବୁବେଳେ ଚାହିଁବ ତୁମକୁ ପଛକୁ ଟାଣିବା ପାଇଁ। ତେଣୁ ଦେଖିକି ବନ୍ଧୁତା ସ୍ଥାପନ କରିବା ଆମରି କାମ। ବନ୍ଧୁ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଆମେ ଶୁଣିବା ତୁମର ଜଣେ ସାଥୀଙ୍କ ଠାରୁ। ଆସ ଶୁଣିବା।

0: କେମିତି ଅଛ?
1: ନମସ୍କାର ଅପା, ଠିକ୍ ଅଛି।
0: ନମସ୍କାର, ତୁମ ନାଁଟା ଟିକେ କହିଲ।
1: ମୋ ନାଁ ମୈତ୍ରୀ ଶୁଭଦର୍ଶିନୀ।
0: ମୈତ୍ରୀ ଶୁଭଦର୍ଶିନୀ, ଏତେ ସୁନ୍ଦର ନାଁଟି କିଏ ଦେଇଛନ୍ତି?
1: ନାଁ ମୋ ଅଜା ଦେଇଛନ୍ତି।
0: ଏହାର ଅର୍ଥ କ'ଣ ଜାଣ?
1: ହଁ, ଆର ଅର୍ଥ ମିତ୍ରତା।
0: ମିତ୍ରତା ଆମ ଜୀବନରେ କେତେ ମୂଲ୍ୟବାନ ଜାଣିଛ?
1: ମିତ୍ରତା ଆମ ଜୀବନରେ ବହୁତ ମୂଲ୍ୟବାନ ଜିନିଷଟେ, ବହୁତ ମୂଲ୍ୟବାନ ଭାଗଟେ।
0: ତୁମେ କୋଉ ସ୍କୁଲରେ ପଢ଼?
1: ମୁଁ କେନ୍ଦ୍ର ବିଦ୍ୟାଳୟରେ ପଢ଼େ।
0: ବିଦ୍ୟାଳୟ ତୁମକୁ କେମିତି ଲାଗେ?
1: ବିଦ୍ୟାଳୟ ଯିବାଟା ମୋତେ ବହୁତ ପସନ୍ଦ, କାହିଁକି ନା ପାଠ ପଢିବା ସାଙ୍ଗରେ ବିଦ୍ୟାଳୟରେ ଆମେ ଆଉ ବହୁତ କିଛି ଶିଖିପାରୁ, ବହୁତ ସାରା ଜିନିଷ କରୁ। ସବୁ ପ୍ରକାରର ଆକ୍ଟିଭିଟିଜ, କୋ କରିକୁଲାର ଆକ୍ଟିଭିଟିଜ, ଖେଳିବା ସହିତ ନେଇକି ସବୁ ଡିବେଟ କମ୍ପିଟିସନ ଗୁଡ଼ାକ, ଆର୍ଟ ଡ୍ରଇଂ, ସବୁ କ୍ଷେତ୍ରରେ ଆମ ବିଦ୍ୟାଳୟରେ ଅଛି ଶିଖିବାକୁ।
0: ତୁମେ କୋଉ କୋଉଥିରେ ଭାଗ ନିଅ?
1: ମୋର ଖେଳ ତ ଏତେ ବେଶୀ ଭଲ ହୁଏନି, ବାକି ମୁଁ ଡିବେଟ ଆଉ ଯାହା ବି ଏମିତି ସବୁ କମ୍ପିଟିସନ ସବୁ ହେଲା ଭାଗ ନିଏ।

0: ଆକ୍ଟିଭିଟିଜରେ ଚେଷ୍ଟା କର ଭାଗ ନେବାକୁ। ପାଠ ପଢା କେତେ ଜରୁରୀ ଆମ ଜୀବନରେ ବୋଲି ଭାବ?
1: ପାଠ ପଢିବା ମତେ ତ ବହୁତ ପସନ୍ଦ, ବାକି ଛୁଆମାନଙ୍କ କମ୍ପାରିଟିଭଲି ମତେ ଭଲ ଲାଗେ ପାଠ ପଢିବା। କାହିଁକି ନା ଆଜିକାଲି ସମସ୍ତଙ୍କର ଚିନ୍ତାଧାରା ଏଇଟା ହିଁ ରହିଗଲାଣି କି ପାଠ ପଢିଲେ ଖାଲି ବଡ଼ ହେଇକି ଆମକୁ କାମ ମିଳିବ, ଆଉ ସେଇଠୁ ଆମେ କେମିତି ଏଇ କମ୍ପିଟିସନ ରହିଲାଣି କି ଖାଲି ପାଠ ପଢିଲେ ଆମର ସେଇ ମେନ୍ ଗୋଲ୍ ହେଇଗଲାଣି କି ଜବ୍ ପାଇବା। ମାତ୍ର ମତେ ପାଠ ପଢିବା ଭଲ ଏଥିପାଇଁ ଲାଗେ କାହିଁକି ନା ପାଠ ପଢିଲେ ଖାଲି ଯଦି ଆମେ ଖାଲି ବହି ବହି ପଢୁଛୁ ଆଉ ଖାଲି ପରୀକ୍ଷା ଦେବା ପାଇଁ ପଢୁଛୁ, ସେଠି ସେମିତି ଚିନ୍ତାଧାରା ରଖିକି ପଢିଲେ ପାଠ ଆମକୁ କେବେ ଭଲ ଲାଗିପାରିବ ନାହିଁ। ମୁଁ ଗୋଟେ ଏମିତି ଭାବରେ ପାଠକୁ ପଢେ କି ମତେ କିଛି ନୂଆ ଶିଖିବାକୁ ମିଳୁଛି, ଆଉ ସେଇଟା ମୁଁ ଖାଲି ପରୀକ୍ଷାରେ ହିଁ ନାହିଁ, ମାତ୍ର ମୁଁ ନିଜ ଯୋଉ ନିଜ ଜୀବନ ଅଛି ମୁଁ ସେଇଠି ବି କେମିତି ସେ ଜିନିଷଟାକୁ ଯୋଉଟା ମୁଁ ଶିଖିପାରିଲି ପାଠ ପଢିକି ସେ ଜିନିଷଟାକୁ ମୁଁ କେମିତି ମୋ ନିଜ ଜୀବନରେ ବି ଲାଗୁ କରିପାରିବି।
0: ବହୁତ ସୁନ୍ଦର କଥା ଯେ ପାଠଟା ଆମେ ଯଦି କିଛି ଶିଖିବା ପାଇଁ ପଢ଼ିବା ତାହେଲେ ସେଇଟା ଆମକୁ କେବେ ବି କଷ୍ଟ ଲାଗିବନି କି କିଏ କହିଲେ ପଢ଼ିବୁ ସେମିତି ଲାଗିବନି। ଶିଖିବାର ଆଗ୍ରହଟା ସବୁବେଳେ ଆଗକୁ ନେଇଯାଏ ଆମକୁ। ବିଦ୍ୟାଳୟରେ ବହୁତ ସୁନ୍ଦର ଭାବରେ ମନ ଆମର ଲାଗିଯାଏ ପାଠ ପଢ଼ାରେ, ଶିକ୍ଷକ ଯାହା କହନ୍ତି ମନ ଦେଇ ଶୁଣିବାକୁ ଇଚ୍ଛା ହୁଏ, ଆଉ ଇଚ୍ଛା ଯେଉଁଠି ହେଇଯାଏ ସେଇ କାମଟା ବହୁତ ସୁନ୍ଦର ଭାବରେ ହେଇପାରେ। ତ ତୁମେ କହିଲ ତୁମ ବିଦ୍ୟାଳୟରେ ବହୁତ ସୁନ୍ଦର ଆକ୍ଟିଭିଟିଜ ସବୁ ହୁଏ, ଗଛ ଲଗା ହୁଏ ନା ନାହିଁ?
1: ହଁ

0: ସବୁଆଡେ ଗ୍ରୀନେରୀ ଅଛି, ବହୁତ ବହୁତ ସାରା ଗଛ ଅଛି ଆମ ବିଦ୍ୟାଳୟରେ।
1: ତମକୁ ଗଛ ଲଗେଇବାକୁ ଭଲ ଲାଗେ?
0: ହଁ ଭଲ ଲାଗେ ଗଛ ଲଗେଇବା, ଏଟା ଗୋଟେ ଭଲ ସେଟା ପ୍ରତୀକ।
1: ଭଲ ବାୟୁ ପାଇବା ପାଇଁ ହେଲେ ଗଛ ଲଗେଇବା ନିହାତି ଜରୁରୀ। ଏବେ ଯେମିତି ପଲ୍ୟୁସନ୍ ଏତେ ହେଉଛି, ଯଦି ଆମେ ସବୁଆଡ଼େ ଗଛ ଲଗେଇବା ତାହେଲେ ପଲ୍ୟୁସନ୍ରୁ ଆମେ ବଞ୍ଚିପାରିବା। ତୁମେ ବହୁତ ଭଲ ବକ୍ତୃତା ଦିଅ କହିଲ। ଆମର ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ଆମେ ମନେଇଥାଉ ମିତ୍ରତା ଦିବସ, ବନ୍ଧୁତା ଦିବସ, ଯାହାକୁ ଆମେ ଫ୍ରେଣ୍ଡସିପ୍ ଡେ ବି କହୁ। ବନ୍ଧୁତା ଆମ ଜୀବନରେ କେତେ ଜରୁରୀ, ସେ ସମ୍ପର୍କରେ କିଛି କହିଲ।
0: ମୁଁ ଯେମିତି ଏବେ କହିଲି କି ବନ୍ଧୁତା ସେ ଆମ ଜୀବନରେ ବହୁତ ମୂଲ୍ୟବାନ, ତାର ଗୋଟେ ଭାଗିଦାରୀ ବନୁଛି। ଯେମିତିକି ଆମେ ଛୋଟବେଳୁ ଆମ ପାଖରେ ଆମ ପରିବାର ଥାଏ, ମା ବାପା, ଭାଇ ଭଉଣୀ, ଅଜା ଆଈ, ମାମୁ ମାଇଁ ସବୁ ଥାଆନ୍ତି। ମାତ୍ର ଆମେ ଯେମିତି ଯେମିତି ବଡ ହେଇଯାଉ, ଆଉ ଯେମିତି ଯେମିତି ଆମେ ବାହାରକୁ ବାହାରିବାଟା ଆମର ଆରମ୍ଭ ହୁଏ, କି ଯେତେବେଳେ ଆରମ୍ଭ କରୁ ବାହାର ଦୁନିଆ ଦେଖିବାଟା, ଆମକୁ ଆମ ପରିବାରର ବି ବାହାର ବାହାର ଲୋକ ମିଳନ୍ତି, ଯେଉଁମାନେ ଆମ ମିତ୍ର ହୁଅନ୍ତି। ଆଉ ସେମାନେ ଷ୍ଟାର୍ଟିଂରୁ ଆମର ସେମାନେ ପରିବାରର ପାର୍ଟ ନ ହେଇଥାନ୍ତୁ, ମାତ୍ର ତାଙ୍କ ସାଙ୍ଗେ ଆମେ ଯେତେବେଳେ ସମୟ ବିତେଇବା, ଯେତେବେଳେ ଆମେ ତାଙ୍କ ସାଙ୍ଗରେ ରହିବା, ତାଙ୍କୁ ଜାଣିବା, ଆଉ ଆମ ସବୁ ଯେତିକି ବି ଜିନିଷ ଆମେ ତାଙ୍କ ସାଙ୍ଗେ ଶେୟାର କରିବା ଆଉ ତାଙ୍କ କଥା ବୁଝିବା, ଆମେ ସେତେବେଳେ ସେମାନେ ଆମର ଫ୍ୟାମିଲିର ପାର୍ଟ ଭଳିକା ହିଁ ହେଇଯାଆନ୍ତି। ଆଉ ସାଙ୍ଗର ଆମେ ବହୁତ ଥର ଏମିତି ବି ହୁଏ, ଯୋଉ ଜିନିଷ ଆମେ ଆମ ପରିବାର ସାଙ୍ଗେ ଆମେ ଯୋଉ ଜିନିଷ ଶେୟାର କରିପାରୁନୁ, ଯୋଉ ଜିନିଷ ଆମେ ତାଙ୍କୁ କହିପାରୁନୁ ମନ ଖୋଲିକି, ଆମେ ସେଇ ସବୁ ଜିନିଷ ଆମେ ଆମ ବନ୍ଧୁମାନଙ୍କ ସାଙ୍ଗରେ ମନ ଖୋଲିକି କଥା ହେଇପାରିବା। ଆଉ ମାନେ ଏଇଟା ନାହିଁ କି ବନ୍ଧୁ ସବୁବେଳେ ଖରାପ ହିଁ ହେଇପାରେ, କି ସେ ତାଙ୍କ ସଙ୍ଗତିରୁ ଆମେ ସବୁବେଳେ ଖରାପ ରାସ୍ତାରେ ହିଁ ଯିବା। ସେଥିରେ ଏତେ ବି ସାଙ୍ଗ ହେଇଥାନ୍ତି ଯେ ଆମକୁ ବହୁତ କିଛି ଶିଖେଇ ପାରନ୍ତି, ଆମକୁ ଭଲ ରାସ୍ତାରେ ଯିବାକୁ ନିଜ ସାଙ୍ଗରେ ସେମାନେ ନିଅନ୍ତି ଆମକୁ। ଆଉ ବହୁତ ଜଣଙ୍କର ଚିନ୍ତାଧାରା ଏତିକି କି ସାଙ୍ଗର ମାନେ ହେଲା ଖାଲି ମଜା କରିବା, ଆମେ ଖାଲି ମଜା କରିବା ପାଇଁ ସାଙ୍ଗ ରଖୁ, ମାତ୍ର ସେମିତି ହେଇନଥାଏ। ଯଦି ତମ ପାଖେ ଭଲ ସାଙ୍ଗ ଅଛନ୍ତି ତ ମଜା ତ କରିହୁଏ, ମାତ୍ର ତା ବାଦେ ବି ଆମେ ସାଙ୍ଗମାନଙ୍କଠୁ ବହୁତ କିଛି ଶିଖିପାରୁ, ଯୋଉଟା ଆମେ କିଏ ଜାଣି ଆମେ ସେ ଜିନିଷ ଆମ ଘରଠୁ ନ ଶିଖିଥାନ୍ତୁ, ତ କୋଉଟା ସେ ସେମାନେ ସେ ଜିନିଷ ଜାଣିଥିବେ ସେମାନେ।

0: ଜିନିଷ ଶିଖେଇ ପାରିବେ। ଆଉ ସବୁବେଳେ ଏତିକି ମନରେ ରଖିଥାଏ ମୁଁ କି ଏମିତି ବି ହୁଏନି କି ସବୁବେଳେ ଭଲ ସାଙ୍ଗ ହିଁ ମିଳିବେ ଆମକୁ, ସାଙ୍ଗ ବି ବହୁତ ପ୍ରକାର ଥାନ୍ତି, ତ କେବେ କେବେ କିଛି ଏମିତି ବି ହେଇପାରିବ କି ସେ ମୁଁ ବହୁତ ଭଲ ସାଙ୍ଗ ଥିଲା ମାତ୍ର କିଛି ଘଟଣା ହେବା ଯୋଗୁଁ ସେ ଆଉ ମୋ ସାଙ୍ଗ ନାହିଁ, ମାତ୍ର ମୁଁ ସେଇ ଜିନିଷଟା ବିଷୟରେ ତାକୁ ତା ଉପରେ ରାଗି ତାକୁ ସବୁ ସେଇଟା ଆଉ କିଛି ହେଇପାରିବନି। ତ ମୁଁ ସେଇଠୁ ମୋର କଣ ଭୁଲ ରହିଲା କିମ୍ବା ତା ଜିନିଷ କଣ ମୁଁ ବୁଝିପାରିଲିନି, ସେଇ ଜିନିଷଟାକୁ ମୁଁ ନେଇକି ମୋର ଯୋଉ ଏବେ ସାଙ୍ଗମାନେ ଅଛନ୍ତି ମୁଁ ଚାହିଁବି କି ସେମାନଙ୍କ ସାଙ୍ଗେ ମୋର ସେମ୍ ଭୁଲଟା ହଉନାହିଁ ବୋଲିକି। ଆଉ ମୋ ସାଙ୍ଗମାନେ ତ ବହୁତ ଭଲ, ଯିଏ ବି ଯେତିକି ବି ଅଛନ୍ତି ସେମାନେ ବି ମୋର ବହୁତ ସାଙ୍ଗ ଦିଅନ୍ତି, ସବୁ କଥା ମୋର ବହୁତ କଥା ବୁଝିପାରନ୍ତି, ଆଉ ମୁଁ ଚାହେଁ କି ସେମାନେ ମୋ ସାଙ୍ଗେ ସବୁବେଳେ ରୁହନ୍ତି।
1: ବହୁତ ସୁନ୍ଦର କଥା କହିଲ ଯେ ବନ୍ଧୁତା ମାନେ ବହୁତ ଭଲ କଥା, ଯେ ଆମେ ବହୁତ କଥା ଶିଖିପାରୁ ସେମାନଙ୍କଠୁ ଜାଣିପାରୁ। ତା ମାନେ ନୁହଁ ଯେ ବନ୍ଧୁତା ଭିତରେ ସବୁ ଭଲ ଚାଲିଥିବ, କେବେ ଖରାପ ବି ରହେ, କିଛି ଅନୁଭୂତି ଆମର ଖରାପ ରହେ, କିଛି ପ୍ରସଙ୍ଗ ଆସେ ଯେଉଁଠି ଆମ ଭିତରେ ବନ୍ଧୁତା ଭାଙ୍ଗିଯାଏ, ତ ସେଇଟା ବି ଆମକୁ ବହୁତ କଥା ଶିଖେଇଥାଏ। ଆମେ ନୂଆକି ଯେତେବେଳେ ପୁଣି ଆଉ ଗୋଟେ ବନ୍ଧୁତା କରୁ ସେ ସମୟରେ ଟିକେ ଧ୍ୟାନ ଦେବା କେଉଁ କେଉଁ କଥାରେ ଆମର ଅସୁବିଧା ରହୁଛି, ତ ଗୋଟେ ଭଲ ସମ୍ପର୍କ ଗଠନ କଲାବେଳକୁ ବହୁତ କଥା ଚିନ୍ତା କରି ତାକୁ ଆଗକୁ ନେବାକୁ ହେଇଥାଏ। ଆଉ ବନ୍ଧୁତା ଆମ ଜୀବନରେ ବହୁତ ବଡ଼ ଭୂମିକା ନିଭେଇଥାଏ, ଯେଉଁଟାକି ଆମ ବାପା ମାଆ ବା ଆମ ଅଜା ଆଈ ମାମୁଁ ମାଇଙ୍କ ସହିତ ଆମେ ଯେଉଁ କଥା ହେଇପାରୁନି, ଆମ ସାଙ୍ଗସାଥିଙ୍କ ସହିତ ଆମେ ସେଇ କଥା ହେଇଥାଉ। ସେମାନେ ଆମକୁ ଭଲ ରାସ୍ତା ବି ଦେଖେଇଥାନ୍ତି ବେଳେବେଳେ, ମାନେ ଆମକୁ କଷ୍ଟ ଲାଗିଲା କଥା ବି ସିଧା କହିପାରନ୍ତି ଯେ ତୁ ଏଇଟା କର ନା, ଏଇଟା ଜମା ଭଲ ନୁହଁ। ତ ସେମିତି ଯିଏ ସାଙ୍ଗ କହେ ଆମେ ତାକୁ ଖରାପ ଭାବିବା କଥା ନୁହେଁ, ଜାଣିବା ଯେ ସିଏ ହିଁ ଆମର ପ୍ରକୃତ ବନ୍ଧୁ। ତ ବନ୍ଧୁତା ହିଁ ଜୀବନକୁ ଗୋଟେ ନୂଆ ରସ ଦେଇଥାଏ ନୁହେଁ। ତୁମେ ବଡ ହେଲେ କଣ ହବ ଭାବିଛ? କେମିତି ଫରେନ୍ ସର୍ଭିସ ଆଡେ ମନ ଦେଲ?
0: ଆକ୍ଚୁଆଲି ମୁଁ ଆରମ୍ଭରେ ମୋର ସାଇନ୍ସରେ ବହୁତ ଇଣ୍ଟରେଷ୍ଟ ଥିଲା, ମୁଁ ଗୋଟେ ସାଇଣ୍ଟିଷ୍ଟ ହେବାକୁ ଚାହୁଁଥିଲି, ସ୍ପେସ୍ ସାଇଣ୍ଟିଷ୍ଟ ବହୁତ ଇଚ୍ଛା ଥିଲା ମୋର। ମାତ୍ର ମୁଁ ଯେମିତି ଯେମିତି ବଡ଼ ହେଲି, ମୁଁ ଆମର ଯୋଉ ସୋସିଆଲ ସାଇନ୍ସଟା ଷଷ୍ଠ ଶ୍ରେଣୀରୁ ଆମେ ଏଇଟା ପଢୁଛୁ, ଆମେ ତା ଆଗରୁ ପଢୁନଥିଲୁ। ବହୁତ ପିଲାକୁ ସୋସିଆଲ ସାଇନ୍ସଟା ଭଲ ଲାଗେନି କି ଘୋଷା ପାଠ ଏମିତି ସେମିତି, ମାତ୍ର ମୋର ସେଇଟା ସବୁଠୁ ପ୍ରିୟ ବିଷୟ ମୋର ସୋସିଆଲ ସାଇନ୍ସ। ଆଉ ଏମିତି ନାହିଁ କି ମୁଁ ଘୋଷି ଘୋଷି ତାକୁ ମନେ ରଖେ, ସୋସିଆଲ ସାଇନ୍ସ ପଢିଲେ ଗୋଟେ ବହୁତ କିଛି ଶିଖିବାକୁ ମିଳେ, ଆଉ ଗୋଟେ ମାନେ ବହୁତ ବ୍ରଡ୍ ଆସ୍ପେକ୍ଟରେ ଆମେ ବହୁତ କିଛି ଶିଖିଥାଉ ସେ ସବଜେକ୍ଟରୁ। ତ ମୋର ଫେଭରେଟ୍ ସବଜେକ୍ଟ ସେଇଟା। ଆଉ ମୁଁ ଯେତେବେଳେ ଜାଣିଲି ମାନେ ଏଇସବୁ ଜିନିଷରେ ମୋର ଯେତେବେଳେ ଇଣ୍ଟରେଷ୍ଟ ହେଲା, UPSC କଥା ଜାଣିଲି, ସିଏ UPSC ର ମାନେ ସମସ୍ତେ ନେଇଯାଆନ୍ତି IAS ହିଁ ହେବାଟା, ମାତ୍ର ମୋର ଇଣ୍ଟରେଷ୍ଟ ବେଶୀ IAS ଠୁ ବେଶୀ IFS ରହିଲା। ଆଉ ତାର ଆଉ ଗୋଟେ ରିଜନ୍ ହଉଛି ଆମର ଯୋଉ ଏବେ ଅଛନ୍ତି ଯୋଉ ଫରେନ୍ ମିନିଷ୍ଟର, ବିଦେଶ ମନ୍ତ୍ରୀ ଯିଏ ଅଛନ୍ତି ଆମର ଏସ୍ ଜୟଶଙ୍କର, ସେ ତାଙ୍କ ଚିନ୍ତାଧାରା ତାଙ୍କେ ଯେମିତି କଥା ହୁଅନ୍ତି ତାଙ୍କର ସବୁ ଜିନିଷ ସବୁ ଦେଖିକି ମୁଁ ତାଙ୍କଠୁ ବହୁତ ପ୍ରେରିତ, ମୁଁ ତାଙ୍କ ଭଳିଆ ହେବାକୁ ଚାହୁଁଛି, ସେଥିପାଇଁ IFS ହେବାକୁ ଚାହୁଁଛି।
1: ବହୁତ ବଢ଼ିଆ କଥାଟା କହିଲ ଯେ ଜଣେ ଜଣେ ବ୍ୟକ୍ତିତ୍ୱ ଆମକୁ ଏତେ ପ୍ରଭାବିତ କରନ୍ତି ଯେ ଆମ ଜୀବନରେ ତାକୁ କରିବାକୁ ଆମ ଇଚ୍ଛା ପଳେଇ ଆସେ, ଆମର ପ୍ରେରଣାର ସ୍ରୋତ ହୋଇଯାଆନ୍ତି ସେମାନେ। ତ ଜୀବନରେ ଏମିତି କାମ ଆମକୁ ବି କରିବାକୁ ପଡ଼ିବ ଯେମିତି ଆମେ ବି ଏମିତି କିଛି ଭଲ କାମ କରିବା ଯେଉଁଥିପାଇଁ ଆମକୁ ବି କିଏ ଜଣେ ପ୍ରେରଣାରେ ନେବେ ନୁହେଁ। ଜଣେ ଫରେନ୍ ଅଫିସରଙ୍କର ବେଶୀ ଦାୟିତ୍ୱ ରହିଥାଏ ଯେ ଆମ ଦେଶକୁ ସେମାନେ ରିପ୍ରେଜେଣ୍ଟ କରନ୍ତି, ଆମ ଦେଶ କେତେ ସୁନ୍ଦର, କେତେ ଭଲ, ଆମ ସଂସ୍କୃତି କେତେ ଭଲ, ସବୁକୁ ବାହାରେ ଆମେ ପରିପ୍ରକାଶ କରୁ।
0: ଆଉ ମୋ ନାଁର ମାନେ ମିତ୍ରତା ଆଉ ଗୋଟେ IFS ର ଏଇଟା ହିଁ ଜବ୍ କି କେମିତି ସେ ଦୁଇଟା ଦେଶ ଭିତରେ ସମ୍ବନ୍ଧ ବେଶୀ ଗଠନ କରିପାରିବ, ଆଉ କେମିତି ସେ ଜିନିଷଟାକୁ ବେଶୀ ଷ୍ଟ୍ରଙ୍ଗ କରିପାରିବ ମିତ୍ରତା।
1: ଦେଶ ଦେଶ ଭିତରେ ଯେତେବେଳେ ଆମର ମିତ୍ରତା ବଢିବ ତାହେଲେ ବିଶ୍ୱ

0: ଆମର ଗୋଟେ ଭଲ ସମ୍ପର୍କ ରହିପାରିବ। ତ ସେଇଟା ଜଣେ ବ୍ୟକ୍ତି ତାଙ୍କ ଗୁଣ ବଳରେ, ତାଙ୍କର ଜ୍ଞାନ ବଳରେ କରିପାରନ୍ତି। ତ ତୁମେ ବି ଏମିତି ଆଗକୁ ଯାଅ, ବହୁତ ଭଲ ପାଠ ପଢ଼, ଆଉ ଭଲ ଅଫିସରଟେ ହେଇ ନିଜର ଗୁଣର ବିକାଶ କର, ଦେଶର ଉନ୍ନତିରେ ସହାୟକ ହୁଅ। ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।

ଯାଏ ଶୁଣୁଥିଲ ତୁମର ସାଥୀ ମୈତ୍ରୀ ଶୁଭଦର୍ଶିନୀଙ୍କୁ। ସେ କେତେ ସୁନ୍ଦର ଭାବରେ କହିଲେ ଯେ ବନ୍ଧୁତା କେତେ ଜରୁରୀ ତାଙ୍କ ପାଇଁ, ଆଉ ବନ୍ଧୁମାନଙ୍କ ସହିତ ତାଙ୍କ ବାପା ମା ମାମୁଁ ମାଇଙ୍କ ସହିତ ଯେଉଁ କଥା ହେଇପାରନ୍ତିନି ସେ ତାଙ୍କ ସାଙ୍ଗମାନଙ୍କ ସହିତ ହେଇପାରନ୍ତି, ଆଉ ସାଙ୍ଗମାନେ ତାଙ୍କର ପାଠ ପଢ଼ିବାରେ ବା ଭଲ କାମରେ ବହୁତ ସହଯୋଗ କରନ୍ତି। ଯିଏ ଏମିତି ଭଲ ବନ୍ଧୁଟିଏ ପାଇଲା ସେ ନିଶ୍ଚୟ ଆଗକୁ ବହୁତ ସୁନ୍ଦର ରାସ୍ତା ଦେଇ ଗତି କରିବ। ତେଣୁ ବନ୍ଧୁତା ଦେଖି ଚାହିଁ କରିବା ଉଚିତ। ଆଉ ବଡ଼ ହେଇ ସେ ଜଣେ ଇଣ୍ଡିଆନ୍ ଫରେନ୍ ସର୍ଭିସ୍ କରିବା ପାଇଁ ଚାହିଁଛନ୍ତି, ଆଉ ଅନେକ ବିଦେଶ ଗସ୍ତ କରି ବିଦେଶ ବିଷୟରେ ବହୁତ କଥା ଜାଣିବେ, ଦେଶର ନାଁ ସେଠି ରଖିବେ, ତାଙ୍କର ମୈତ୍ରୀ ନାଁକୁ କେମିତି ସାକାର କରିବେ ସେଥିପାଇଁ ପ୍ରୟତ୍ନ କରିବେ। ବହୁତ ସୁନ୍ଦର କଥା, ଏତେ ଛୋଟରୁ ଏତେ ବଡ଼ ବଡ଼ ସ୍ୱପ୍ନ ଆଉ ତା ପାଇଁ ପରିଶ୍ରମ, ସେସବୁ ବହୁତ ଭଲ କଥା। ବଡ଼ ହେଇ ଦେଶର ନାଁ ରଖିବେ। ଏବେ ଆସ ଗୀତଟିଏ ଶୁଣିବା।

ଜୀବନରେ ସବୁବେଳେ ଭଲ ସାଥିଟିଏ କରିବା ପାଇଁ ଚେଷ୍ଟା କରିବ। ସାଥିଠୁ ଖାଲି ଆଶା କରିବନି, ନିଜେ ବି ସେମିତି ନିଜ ସାଥିର ପ୍ରତ୍ୟେକ ପରିସ୍ଥିତିରେ, ସୁଖରେ ଦୁଃଖରେ, ଯେତେ ବି ଅସୁବିଧା ସମୟରେ ନିଜର ଯେତିକି ଶକ୍ତି ଅଛି ସେ ଅନୁସାରେ ସାହାଯ୍ୟ କରିବାକୁ ଜମା ଭୁଲିବନି। କାହିଁକି ନା ବନ୍ଧୁତା ଦୁଇ ପଟରୁ ହେଇଥାଏ, ଖାଲି ଜଣେ କରୁଥିବ ଆଉ ଜଣେ ଚୁପ୍ ରହିଗଲେ ସେ ବନ୍ଧୁତା ବେଶୀ ଦିନ ରହିପାରେନି। ଦୁଇ ସାଥୀ ଯେତେବେଳେ ହାତକୁ ହାତ ମିଶେ

ଯେତେବେଳେ ଆଗକୁ ବଢ଼ିବା ସେତେବେଳେ ବନ୍ଧୁତାର ମର୍ଯ୍ୟାଦା ବହୁତ ବଢ଼ିଯାଇଥାଏ। ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ନିଶ୍ଚୟ ଜଣାଇବ ଏଇ ନମ୍ବରରେ। ନମ୍ବରଟି ହେଉଛି 8895994143। ଆଉ ଆମକୁ ଚିଠି ଦେବାର ଠିକଣା ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ଶୁଣୁଥିଲେ କୁନି କୁନି ପିଲାଙ୍କ ପାଇଁ ସ୍ୱର୍ଗଫୁଲ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ସ୍ନିଗ୍ଧାରାଣୀ ପଣ୍ଡା। ଆକାଶବାଣୀ ଭବାନୀପାଟଣା।

ଥରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ସୌନ୍ଦର୍ଯ୍ୟର ପଦ୍ମ ଫୁଟେ। ଆମେ ଜାଣୁ ଧୀବରକନ୍ୟା ମତ୍ସ୍ୟଗନ୍ଧାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ମହାକବି ବ୍ୟାସ, ବନ୍ଦୀଶାଳାର ଅନ୍ଧାର ଭିତରୁ ଜନ୍ମିଥିଲେ କୃଷ୍ଣ, ସନ୍ଥକବି ମହାପୁରୁଷ ଭୀମଭୋଇଙ୍କ ଜନ୍ମ ସେମିତି ଏକ ବିଚିତ୍ର ଘଟଣା। ସେତେବେଳେ ସମୟ ଥିଲା ଅଶିକ୍ଷା ଓ ଅନ୍ଧବିଶ୍ୱାସର, ସମୟ ଥିଲା କୁସଂସ୍କାରଗ୍ରସ୍ତ। ସେହି ପଙ୍କିଳ ପରିବେଶରୁ ଜନ୍ମ ନେଲେ ସଂସ୍କାରକ କବି ଭୀମଭୋଇ, ଜଗତକୁ ଉଦ୍ଧାର କରିବାର ଶେଷହୀନ ଆବାହନୀ ଶୁଣେଇଲେ ଆମକୁ। ତାଙ୍କରି ବେଦନାଜର୍ଜର ଆତ୍ମାଟିକୁ ଦେଖିବା କେମିତି ଚାଲିଛି, ଅବିଶ୍ରାନ୍ତ ଚାଲିଛି, ପଶ୍ଚିମରୁ ପୂର୍ବକୁ, ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟକୁ, ଶୂନ୍ୟ ପୁରୁଷକୁ ଖୋଜି ଖୋଜି ଜୀବନସାରା ଲହୁଲୁହାଣ, ଶୂନ୍ୟ ଶୂନ୍ୟ ମହାଶୂନ୍ୟ ସବୁଠି କାନ୍ଦ କାନ୍ଦ କବିର ଆତ୍ମା। କେତେ ଆକୁଳ ଆର୍ତି ତାଙ୍କ ଭଜନରେ, କେମିତି ପ୍ରେତାୟିତ ଅନ୍ଧାର ଭିତରେ ସେ ରୁଦ୍ଧଶ୍ୱାସ, ତଥାପି ବିଶ୍ୱ ବ୍ରହ୍ମାଣ୍ଡକୁ ଆଲୋକିତ କରିବାକୁ ତାଙ୍କର ଅଖଣ୍ଡ ବିଶ୍ୱାସ। ଆଚାର ଓ କର୍ମକାଣ୍ଡରୁ ଧର୍ମକୁ ସରଳ ଓ ସ୍ୱଚ୍ଛ କରି ସେ ପରଶି ଦେଇଛନ୍ତି। ଜୀବ ପରମ ଓ ଶୂନ୍ୟପୂର୍ଣ୍ଣର ସ୍ଥିତିକୁ ଗୁରୁ ଶିଷ୍ୟର ସମ୍ପର୍କ ପରି ଦେଖିଛନ୍ତି। ତାଙ୍କ ଦୃଷ୍ଟିରେ ସ୍ୱୟଂ ଶୂନ୍ୟ ବ୍ରହ୍ମ ହିଁ ଗୁରୁ, ଗୁରୁ ମଧ୍ୟ ଅଣାକାର ଶୂନ୍ୟ ବ୍ରହ୍ମ। ବ୍ରହ୍ମରୂପୀ ଏହି ଗୁରୁର ସେବକ ଶିଷ୍ୟ ହେଉଛି ଆଜ୍ଞାକାରୀ ଆମ ଦେହ। ଆମେ ଶରୀରକୁ ଆତ୍ମାରୁ ଅଲଗା କରିପାରିବା ନାହିଁ, କେବଳ ସେବକ ପରି ନିଜକୁ ସେହି ଶୂନ୍ୟ ସତା ପାଖରେ ଅର୍ପଣ କରିବା। ଭୀମଭୋଇଙ୍କ ଭାଷାରେ ତାହା ହିଁ ଆତ୍ମ ଆବିଷ୍କାର, ତାହା ହିଁ ଗୁରୁ ଶିଷ୍ୟର ସମ୍ପର୍କ, ଅଭିନ୍ନ ଅଭେଦ। ସେହି ସମ୍ପର୍କକୁ ପ୍ରତ୍ୟକ୍ଷ କରିବା ତାଙ୍କ ରଚନାରେ।

ଆପଣା ଘଟରେ ଥିବା ବ୍ରହ୍ମକୁ ଜାଣିଗଲେ ବ୍ୟକ୍ତିର ଅହଂକାର ଆଉ ରହେ ନାହିଁ। ବୁଦ୍ଧି ଚାତୁରୀ ସବୁ ବିବେକଠାରେ ସମର୍ପିତ ହୋଇଯାଏ। ସେତେବେଳେ ଶରୀରର ପରିଚୟ ଅଳିକରେ ପରିଣତ ହୁଏ। ଏହି ଉପଲବ୍ଧିର ଆଧାର ହେଉଛି ମଣିଷର ବିବେକ। ସେଥିପାଇଁ ଭୀମ ଭୋଇ ବିବେକକୁ ଗୁରୁ ଭାବେ ବିଚାର କରିଛନ୍ତି। ଆତ୍ମା ଓ ଶରୀର ପରି ଗୁରୁ ଶିଷ୍ୟର ସମ୍ପର୍କ ଯୁଗଳ ଯୋଡ଼ି ହିଁ ଜୀବସୃଷ୍ଟିର ଆଧାର। ଗୁରୁ ଶିଷ୍ୟ ସ୍ୱାମୀ ଭୃତ୍ୟ ଓ ବିବେକ ଶରୀର ଭଳି ଜୀବପରମର ସ୍ଥିତି। ଆମର ଏ ପୀଡ଼ିତ ବିଡ଼ମ୍ବିତ ଶରୀର ହେଉଛି ଶିଷ୍ୟ, ତାର ଗୁରୁ ବିବେକ। ଉଭୟ ଗୁରୁ ଶିଷ୍ୟ ମଣିଷପଣିଆର ବାହକ। କେତେ ପରିଚ୍ଛନ୍ନ କେତେ ସିଧାସଳଖ ତାଙ୍କ ବ୍ରହ୍ମ ଉପଲବ୍ଧି। ଏହି ରୂପରେ ବିବେକ ଓ ଶରୀର ମଧ୍ୟ ପାପପୁଣ୍ୟର ପ୍ରତୀକ। ପ୍ରଭୁ ବା ସ୍ୱାମୀ ହେଉଛି ଆପଣା ବିବେକ। ଜଗତର ସକଳ ବସ୍ତୁ ସୁଖ ଭୃତ୍ୟ ପରି ଏହି ବିବେକ ରୂପୀ ଗୁରୁର ସେବକ। ଆମର ଏ ଘଟ ଭିତରେ ଯାହା ଶ୍ରେଷ୍ଠ ଯାହା ଶାଶ୍ୱତ ତାର ସେବା କରିବାକୁ ପରମ ଧର୍ମ ଭାବେ କବି ଗ୍ରହଣ କରିଛନ୍ତି। ଆପଣାର ସରଳ ଭାଷାରେ ଗାଁ ଗହଳିର ସାଧାରଣ ଲୋକଙ୍କୁ ବ୍ରହ୍ମର ସ୍ୱରୂପ କହିଛନ୍ତି। ସତ୍ୟ ଓ ସାହସରେ ଜୀବନ ବଞ୍ଚିବାର ଆହ୍ୱାନ ଦେଇଛନ୍ତି ସେ। ଜୀବ ପରମ କହନ୍ତୁ କି ଗୁରୁ ଶିଷ୍ୟ କହନ୍ତୁ, ଏମାନଙ୍କର ସମ୍ପର୍କ କ୍ଷୀରନୀର ପରି, ପରସ୍ପରର ପରିପୂରକ ଏମାନେ। ଏହି ରହସ୍ୟକୁ ବୁଝିଗଲେ ଜଣେ ଅହଙ୍କାର ଶୂନ୍ୟ ହୋଇପାରିବ, କାମନା ରହିତ ହୋଇପାରିବ। ତାଙ୍କ ମତରେ କେବଳ ମଣିଷ ନୁହେଁ, ସାରା ବିଶ୍ୱ ବ୍ରହ୍ମାଣ୍ଡ ପାପ ସନ୍ତାପରେ ଘାରି ହେଉଛି। ଏ ପାପରୁ ମୁକ୍ତି ପାଇଁ ଗୁରୁ ଯଥାର୍ଥ ମାର୍ଗଦର୍ଶକ। ସେ ଗୁରୁଙ୍କଠାରେ ସମର୍ପିତ ହେଲେ ଏ ସମ୍ପର୍କକୁ ବୁଝି ହୁଏ। ଗୁରୁସଙ୍ଗ ପାଇବାକୁ ଯୁଗପୁରୁଷ ଭୀମ ଭୋଇ ସଦାସର୍ବଦା କାତର।

ଭାରତୀୟ ଗୁରୁ ପରମ୍ପରାରେ ବିଶ୍ୱାସୀ ଭୀମଭୋଇଙ୍କ ଜନ୍ମ ବାସ୍ତବରେ ଭାରତୀୟ ପରମ୍ପରାର ନୂତନ ଅଧ୍ୟାୟ। ସେ କୌଣସି ଧର୍ମ କିମ୍ବା କର୍ମକାଣ୍ଡକୁ ପସନ୍ଦ କରୁନଥିଲେ। ଧର୍ମ ତାଙ୍କ ପାଇଁ ଆଧ୍ୟାତ୍ମ ଥିଲା। ସେ ଧର୍ମ ପ୍ରଚାରକ ନଥିଲେ, ଥିଲେ ସନ୍ଥ। ପର ପାଇଁ ବ୍ୟାକୁଳ, କାତର ତାଙ୍କ ପ୍ରାଣ। ସେ ବୁଝିଥିଲେ ଜୀବନ ଓ ଆଧ୍ୟାତ୍ମ ଏକ ଏବଂ ଅଭିନ୍ନ। ତେଣୁ ମୃତପ୍ରାୟ ମାନବିକତାକୁ ସେ ଜୀବନ୍ୟାସ ଦେଲେ। ନିଜକୁ ନର୍କକୁ ପଠାଇ ବ୍ରହ୍ମାଣ୍ଡ ଉଦ୍ଧାର କରିବାର ସଂକଳ୍ପ କଲେ। ସ୍ତୁତି ଚିନ୍ତାମଣି ହିଁ ଆମକୁ ଜଣେଇ ଦିଏ ଯେ ଚରାଚର ବିଶ୍ୱର ଦୁଃଖରେ ସେ ମ୍ରିୟମାଣ, ପାପ ଅନ୍ଧାର ଭିତରେ ଭଗ୍ନ ପ୍ରାଣ। ଆକୁଳ କବି ଶୂନ୍ୟ ପୁରୁଷ ଓ ସମୟକୁ ବି ଚେତାବନୀ ଦେଇଛନ୍ତି। ଦିନୁ ଦିନ ପାପର ଭାରା ବଢ଼ୁଥିବା ପୃଥିବୀକୁ ଓଲଟେଇ ଦେବାର ଦୁଃସାହସ ସେ କରିଛନ୍ତି। ଧ୍ୱଂସ ଭିତରେ ନବନିର୍ମାଣର କଥା କହିଛନ୍ତି। ଜୀବନସାରା ଗୁରୁଙ୍କୁ ଅନୁସରଣ କରି ଅଲେଖ ସ୍ୱାମୀଙ୍କ ଠାରେ ଲୟ ରଖି ଦୁଆର ଦୁଆର ବୁଲିଛନ୍ତି। କଷମାଟିର ବସ୍ତ୍ର ଦେହରେ, ବିଷାଦର କଳା ମେଘ ତାଙ୍କ ଆଖିରେ, ପାଦ କେମିତି ଧୂଳିଧୂସର, ପଥଚଲାରେ କେଉଁଠି ଥକି ଯାଇନାହାନ୍ତି। ଆକୁଳ ପ୍ରାର୍ଥନାର ଶେଷ ନାହିଁ। ଆମ ହୃଦୟର ରୁଦ୍ଧଦ୍ୱାର ଆର ପାଖରେ ସେ ଠିଆ ହୋଇଛନ୍ତି, ପୁରାପୁରି ଆକାରହୀନ। ଯେମିତି ଆମ ବିବେକ ସେ ଶୂନ୍ୟଦେହୀ, ଯେମିତି ଅଣାକାର ଅଲେଖ। ଯେଉଁଠି ସେ ପ୍ରାର୍ଥନାରେ ଅଛନ୍ତି, ବିଶ୍ୱ ବ୍ରହ୍ମାଣ୍ଡ ପାଇଁ ମାଗୁଣୀ କରୁଛନ୍ତି, ସେଠି ଆମ ଲାଞ୍ଛିତ ମୃତ ବିବେକକୁ ବଞ୍ଚେଇ ଦେବାର ଚେଷ୍ଟା କରିଛନ୍ତି। ସମର୍ପଣର ଭାଷାରେ, ତାଙ୍କ ଆତ୍ମାର ଆଲୁଅରେ ମଣିଷକୁ ବାଟ କଢ଼େଇ ନେବାର ବ୍ୟାକୁଳତାକୁ ବୁଝି ହୁଏ ଭଜନମାଳାର ଏଇ କଣ୍ଠିରୁ।

କେମିତି କହିବା ତାଙ୍କୁ ଅନ୍ଧ, ଯାହାଙ୍କ ଆଖିକୁ ଜଳ ଜଳ ଦିଶିଯାଉଛି ଛପ୍ନାକୋଟି ଜୀବଜନ୍ତୁଙ୍କ ବିକଳ ଦୁଃଖ, ଯିଏ ଆମକୁ ବାଟ କଢ଼େଇ ନେଉଛନ୍ତି ମୁକ୍ତ ପୂର୍ବାଶା ଆଡ଼କୁ, ଶୂନ୍ୟ ଭିତରେ ଶେଷତମ ଆଲୋକ ଆଡ଼କୁ, ଯିଏ କାନ୍ଧରେ ବୋହି ଚାଲିଛନ୍ତି ଆମ ଭାଷା ସଂସ୍କୃତିର ଭଗ୍ନାବଶେଷ, ନଗ୍ନ ପାଦରେ ଗାଁ ଗାଁ ବୁଲୁଛନ୍ତି କୀଟଠୁ ବ୍ରହ୍ମ ସମସ୍ତଙ୍କ ପାଇଁ ଯିଏ କାନ୍ଦୁଛନ୍ତି, ସେ ଆମ ଭିତରେ ଲୁଚିଥିବା ଆମର ଆତ୍ମବିଶ୍ୱାସ, ସେ ଆମର ଅସଲ ପରିଚୟ, ଷଠତା ଅନ୍ଧବିଶ୍ୱାସ ଓ ପାପର ପାହାଡ଼ ତଳେ ଭୀମ ଭୋଇ ଏକ ଅଶ୍ରୁଳ ଝରଣା, ସେ କବି ମହାତ୍ମା, ସେ ମହାମାନବ। କେତେ ଲାଞ୍ଛନା, କେତେ ଯାତନା, କେତେ ଅପମାନ ତାଙ୍କୁ ନ ଦେଇଛି ଏ ସମାଜ, ମଣିଷର ଛଳନା।

ତାଙ୍କୁ ଅଧିକ ବ୍ୟଥିତ କରିଛି, ତାଙ୍କ କ୍ରୋଧକୁ ପ୍ରଜ୍ୱଳିତ କରିଛି, ଅଗ୍ନିଗର୍ଭ ହୋଇଛି ତାଙ୍କ କବିତ୍ୱ। ସମାଜ ଦ୍ୱାରା ଉପେକ୍ଷିତ ଜଣେ ଏକଲା ମଣିଷ ଦମ୍ଭର ସହ ଅସୁନ୍ଦର ବିରୁଦ୍ଧରେ, ପାପ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି। ବିଶ୍ୱପ୍ରେମ, ସମ୍ବେଦନା ଓ ସତ୍ୟସନ୍ଧ ଆତ୍ମା ତାଙ୍କୁ ଆମର ମୁକ୍ତିଦାତା ଭାବେ ଠିଆ କରେଇଛି। ତାଙ୍କର ଆଉ ଏକ ଭଜନରୁ ଦେଖିବା, ଏଇ ଦ୍ରୋହୀ ଦୁସ୍ତର ଆତ୍ମାକୁ ଯିଏ ଖଳବଳଙ୍କ ଉତ୍ପାତରେ ଅସ୍ଥିର, ମହିର ଦୁଃଖରେ ବ୍ୟାକୁଳ।

ବ୍ୟକ୍ତିର କ୍ଷୋଭ ବିଷାଦ କିପରି କବିତ୍ୱକୁ ଉତ୍ତୀର୍ଣ୍ଣ ହେଉଛି ଅନୁଭବ କରନ୍ତୁ। ୟାକୁ କବିତା କହିବା ନା ଗୀତ? କବିତା କହିଲେ କବିଙ୍କ କବିତ୍ୱ ଓ ସମ୍ବେଦନାର ଚମକରେ ଅନ୍ୟ କବିମାନେ ଆମକୁ ମଳିନ ଦିଶିବେ। ଯଦି ୟାକୁ ଗୀତ କହିବା ତେବେ ଭୀମଭୋଇଙ୍କ କରୁଣାସିକ୍ତ ଆତ୍ମାର ରାଗିଣୀ ବାରମ୍ବାର ଶୁଭିଯିବ।

ସବୁ ଉପେକ୍ଷା ଉପହାସର ବିଷ ପିଇ ମୁକ୍ତିର ସରଳ ବାଟ ତିଆରି କରିଛନ୍ତି ଭୀମ ଭୋଇ। ଭାରତୀୟ ଆଧ୍ୟାତ୍ମ୍ୟ ସାହିତ୍ୟ ଓ ଚେତନାର ପୁନର୍ବିନ୍ୟାସ ହିଁ ଭୀମ ଭୋଇ, ଯାହାଙ୍କୁ ଆମେ ପାଶୋରି ଦେଇଛୁ।

ପ୍ରଚାର କଲୁ। ସନ୍ଥକମି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ପ୍ରସ୍ତୁତି ଏବଂ ଉପସ୍ଥାପନ କରିଥିଲେ ସୁଧାକର ଦାସ। ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଏବଂ ସହଯୋଗିତା କରିଥିଲେ ଜୟକୁମାର ପ୍ରଧାର ଓ ସନ୍ତୋଷ କୁମାର ପିଙ୍ଗ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଭୁଦତ୍ତ ପ୍ରଧାନ। କଣ୍ଠଶିଳ୍ପୀମାନେ ଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ସୁଭାଷ ଚନ୍ଦ୍ର ତ୍ରିପାଠୀ, ସ୍ୱାଗତିକା ମିଶ୍ର, ମିତା ପ୍ରଧାନ।

ଶୁଭ ସକାଳ ଶ୍ରୋତା ବନ୍ଧୁ, ହେଲୋ ଆକାଶବାଣୀ ଭବାନୀପାଟଣାର ଆଉ ଏକ ସଙ୍ଗୀତମୟ ସଂସ୍କରଣକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତା ବନ୍ଧୁ, ଦୁନିଆର ସବୁ ସମ୍ପର୍କର ଅର୍ଦ୍ଧରେ ଏମିତି ଏକ ସମ୍ପର୍କ ଯେଉଁଠି ଜୀବନର ସବୁ ପୃଷ୍ଠା ମନଖୋଲି ପଢ଼ି ହୁଏ, ପଢ଼ାଇ ହୁଏ, ଦେଖି ହୁଏ ଆଉ ଦେଖାଇ ବି ହୁଏ। ସେହି ସୁରକ୍ଷିତ ସ୍ଥାନ କେବଳ ବନ୍ଧୁ ନିକଟରେ। ସତ କହିଲେ ନିଜ କାନ୍ଧରେ କେହି ନିଜେ ମୁଣ୍ଡ ରଖି କାନ୍ଦିପାରେ ନାହିଁ, ନିଜ ପିଠିରେ ହାତ ପକାଇ ନିଜେ ଆଶ୍ୱାସନା ଦେଇପାରେ ନାହିଁ। ସେଥିପାଇଁ ଲୋଡ଼ା ଆଉ ଜଣେ ମଣିଷ, ଯିଏ ଆମର ସୁଖରେ ବା ଦୁଃଖରେ ନିଜକୁ ସମାନ ଭାବରେ ବାଣ୍ଟି ନିଏ, ସେ ହିଁ ତ ପ୍ରକୃତ।

0: ବନ୍ଧୁ, ସେଥିପାଇଁ ତ କୁହାଯାଏ, ବନ୍ଧୁ ପାଇଁ ଛୁରିବାପଣ ବି ଅଛି, ବନ୍ଧୁ ପାଇଁ ମରିବାପଣ ବି ଅଛି। ବନ୍ଧୁତା କ୍ଷେତ୍ରରେ କୌଣସି ସୀମାରେଖା ନାହିଁ, ଜାତି ଧର୍ମ ବର୍ଣ୍ଣର ଉର୍ଦ୍ଧ୍ୱରେ ବନ୍ଧୁତା। ତେଣୁ ସେ ହିଁ ତ ଜିତିପାରେ ଆଉ ଯୋଡ଼ିପାରେ ସାରା ମଣିଷ ସମାଜକୁ ମାନବିକତାର ଗୋଟିଏ ସୂତାରେ। ଆଜିର ବନ୍ଧୁତା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛି ଆଜିର କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଅଳକା ନାୟକ, ନମସ୍କାର। ହ୍ୟାଲୋ, ଜୁହାର, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଆଚ୍ଛା,
0: କେମିତି ଅଛନ୍ତି? ଆମେ ବି ଭଲ ଅଛୁ। ଆଜି କୋଉ ଗୀତ ଶୁଣିବେ କୁହନ୍ତୁ।
1: ବହୁତ ଦିନ ପରେ କଥା ହୋଇଯାଇ କି
0: ଆଜି ବହୁତ ଦିନ ପରେ ଆପଣ କରିଛନ୍ତି। ଆଉ କୋଉ ଗୀତ ଶୁଣିବେ କୁହନ୍ତୁ। ଠିକ ଅଛି, ତାହେଲେ ଆପଣଙ୍କର ଅନୁରୋଧର ଗୀତ ଆପଣଙ୍କୁ ଶୁଣେଇ ଦଉଛି। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଠିକ ଅଛି, ଯିବା।

0: ହ୍ୟାଲୋ,
1: ହ୍ୟାଲୋ,
0: ଆପଣ କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହଁ ମ୍ୟାଡମ୍ ନମସ୍କାର, ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ଭି କହୁଛି, ଗ୍ରାମ ତାଲକା ଜିଲ୍ଲା ବଲାଙ୍ଗୀର। ବହୁତ ଦିନ ବ୍ୟବଧାନ ପରେ ଅଡ଼କା ନାୟକ ସହିତ ସାକ୍ଷାତ ହେଲା, କେମିତି ଅଛନ୍ତି କୁହନ୍ତୁ।
0: ବହୁତ ଦିନ ପରେ ବି ନୀଳାଞ୍ଚଳ ଭାଇ ମୁଁ ଆପଣଙ୍କ ସହିତ କଥା ହଉଛି, ମୁଁ ଭଲ ଅଛି, ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ।
1: ନିହାତି ଆଉ ନିହାତି ବା, ତାପରେ ଆପଣ ତ ମଝିରେ ଦୁଇ ହପ୍ତାହ ହେଲା ଆପଣ ଲାଇନ୍ ନମ୍ବର ଖରାପ ଥିଲା, ସେଥିପାଇଁ ଟିକେ ମନ ଦୁଃଖ ହଉଥିଲା। ଯାହା ବି ଆଜିକାଲି ଲାଗିଯାଇଛି ଫୋନ, ଏଇଟା ବୋଧେ ପ୍ରଥମ କଲର, ମତେ ଜାଣିକି ବି ଖୁସି ଲାଗୁଛି।
0: ଆଉ ୟା ଭିତରେ ବି ଆପଣ ମାନେ ବହୁତ ଯୋଉ ବର୍ଷା ହଉଛି, ତ ଆମର ଯେହେତୁ ଏଟା ଲ୍ୟାଣ୍ଡଲାଇନ୍ ଟା ମଝିରେ ମଝିରେ ପ୍ରୋବ୍ଲେମ୍ ଦେଖା ଦିଏ।
1: ନିହାତି ଭାବରେ, ନିହାତି ଭାବରେ।
0: ଆଉ ଆପଣ କେମିତି ଅଛନ୍ତି, କଣ କରୁଛନ୍ତି, ୟା ଭିତରେ କଣ ସବୁ ଚାଲିଛି ଟିକେ କୁହନ୍ତୁ, ଯେହେତୁ ବହୁତ ଦିନ ପରେ ଆପଣଙ୍କ ସହିତ କଥା ହଉଛି।
1: ଦେଖନ୍ତୁ ଆମ ଗାଁ ତ ବର୍ତ୍ତମାନ ତ କଣ କଣ ଚାଷ କାମର ମାହୋଲ, ଚାଷ କାମ ସବୁଆଡେ ଚାଲିଛି। ଆଉ ଯାହା ଯଦି ଯଦି ଛୋଟ ଛୋଟ ଯଦି ବଗିଚା ଅଛି, ଛୋଟ ବଛେ ଆମ କଣ କଣ ପାତଲ ଘଣ୍ଟା ଟିକେ କରିଛି, କି ମିର୍ଚା ଟିକେ କରିଛି, କି ବାଇଗଣ ଟିକେ କଣ ଏମିତି ଛୋଟିଆ ମୋଟିଆ ପରିବାର କରିଛି। ତା ସହିତ ଏପଟରେ କଣ ହୁଏ କି ପ୍ରାୟ କପା ଚାଷ ବି ପ୍ରାୟତଃ ଚାଲିଛି ଆମ ଏପଟରେ ବହୁତ ସୁନ୍ଦର ଭାବରେ। ଆର ପରିବେଶ ଟି ମୋଟାମୋଟି କହିବାକୁ ଗଲେ ପରିବେଶ ଟି ଧୁମଧାମରେ ଚାଲିଛି। ଆଉ ତା ଦୁଃଖର ବିଷୟ ଯେ ଏଇ ବର୍ଷ କଣ ଅଧିକାଂଶ ଲୋକ ଧାନ ବୁଣି ନାହାନ୍ତି, ଯିଏ ଯଦି ଧାନ ବୁଣିଛନ୍ତି ତାଙ୍କର କୁହି ଯାଇଛି, ଆଉ ଯିଏ ଯିଏ ଧାନ ଯଦି ବୁଣି ନାହାନ୍ତି ସେମାନେ ଏବେ ଆଉ ବୁଣି ପାରିବେନି। ଆଉ ଯା ଯାର ଇଏ ଡୁଲିରେ ଲାଗିଛି ପାଣି, ସେ ତ ପୁରା କଣ କହନ୍ତି ନ ଆରି, ଆପଣ ଯୋଉ ଜାଗାକୁ ଦେଖିବେ ଡୁଲି ଦେଖୁନା କାହିଁକି, ଆରି ଦେଖୁନା କାହିଁକି, ଯୋଉ ଜିନିଷ ଦେଖିଲେ ପୁରା ଧପରା ଫରା ଦିଶୁଛି, ଚାରିଆଡେ ପାଣି ଉପରେ ପାଣି। ଏଥର ଦେଖିବା ବୋଲେ 100% ରୁ 45% କି 50% ଧାନ ଟିକେ ଭଲ ହେବ, ଆଉ ଯାହା ବାକି ଏଥର ଟିକେ ନଷ୍ଟ ହେଇଯିବ।
0: ପାଣିପାଗର କଥା ନୀଳାଞ୍ଚଳ ଭାଇ କଣ କହିହବ, ୟା ପୂର୍ବରୁ କେତେ ଖରା ହଉଥିଲା, ପୁଣି ଏବେ ବର୍ଷା, ଆମକୁ ତା ସହିତ ଚାଲିବାକୁ ପଡିବ। ଆଶା କରୁଛି ଯାହା କିଛି ମାନେ ନଷ୍ଟ ହେଇଯାଇଛି ସେମାନଙ୍କର ତ ଆଉ ଫେରେଇ ହବନି, କିନ୍ତୁ ଯୋଉ ବାକି ବଞ୍ଚିଛି ସେଟା ଠିକ ଠାକ ଚାଲୁ। ଆଉ ଆଜି କୋଉ ଗୀତ ଶୁଣିବେ କୁହନ୍ତୁ।
1: ଆଜି ଦେଇଦେବେ ଗୋଟେ ପୁଅ ମୋର କଳା ଠାକୁର ଗୀତଟି ହଉଛି, ନିଦ ମାଉସୀ ଦେଇ ଆଉସୀ, ଏଇଟା ଗୋଟେ ସୁନ୍ଦର ଗୀତ। ଯେହେତୁ କଳା ଠାକୁର ଆମକୁ ଆମକୁ ଛାଡିକି ଚାଲିଗଲେ, ଆମକୁ ତ ବର୍ତ୍ତମାନ 9 ଦିନ ପାଇଁ ବର୍ତ୍ତମାନ ଦର୍ଶନ ଦେଇଥିଲେ, ଯେହେତୁ ମହାପ୍ରଭୁ ଭଗବାନ ପାଖରେ ନାହାନ୍ତି, କିନ୍ତୁ ଏଇ ସୁନ୍ଦର ଗୀତଟି ଶୁଣିବା ବହୁତ ଖୁସି ଲାଗିବ, ପୁଅ ମୋର କଳା ଠାକୁର।
0: ଠିକ ଅଛି, ତାହେଲେ ଆପଣଙ୍କର ଅନୁରୋଧର ଗୀତ ଆପଣ ଶୁଣି ନିଅନ୍ତୁ, ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ସାଙ୍ଗରେ ଚାଲିଛି
1: ଚାଲିଛି
0: ଠିକ ଅଛି ତାହେଲେ ଆପଣ ପୁରା ବ୍ୟସ୍ତ ଏମିତି ଏକା ବ୍ୟସ୍ତ ରୁହନ୍ତୁ ବ୍ୟସ୍ତ ରହିଲେ କଣ ହୁଏ କଣ କି ଆପଣ ନିଜ ମନ ବି ଠିକ ରହିବ ଯେତେ ବ୍ୟସ୍ତ
1: ରହିବ
0: ବହୁତ ଖୁସି ଲାଗିଲା ଆଉ ଦୁଃଖକୁ ଆମେ ଯଦି ମାନେ ଧରି ବସିବା ଦୁଃଖ ଆହୁରି ବଢିଯିବ ଆମେ ଦୁଃଖକୁ ଭୁଲିବାକୁ ଚେଷ୍ଟା କରିବା ଆଉ ଛୋଟ ଛୋଟ କଥାରେ ଖୁସି ପାଇବା ଯେମିତି ଚେଷ୍ଟା କରିବା ଆପଣ ନିଜେ ପୂଜା କରୁଛନ୍ତି ଆପଣ ପଣ୍ଡିତ ଲୋକ ଆପଣ କହିଲେ ଯେ ଆପଣ ବିଭିନ୍ନ ଜାଗାକୁ ପୂଜା କରୁଛନ୍ତି ଆପଣ ଯୋଉ ମନ୍ତ୍ର ପାଠ କରୁଥିବେ ସେଇ ମନ୍ତ୍ରରେ ବି ବହୁତ ଶକ୍ତି ଥାଏ ସେଇ ମନ୍ତ୍ରରେ ବହୁତ ଶକ୍ତି ଥାଏ ଆପଣ ଏମିତି ଖୁସି ରୁହନ୍ତୁ ତାହେଲେ ଆଜି କୋଉ ଗୀତ ଶୁଣିବେ କୁହନ୍ତୁ
1: ହଁ
0: ସେଇ ଗୀତଟି ଅଛି ଆମ ପାଖରେ ଲୋଫର କଥା ଚିତ୍ରର
1: ଦୁନିଆ ମେ ତେରା ହେ ବଡା ନାମ
0: ଆପଣଙ୍କୁ ବହୁତ ଫିଲୋସଫିକାଲ ଗୀତ ବୋଧେ ବହୁତ ଭଲ ଲାଗେ ଆପଣଙ୍କର ସବୁ ଗୀତର ଚଏସ ଗୁଡାକ ସମାନ ମାନେ ଫିଲୋସଫିକାଲ
1: ପୁରୁଣା
0: ଗୀତର ଗୋଟେ ମାନେ ଅଲଗା ମାଧୁର୍ଯ୍ୟ ଅଛି
1: ମ୍ୟାଡମ ଦେଖୁନ ଗୋଟେ ଆମେ ଏମିତି ଗୀତଟି ଶୁଣିବା କଥା ଯୋଉ ଗୀତରେ କି ମାନେ ଭଗବାନ ସମସ୍ତଙ୍କୁ ମାନେ ସତ୍ଶିକ୍ଷା ସତ୍ସାହସ ଦେବା ସେମିତି ଗୀତ ଶୁଣିଲେ ଟିକେ ମ୍ୟାଡମ ଟିକେ ବହୁତ ଭଲ ଲାଗେ ମତେ ସେମିତି ଗୀତ ଟିକେ ଭଲ ଲାଗେ ମ୍ୟାଡମ ପସନ୍ଦ ବି ଅଲଗା ଅଲଗା ମ୍ୟାଡମ କିଏ କେମିତି ଭାବୁଥିବ ସେଟା ତ କହି ହବନି
0: ସେଇଟା କହି ହବ
1: ଆଜ୍ଞା
0: ନାଇଁ ତାପରେ କହିଲି ଆପଣ ଠିକ ଅଛି ତାହେଲେ ଆପଣଙ୍କର ଅନୁରୋଧ
1: ରଖିଦେବେ ରାଧାକାନ୍ତ ଭୋଇ ପଙ୍କଜ ମିଶ୍ର ଜୟପୁର ତାପରେ ଆମର ମାନସ ରଞ୍ଜନ ମିଶ୍ର ଲିପ୍ସା ମହାରଣା ଶ୍ରୀତା ପଣ୍ଡା ଆଉ ଯେତିକି ଶ୍ରୋତା
0: ଠିକ ଅଛି ତାହେଲେ ଆପଣଙ୍କର ଅନୁରୋଧ ରଖିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ନଦୀରେ ବହୁତ ପାଣି ଆସୁଛି ମାନେ ତା ତଳ ଅଞ୍ଚଳରେ ଯୋଉ ଜମି ଗୁଡାକ ଅଛି ତ ସେଠି ନିଶ୍ଚିତ ଭାବରେ ପାଣି ଭର୍ତ୍ତି ହେଇଯିବ।
1: ହଁ ବହୁତ ଭର୍ତ୍ତି ହେଇଯିବ। ତାପରେ ଆମର ଯେନ୍ ବେଲଖଣ୍ଡି ମନ୍ଦିର ଅଛି, ମନ୍ଦିରକେ ଯେନ୍ ମାନେ ବି ଯାଇଛନ୍ ସେମାନେ ଆର୍ ଫିରବାର ସେନ୍ ବାଟେ ନାଇଁ ନସଲେ ଘର ଲାଗିଲୁ।
0: ଏତେ ପାଣି ଆସିଯାଇଛି ଅବଲମ୍ବନ କରିବାକୁ ପଡିବ।
1: ଆଉ
0: ଆଜି କୋଉ ଗୀତ ଶୁଣିବେ କୁହନ୍ତୁ,
1: ଯେକୌଣସି ଗୀତ ଗୋଟେ ଭଲ ଗୀତ ଗୋଟେ ମହମ୍ମଦ ଅଜିତ ଗାଇଥିବା ଗୋଟେ ବଢିଆ ଗୀତ ଗୋଟେ ଦେଇଦେବେ।
0: ଠିକ ଅଛି ତାହେଲେ, ଆଉ ମହମ୍ମଦ ଅଜିଜଙ୍କ କଣ୍ଠରେ ଗୋଟେ ସୁନ୍ଦର ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣେଇଦେବି। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ହଁ ରହୁଛି ମ୍ୟାଡମ, ନମସ୍କାର।
0: ନମସ୍କାର।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ସତରେ ସମୟର ନିୟମ କେତେ ବିଚିତ୍ର, କେତେ ଶୀଘ୍ର ଆସେ ଆଉ କେତେ ଶୀଘ୍ର ଚାଲିଯାଏ। ସେଥିପାଇଁ ତ କୁହାଯାଏ ସମୟ ଏତେ ମୂଲ୍ୟବାନ, ଯିଏ ସେହି ଅମୂଲ୍ୟ ସମୟକୁ ଚିହ୍ନି ସମୟ ଅନୁସାରେ କାମ କରେ ସେ ହିଁ ଜୀବନରେ ସଫଳତା ପାଇଥାଏ। ତାହେଲେ ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଓ ସମ୍ପାଦନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ଅଳକା ନାୟକ। ରହୁଛି, ନମସ୍କାର।

ତା ସାଥି ଅଛି ଗୀତ ଆସର। ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।

ଶୁଭ ସକାଳର ପ୍ରୀତିଭର ଶୁଭେଚ୍ଛା ଶ୍ରୋତାବନ୍ଧୁ, ଖୋଲା ଛରକାର ଆଉ ଏକ ନୂଆ ଅଧ୍ୟାୟକୁ ନେଇ ଆସିଛି ମୁଁ ସୁମତି ମୁନ୍। ନମସ୍କାର। କାର୍ଯ୍ୟକ୍ରମରେ ଶୁଣିବା କିଛି ମିଠା ମିଠା ଗୀତ ସହିତ କିଛି ଜଣା ଅଜଣା କଥା। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଏକ ସୁବିଚାର ସହିତ କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ଶ୍ରୋତାବନ୍ଧୁ, ଭାଗବତରେ କୁହାଯାଇଛି, ଜୀବରେ ଯାହାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେହି। ମାନବ ହେଉଛି ସୃଷ୍ଟିରେ ଶ୍ରେଷ୍ଠ ପ୍ରାଣୀ, କାରଣ ଭଗବାନ ସମସ୍ତ ଇତର ପ୍ରାଣୀଙ୍କଠାରୁ ତାହାକୁ ସ୍ୱତନ୍ତ୍ର ଭାବରେ ଗଢ଼ିଛନ୍ତି। ତା ଭିତରେ ଦୟା, କ୍ଷମା, ସହନଶୀଳତା ଭଳି ଅନେକ ଦିବ୍ୟଗୁଣ ରହିଛି। ତାହାର ବୁଦ୍ଧି ଓ ବିବେକ ରହିଛି। କିନ୍ତୁ ଆମେ ଦେଖୁଥିବା ଶ୍ରୋତାବନ୍ଧୁ, ସେହି ଶ୍ରେଷ୍ଠ ବୋଲାଉଥିବା ମଣିଷ ଆଜି ଅବିବେକୀ ହୋଇପଡ଼ୁଛି। ଯେବେ ଦୟାଭାବକୁ ଭୁଲିଯାଇ ଅନେକ ଅପରାଧମୂଳକ କାର୍ଯ୍ୟ କରୁଛି, ତାରି ମନରୁ ଦୟା, କ୍ଷମା, ଅହିଂସା ଭଳି ଅନେକ ଗୁଣ ଓହରି ଯାଉଛି, ଯାହାଦ୍ୱାରା ସମାଜରେ ଦିନକୁ ଦିନ ଅଶାନ୍ତି ଓ ଅରାଜକତା ବଢ଼ିବାରେ ଲାଗିଛି। ହିଂସା ପ୍ରତିଦିନ ନୂଆ ନୂଆ ରୂପରେ ସୃଷ୍ଟି ହେଉଛି। ଏହାକୁ ରୋକିବାକୁ ହେଲେ ମଣିଷ ମଣିଷ ପ୍ରତି ଭଲ ପାଇବାର ଆବଶ୍ୟକତା ରହିଛି। ପୁଣି ଆବଶ୍ୟକତା ରହିଛି ପ୍ରତି ଜୀବ ତା ପ୍ରତି ଦୟାଶୀଳ ହେବା। ବାସ୍ତବରେ ଶ୍ରୋତାବନ୍ଧୁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ରଖିବାର ଗୋଟିଏ ମୁଖ୍ୟ ଅସ୍ତ୍ର ହେଉଛି ମନର ଦୟାଭାବ ବା କାଇଣ୍ଡନେସ୍। ଏହା ସୁସମାଜ ଗଠନ

କରି ସହାୟକ ହୋଇଥାଏ। ତେଣୁ ଆମେ ସ୍ୱାଭାବିକ ଭାବରେ ଆତ୍ମକୈନ୍ଦ୍ରିକଠାରୁ ଉର୍ଦ୍ଧ୍ୱକୁ ଉଠି ସମସ୍ତଙ୍କୁ ସମବେଦନା ତଥା ଦୟା ଦେଖାଇବା, ଅନ୍ୟର ଦୁଃଖରେ ଦୁଃଖୀ ହେବା, ଗଭୀର ସମବେଦନା ଜଣାଇବା ସହ ନିଃସ୍ୱାର୍ଥ ଭାବରେ ପରୋପକାର କରିବା ହିଁ ଦୟା ଅଟେ। ଶ୍ରୋତାବନ୍ଧୁ, ଦୟା ହେଉଛି ଆମର ଏକ ଶ୍ରେଷ୍ଠ ଅଳଙ୍କାର। ତେଣୁ ସଭିଏଁ ଏହାର ଅଧିକାରୀ ହୋଇ ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବା, ଏଇ ବିଚାର ସହିତ ଆସନ୍ତୁ ଶୁଣିନେବା ଏକ ସୁନ୍ଦର ଭଜନ।

ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱ ବନ୍ଧୁତ୍ୱ ଦିବସ। ବନ୍ଧୁ ପାଇଁ ଦିନଟିଏ, ସତ କହିବାକୁ ଗଲେ ବନ୍ଧୁ ପାଇଁ ଦିନଟି ନୁହେଁ ଶ୍ରୋତାବନ୍ଧୁ,

ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱ ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନଟିଏ। ସତ କହିବାକୁ ଗଲେ ବନ୍ଧୁ ପାଇଁ ଦିନଟି ନୁହେଁ ଶ୍ରୋତାବନ୍ଧୁ, ବନ୍ଧୁତ୍ୱ ହେଉଛି ଅନନ୍ତ କାଳର, କାରଣ ବନ୍ଧୁତ୍ୱ ସମ୍ପର୍କର ଅନନ୍ୟ ପରିଭାଷା ଅଟେ। ଦୁନିଆର ସବୁଠାରୁ ନିଃସ୍ୱାର୍ଥପର ସମ୍ପର୍କ ହେଉଛି ବନ୍ଧୁତ୍ୱ। ଯାହା ପାଖରେ ନଥାଏ କିଛି ପାଇବାର ଆଶା, ପ୍ରତି ଦୁଃଖ ଓ ସୁଖର ସାଥୀ ହୋଇଥାଏ ଜଣେ ବନ୍ଧୁ। ରକ୍ତର ସମ୍ପର୍କ ନ ହୋଇ ସୁଦ୍ଧା ସବୁ ସମ୍ପର୍କର ଉର୍ଦ୍ଧ୍ୱରେ ରହିଥାଏ ଏହି ବନ୍ଧୁତ୍ୱର ସମ୍ପର୍କ। ଶ୍ରୋତାବନ୍ଧୁ, ବନ୍ଧୁତ୍ୱ କେବଳ ଆଧୁନିକ ସମାଜରେ ସୀମିତ ହୋଇ ରହିନାହିଁ, ପୁରାଣରେ ମଧ୍ୟ ଏହାର ଅନେକ ଉଦାହରଣ ରହିଛି। ଯେପରି ଭଗବାନ କୃଷ୍ଣ ଆଉ ସୁଦାମା, ଅଥବା ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ତାହାର ଏକ ନିଦର୍ଶନ ଅଟେ। ଜୀବନରେ ବନ୍ଧୁର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ବିଶ୍ୱରେ ପାଳନ କରାଯାଏ ବିଶ୍ୱ ବନ୍ଧୁତ୍ୱ ଦିବସ। ଆମ ଦେଶ ଭାରତ ସମେତ ବିଶ୍ୱର ଅନେକ କେତେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ଏହି ଦିବସକୁ ପାଳନ କରିଥାନ୍ତି। ଆସନ୍ତୁ ଶ୍ରୋତାବନ୍ଧୁ ଜାଣିବା ଏହି ଦିବସର ଇତିହାସ ସମ୍ପର୍କରେ କିଛି କଥା। ବନ୍ଧୁତ୍ୱ ଦିବସର ଆରମ୍ଭକୁ ନେଇ ଅନେକ ରୋଚକ କାହାଣୀ ରହିଛି। କୁହାଯାଏ ଯେ 1935 ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ବନ୍ଧୁତ୍ୱର ଏପରି ଉଦାହରଣ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଶ୍ରୋତାବନ୍ଧୁ, ବନ୍ଧୁତ୍ୱ ବିଶ୍ୱର ସବୁଠୁ ବଡ଼ ଶକ୍ତି, ଏ ସମ୍ପର୍କ ଅନନ୍ୟ। ଏଠି ନଥାଏ ବାଛ ବିଚାର କିମ୍ବା ବୟସର ତାରତମ୍ୟ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶ ଅବା ବିଦେଶ, ଏଥିରେ କିଛି ଫରକ ପଡ଼େ ନାହିଁ। ବନ୍ଧୁଟିଏ ପାଖରେ ଥିଲେ ଦୁନିଆରେ କିଛି ଆବଶ୍ୟକତାର ଅନୁଭବ କରିହୁଏ ନା, ଏହା ସକଳ ଜୀବ ଅନୁଭବ କରନ୍ତି। ବନ୍ଧୁ କେବଳ ମଣିଷ ମଣିଷ ଭିତରେ ହୁଏ ନାହିଁ, ଭକ୍ତ ଓ ଭଗବାନ, ଜୀବଜନ୍ତୁ, ଗଛଲତା, ପୁରା ଦୁନିଆ ସହ ଆମେ ବନ୍ଧୁ ଭାବରେ ଯୋଡ଼ି ହୋଇଥାଉ। ସେଥିପାଇଁ ତ ଏ ଦୁନିଆଟା ଆମକୁ ଏତେ ସରସ ଆଉ ସୁନ୍ଦର ଲାଗିଥାଏ। ଆପଣମାନଙ୍କୁ ଆଜି ସେ ବନ୍ଧୁତ୍ୱ ଦିବସର ଅନେକ ଅନେକ ଶୁଭେଚ୍ଛା, ଆପଣମାନେ ଆମର ବନ୍ଧୁଟିଏ ଯେହେତୁ।

ଶ୍ରୋତବନ୍ଧୁ, ତ୍ରିରଙ୍ଗା ପତାକା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ପ୍ରତୀକ, ସ୍ୱାଧୀନ ଭାରତର ଆନ ବାନ ଶାନର ପ୍ରତୀକ। ତେଣୁ ହିଁ ତ ପ୍ରତିବର୍ଷ ଜାତୀୟ ଦିବସ ଅର୍ଥାତ୍ 15 ଅଗଷ୍ଟ ଓ 26 ଜାନୁଆରୀ ଭଳି ଦିବସରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ସଗର୍ବେ ଭାରତୀୟମାନେ ତ୍ରିରଙ୍ଗା ପତାକା ଉଡ଼ାଇଥାନ୍ତି। ତେବେ ଶ୍ରୋତବନ୍ଧୁ, ଆପଣମାନେ ଜାଣିଛନ୍ତି କି ଏହି ତ୍ରିରଙ୍ଗା ପଛରେ ଥିବା ଇତିହାସକୁ, କାହା ଦ୍ୱାରା ପରିକଳ୍ପିତ ହୋଇଥିଲା ଏହି ପତାକା, ଏ ତ୍ରିରଙ୍ଗା ତିନି ରଙ୍ଗ କାହାର ତୂଳିରେ ଭରାଯାଇଥିଲା ପ୍ରଥମେ, ତିନି ରଙ୍ଗର ରହସ୍ୟ କ'ଣ, ପତାକାରେ ଥିବା ଅଶୋକ ଚକ୍ରର ଅର୍ଥ କ'ଣ, ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚିତ ଭାବରେ ଆପଣଙ୍କ ମନରେ। ଶ୍ରୋତାବନ୍ଧୁ, ଏହି ତ୍ରିରଙ୍ଗାର ପ୍ରଥମ ପରିକଳ୍ପନା ଯିଏ କରିଥିଲେ ସେ ହେଉଛନ୍ତି ପିଙ୍ଗାଲି ଭେଙ୍କେୟା। ଆଜି ହେଉଛି ତାଙ୍କର ଜନ୍ମଦିବସ। ଅନେକ ପ୍ରତିଭାର ଅଧିକାରୀ ପିଙ୍ଗାଲି ଭେଙ୍କେୟା 1876 ଅଗଷ୍ଟ ମାସର 2 ତାରିଖରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଦିଭି ତାଲୁକାଠାରେ ଜନ୍ମ ହୋଇଥିଲେ। ମାତ୍ର 19 ବର୍ଷ ବୟସରେ ଭେଙ୍କେୟା ବ୍ରିଟିଶ ସେନାର ଜଣେ ସୈନିକ ହୋଇଥିଲେ। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାରେ ଆଙ୍ଗ୍ଲୋ ବୋଇର ଯୁଦ୍ଧ ସମୟରେ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ଏହି ସାକ୍ଷାତ ପରେ ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା ଓ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ବ୍ରିଟିଶ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ପିଙ୍ଗାଲି ଭେଙ୍କେୟା ଏକାଧାରରେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, କୃଷିବିତ୍, ଭୂତତ୍ତ୍ୱବିତ୍ ଏବଂ ଜାପାନୀ, ସଂସ୍କୃତ ତଥା ଉର୍ଦ୍ଦୁ ଭାଷାରେ ଦକ୍ଷ ପଣ୍ଡିତ ଥିଲେ। ଭାରତର ସମ୍ମାନ ବଢ଼ାଉଥିବା ତ୍ରିରଙ୍ଗାର ପରିକଳ୍ପନା ସେ 1921 ଭାରତୀୟ ଜାତୀୟ କଂଗ୍ରେସର କାକିନାଡ଼ା ଅଧିବେଶନରେ ଉପସ୍ଥାପନ କରିଥିଲେ। 5 ବର୍ଷ ଯାଏଁ ପ୍ରାୟ 30 କୋଟି ଦେଶର ପତାକା ଉପରେ ଗମ୍ଭୀର ଭାବରେ ଗବେଷଣା କରିବା ପରେ ସର୍ବସମ୍ମୁଖରେ ଜାତୀୟ ପତାକାର ଡିଜାଇନ୍କୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ। 1947 ଜୁଲାଇ 22 ତାରିଖରେ ସମ୍ବିଧାନ ଏହାକୁ ରାଷ୍ଟ୍ରୀୟ ଧ୍ୱଜାର ଅଧିକାର ଦେଇଥିଲା। ଆଜି ସେହି

ଶ୍ରୋତବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତବନ୍ଧୁ, ମାଆର କ୍ଷୀର ଶିଶୁଟିଏ ପାଇଁ ଅମୃତ ସମାନ। ଗୋଟିଏ ନବଜାତ ଶିଶୁ ପାଇଁ ମା କ୍ଷୀରଠାରୁ ସର୍ବୋତ୍କୃଷ୍ଟ ଖାଦ୍ୟ ଆଉ କିଛି ନାହିଁ। ମା କ୍ଷୀର ହେଉଛି ଶିଶୁ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରାକୃତିକ ଆହାର। ଏହା ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ଦେଇଥାଏ। ଶିଶୁର ଶାରୀରିକ, ମାନସିକ ଓ

ଅଧିକ ବିକାଶ ଲାଗି ମା କ୍ଷୀର ହେଉଛି ସର୍ବୋତ୍କୃଷ୍ଟ ଆହାର। ତେଣୁ ଏଥିପାଇଁ ପରିବାର ଓ ଗୋଷ୍ଠୀ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ସ୍ତନ୍ୟପାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 1 ତାରିଖରୁ 7 ତାରିଖ ଯାଏ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ଏହି ସ୍ତନ୍ୟପାନ ସପ୍ତାହ ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତି ଘରେ ଘରେ ସ୍ତନ୍ୟପାନ ସମ୍ପର୍କରେ ସଚେତନ କରାଇବା। ଦେଖାଯାଏ ଯେ ଅଜ୍ଞତାବଶତଃ ହେଉ କିମ୍ବା ଆବଶ୍ୟକ ସଚେତନତାର ଅଭାବ ହେଉ, ଅନେକ ମହିଳା ତଥା ପରିବାର ଶିଶୁ ପାଇଁ ସ୍ତନ୍ୟପାନର ଗୁରୁତ୍ୱ କେତେ ଅଧିକ ତାହାକୁ ବୁଝିପାରିନଥାନ୍ତି। ତେଣୁ ତାହାର ମହତ୍ତ୍ୱକୁ ଉପଲବ୍ଧି କରାଇବା ଉଦ୍ଦେଶ୍ୟରେ 1992 ମସିହାରେ ୱାର୍ଲ୍ଡ ଆଲାଏନ୍ସ ଫର୍ ବ୍ରେଷ୍ଟ ଫିଡିଂ ଆକ୍ସନ୍ ଦ୍ୱାରା ପ୍ରଥମେ ବିଶ୍ୱ ସ୍ତନ୍ୟପାନ କରାଯାଇଥିଲା। ବର୍ତ୍ତମାନ ଏହା 120ରୁ ଅଧିକ ଦେଶରେ ୟୁନିସେଫ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସେମାନଙ୍କର ଅଂଶୀଦାରମାନେ ତଥା ବିଭିନ୍ନ ସଂଗଠନ ଦ୍ୱାରା ପାଳନ କରାଯାଉଛି। ଏକ ବିଶ୍ୱସ୍ତରୀୟ ସ୍ତନ୍ୟପାନ ସଂସ୍କୃତିର ପୁନଃପ୍ରତିଷ୍ଠା କରିବା ଓ ପ୍ରତ୍ୟେକ ସ୍ଥାନରେ ସ୍ତନ୍ୟପାନ କରିବା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟ ନେଇ ୱାର୍ଲ୍ଡ ଆଲାଏନ୍ସ ବ୍ରେଷ୍ଟ ଫିଡିଂ ଆକ୍ସନ୍ ନାମକ ସଂସ୍ଥା 1991 ଫେବୃଆରୀ 14 ତାରିଖଠାରୁ ଗଠିତ ହୋଇ ଏହି ଦିଗରେ କାର୍ଯ୍ୟ କରି ଆସୁଛି। ହଁ ଶ୍ରୋତାବନ୍ଧୁ, ସ୍ତନ୍ୟପାନ ଉଭୟ ମା ଓ ଶିଶୁ ପାଇଁ ଖୁବ୍ ଲାଭଦାୟକ। ତେଣୁ ଏହାର ମହତ୍ତ୍ୱକୁ ସମସ୍ତେ ଉପଲବ୍ଧି କରିବା ଏବଂ ପ୍ରତି ଘରେ ଘରେ ଏହି ସନ୍ଦେଶକୁ ପହଞ୍ଚାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ।

ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆଜି ଅଗଷ୍ଟ ମାସର 2 ତାରିଖ। ଅନେକ ଐତିହାସିକ ମହତ୍ତ୍ୱ ବହନ କରେ ଆଜିର ଦିନଟି। ସେଥିମଧ୍ୟରୁ 1858 ମସିହା ଅଗଷ୍ଟ 2 ତାରିଖରେ ଭାରତ ଶାସନ ଅଧିନିୟମ ଗୃହୀତ ହୋଇଥିଲା ଆଜିର ଦିନରେ। ଏହି ଭାରତ ଶାସନ ଅଧିନିୟମ ହେଉଛି ବ୍ରିଟିଶ ସଂସଦ ଦ୍ୱାରା ପାସ୍ ହୋଇଥିବା ଏକ ଆଇନ, ଯାହାଫଳରେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନର ଅନ୍ତ ହୋଇ ସିଧାସଳଖ ଭାବରେ ବ୍ରିଟିଶ ରାଣୀ ବା ବ୍ରିଟିଶ କ୍ରାଉନ୍ଙ୍କ ଶାସନ ଆରମ୍ଭ ହୋଇଥିଲା। ତେଣୁ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶକ୍ତି ଓ ଅଧିକାର ସମାପ୍ତ ହୋଇଥିଲା। ଭାରତର ଶାସନଭାର ନ୍ୟସ୍ତ ହୋଇଥିଲା ବ୍ରିଟିଶ ରାଣୀଙ୍କ ହାତରେ। ଏହି ଅଧିନିୟମ ଅନୁସାରେ ବ୍ରିଟେନ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରୁ ଜଣକୁ ଭାରତର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା, ଯିଏ ଭାରତୀୟ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖୁଥିଲେ। ଭାରତର ସଚିବଙ୍କୁ ସାହାଯ୍ୟ କରିବା ପାଇଁ 15 ଜଣିଆ ପରାମର୍ଶଦାତା କମିଟି ବା ଭାରତୀୟ କାଉନସିଲ୍ ଗଠନ କରାଯାଇଥିଲା। ଏହି ଭାରତ ଶାସନ ଅଧିନିୟମ ଜାରି ହେବା ଯୋଗୁଁ ପୂର୍ବରୁ ଥିବା ଦ୍ୱୈତ ଶାସନର ଅନ୍ତ ହେଲା ଏବଂ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଓ କୋର୍ଟ ଅଫ୍ ଡାଇରେକ୍ଟର୍ସ ପଦବୀଗୁଡ଼ିକୁ ବାତିଲ କରିଦିଆଗଲା। ଭାରତର ଗଭର୍ଣ୍ଣର ଜେନେରାଲ୍ଙ୍କୁ ବ୍ରିଟିଶ କ୍ରାଉନ୍ର ପ୍ରତିନିଧି ବା ଭାଇସରୟ ବୋଲି କୁହାଗଲା। ଶ୍ରୋତାବନ୍ଧୁ, ଆପଣ ଜାଣିଥିବେ ଯେ ଲର୍ଡ଼ କାନିଂ ଥିଲେ ପ୍ରଥମ ଭାଇସରୟ। ତେବେ ଏହି ଅଧିନିୟମ ହିଁ ଥିଲା ଭାରତର ପରାଧୀନତା ଓ ଇଂରେଜ ଶାସନର ମୂଳଦୁଆ। ଇତିହାସରେ ଅଗଷ୍ଟ 2 ତାରିଖ ଅନେକ ଐତିହାସିକ କୀର୍ତ୍ତି ଓ

ଶ୍ରୋତବନ୍ଧୁ, ବର୍ତ୍ତମାନ ଆମେ ଦେଖୁଥିବା ପ୍ରତିଦିନ କେହି ନା କେହି ସଡ଼କ ଦୁର୍ଘଟଣାରେ ଜୀବନ ହରାଉଛନ୍ତି। ନିଜର ଅସାବଧାନତା ଏବଂ ଅସଚେତନତା କାରଣରୁ ଏକ ଅମୂଲ୍ୟ ଜୀବନ ଚାଲିଯାଉଛି। ସରକାର ପ୍ରତିବର୍ଷ କଡ଼ାକଡ଼ି ନିୟମ ଲାଗୁ କରୁଛନ୍ତି, ହେଲେ ଥମୁନି ଦୁର୍ଘଟଣା କି କମୁନାହିଁ ମୃତ୍ୟୁ ସଂଖ୍ୟା। ତେଣୁ ଚଳିତ ବର୍ଷ ପାଇଁ ମଧ୍ୟ କଳାହାଣ୍ଡି ସମେତ ସମଗ୍ର ରାଜ୍ୟରେ କେନ୍ଦ୍ରୀୟ ମୋଟରଯାନ ଆଇନ ଏବଂ ରାଜ୍ୟ ପରିବହନ ବିଭାଗର କଡ଼ାକଡ଼ି ଟ୍ରାଫିକ୍ ନିୟମ ଲାଗୁ ହୋଇଛି। ଆସନ୍ତୁ ସେ ସମ୍ପର୍କରେ ଆମେ ଜାଣିନେବା କିଛି କଥା। ଟ୍ରାଫିକ୍ ନିୟମ ଅନୁଯାୟୀ ଗାଡ଼ି ଚାଳନା ସମୟରେ ସିଟ୍ ବେଲ୍ଟ ନିଶ୍ଚୟ ଲଗାଇବା, ହେଲମେଟ୍ ପିନ୍ଧିବା ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ନାହିଁ, ଏହାକୁ ବାଧ୍ୟତାମୂଳକ ଭାବରେ କଡ଼ାକଡ଼ି ନିୟମ କରାଯାଇଛି। ବିନା ଲାଇସେନ୍ସ କିମ୍ବା ନାବାଳକ ଗାଡ଼ି ଚଳାଇଲେ କଡ଼ା ଜରିମାନା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ମଦ୍ୟପାନ କରି ଗାଡ଼ି ଚଳାଇଲେ ମଧ୍ୟ ବଡ଼ ପରିମାଣରେ ଜରିମାନା ଦିଆଯିବାର ନିୟମ ରହିଛି। ଦୁଇଚକିଆ ଯାନରେ ଦୁଇ ଜଣରୁ ଅଧିକ ଯାତ୍ରା କରିବା ଉପରେ କଟକଣା ଲାଗୁ କରାଯାଇଛି ଏବଂ ନିୟମ ଉଲ୍ଲଂଘନ କଲେ ଅଧିକ ଜରିମାନା କିମ୍ବା ଇ ଚାଲାଣ କଟାଯିବ। ଦ୍ରୁତଗତିରେ ଗାଡ଼ି ଚାଳନା ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିୟମ କରାଯାଇଛି। ସେହିପରି ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କଲେ କଡ଼ା ଜରିମାନା ଦେବାକୁ ପଡ଼ିବ। ଶ୍ରୋତବନ୍ଧୁ, ଆସନ୍ତୁ ଆମେ ସମସ୍ତେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିୟମକୁ ମାନି ଗାଡ଼ି ଚଳାଇବା ଏବଂ ସୁରକ୍ଷିତ ରହିବା, ନିଜ ଜୀବନକୁ ସୁରକ୍ଷିତ ରଖିବା। ଏହି ସୂଚନା ସହିତ ଶୁଣିନେବା ଆଉ ଏକ ମିଠା ଗୀତ।

ଶ୍ରୋତା ବନ୍ଧୁ, ଆସନ୍ତୁ ଏଥର ଶୁଣିନେବା କିଛି ସ୍ଥାନୀୟ ଖବର ଏବଂ ପାଣିପାଗ ସମ୍ପର୍କିତ କିଛି ସୂଚନା। ଭବାନୀପାଟଣା ନଗରରେ ଦୁଇଟି ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱଦେଶୀ ସଂକଳ୍ପକୁ ନେଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। ସ୍ୱଦେଶୀ ଆଧାରରେ ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ଅଗଷ୍ଟ 1 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଡିଜିଟାଲ ସମ୍ପର୍କ ଅଭିଯାନ ମୁଁ ବି ସ୍ୱଦେଶୀ ସମର୍ଥକର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ଓ ବିବେକାନନ୍ଦ ଲୋକ ସଂସଦ କଳାହାଣ୍ଡି ପରିବେଶ ବିଭାଗ ମିଳିତ ଉଦ୍ୟମରେ ଶିକ୍ଷାବର୍ଷ 2025-26 ପାଇଁ ଏକ ମାସ ବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାରଠାରେ ଗତ 1 ତାରିଖ ଦିନ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଆଧାର ସ୍ତରଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇ ମୋଟ 253 ଗୋଟି ପ୍ରକଳ୍ପ

ପ୍ରଦର୍ଶନ କରିଥିଲେ। ଏଥର ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କିତ ସୂଚନା। ଅଗଷ୍ଟ 2 ତାରିଖ ଅର୍ଥାତ୍ ଆଜି ରବିବାର ଆକାଶ ମେଘୁଆ, ସର୍ବାଧିକ ତାପମାତ୍ରା 33 ଡିଗ୍ରୀ ସେଣ୍ଟିଗ୍ରେଡ୍ ଏବଂ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିବ। ହାଲୁକା ବର୍ଷା କିମ୍ବା ଗର୍ଜନ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କର ସୂଚନା ଅନୁସାରେ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଆଜି ଅର୍ଥାତ୍ ଅଗଷ୍ଟ 2 ତାରିଖରେ 21 ଜିଲ୍ଲାରେ ଘଡ଼ଘଡ଼ି ସହିତ ବିଜୁଳି ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ। ଶ୍ରୋତାବନ୍ଧୁ, ଏଥର ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ, ସମୟ ଆମକୁ ଇସାରା ଦେଲାଣି କାର୍ଯ୍ୟକ୍ରମର ପରିସମାପ୍ତି ପାଇଁ। ପୁଣି କିଛି ନୂଆ କଥା ଏବଂ ନୂଆ ଗୀତ ସହିତ ଆପଣମାନଙ୍କୁ ଭେଟିଦେବୁ ଖୋଲା ଝରକର ଏକ ନୂତନ ଅଧ୍ୟାୟକୁ ଆସନ୍ତାକାଲି ଠିକ୍ ଏହି ସମୟରେ। ସେତେବେଳେ ଯାଏ ଆମକୁ ବିଦାୟ ଦିଅନ୍ତୁ। ତେବେ ତା ପୂର୍ବରୁ କହି ରଖୁଛୁ, ଚିଠି ଖଣ୍ଡେ ଲେଖି ଆମକୁ ନିଶ୍ଚୟ ପଠାଇବେ। ଠିକଣାଟି ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼୍ 7660001। ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏହି ନମ୍ବରରେ। ନମ୍ବରଟି ହେଲା 8895994143। ଏଇଠି ରହୁଛି ଆଜିର କାର୍ଯ୍ୟକ୍ରମରେ। ମୁଁ ଥିଲି ସୁମତି, ନମସ୍କାର।

0: ଅଛି ଗୀତ ଆଶାର।
1: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।
2: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10:40। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ନନ୍ଦିତା ବୋଷ, ଶୋଭାବତୀ ପାରିକ, ଆଦିରଥ କୁମାର ଚକ୍ରବର୍ତ୍ତୀ, ଅଶୋକ କୁମାର ରଥ ଓ ସ୍ମୃତି ଅଞ୍ଜନ ମହାନ୍ତି। ଚାଷର କଥା ପାଇଁ ସମୟ ରହିଛି 3:20:10। ଦିନ 1:20:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 2:45:45। ଏ ଥିଲା ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଆଜି ଦିନ 12:30। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେବ୍ରେ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ କୁମାରୀ ଶୋଭାବତୀ ବାରିକ, ଗୀତ ରଚନା ବୃନ୍ଦାବନ ଜେନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସ୍ମୃତି ଅଞ୍ଜନା ମହାନ୍ତି, ଗୀତ ରଚନା ନିରଞ୍ଜନ ଦାସ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଶୋକ କୁମାର ରଥ ଓ ସ୍ମୃତି ଅଞ୍ଜନା ମହାନ୍ତି। ଗୀତ ରଚନା ନିରଞ୍ଜନ ଦାସ।

0: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।
1: ଯୁଗ ବଦଲିବାର ସନେ ମାନେର ଖାଇତ ପିନ୍ଧନ ଠାନୁ ସବୁ ବି ବଦଲିବାକେ ଲାଗୁଛେ। ତ ଆମେ ଚଷା ଭାଇମାନେ ହେଲେ କାଇଁ କାଜେ ପଛେ ପଡ଼ମା? ଆମେ ଆମର ଚାଷବାସର ଉନ୍ନତି କରବାର ଲାଗି ଆମର ପୁରୁଣା କାଲିଆ ଢାଞ୍ଚାନେ ଚାଷ ନେଇ କରି କରି ଏବର୍ ନୂଆ ଉପାୟମାନେ କର୍ମା। ଯେନ୍ତା ଏ ଶ୍ରୀ ପଦ୍ଧତିନେ ଚାଷ କରବାରଟା, ଇ ଉପେନେ ଧାନ ଚାଷ କଲେ କମ୍ ବିହନ ଲାଗବାର ସନେ ଖୁବ୍ ଅମଲ ମିଳିପାରୁଛେ। ଆରୁ ଆମର ଚାରାଡ଼ର ପରିବେଶ ବି ବିଶାନ ନେଇ ହେନା, କାଁ କାଜେ କି ଇ ପଦ୍ଧତିନେ ଆମେ ରାସାୟନିକ ସାର ଆରୁ ଔଷଧ କଷା ବଦଲା ଜୈବିକ ସାର ଆରୁ ଜୈବିକ କୀଟନାଶକ ମାନେ ବ୍ୟବହାର କର୍ମା। ଇ ଚାଷକେ କରବାର ଆଗନୁ ତାର ବିଷୟରେ ଆମେ ଆର ଅଧିକ କଥା ବି ଜାଣବାକେ ପଡ଼ବା। ପହିଲା ତ ଆମେ ଜାନମା ଏ ଚାଷର ଲାଗି କେନ୍ତା ଜମି ବ୍ୟବହାର କର୍ମା। ଏଥିଲାଗି ଏନ୍ତା ଜମି ନେମା ଯେନ୍ଟା ସବୁଆଡ଼େ ସମାନ ହେଇଥିବା, ଯେନ୍ଥି ସହଜନେ ପାନ୍ ମଡ଼େଇ ହଉଥିବା ଆରୁ ପାନ୍ ଛାଡ଼ି ହଉଥିବା। ଜମିର ମ୍ୟାଟ ଯଦି ଖତୁଆ ଅଛେ ବେଲେ ତ ଆର ଅଧିକ ଅମଲ ହେସି। ମାତର୍କ ଚାଷ କରବାର ଆଗନୁ ଆମେ ମ୍ୟାଟ ପରୀକ୍ଷା କରବାରଟା ନେଇ ଭୁଲମା। ଚାଷର ପ୍ରଥମ କଥା ହେଲା ତଲି ପକାବାରଟା। ଏ ପଦ୍ଧତିନେ ଧାନ ଚାଷ କରବାର ଥିଲେ ଗୋଟେ ଏକର ଜମିର ଲାଗି ଗୋଟେ ଡିସମିଲ ଜମିନେ 2 kg ବିହନ ପକାଲେ ଠିକ ହେଇଯାଏସି। ତଲିକେ ପଟି ଆକାରରେ ଲଗାବାର ଲାଗି 3 ହାତ ବାଗିର ଉଷା ଆର ସୁବିଧା ହିପାସେ ଲମା କରି କରି ପଟି ବନାମା। ପଟିର 2 ଆଡ଼ର ମ୍ୟାଟ ଚଗେଇ ଦେଇ କରି ପଚକେ ପଟିକେ ଉଚା ଉଚା କରିଦେମା। ଏନ୍ତା କରଲା ବେଲକେ ପଟିର ଚାରାଡ଼େ କାଠ ନେଇ ହେଲେ ବୁଁସ ରଖିଦେଲେ ପଟିର ମ୍ୟାଟ ତଲକେ ବୁଇ ନେଇ ଆସେନା। ଯେନ୍ ଜମିନେ ମୂଲ ଧାନ ଚାଷ କରବାର ଥିବା ତାର ପାଖର ଆଖର ଜାଗାନେ ଏକା ତଲି ପଟି କରବାର କଥା। ଏନ୍ତା କଲେ ତଲି ଘିଚବାର 1/2 ଘଣ୍ଟା ଭିତରେ ନେ ବି ରୂପା କରିହେବା। ଏବେ ଆମେ ଜାନମା ଇ ପଦ୍ଧତିନେ ତଲି ପଟିକେ କେନ୍ତା କରି ତିଆର କର୍ମା। ବିହନକେ ପକାବାର ଆଗନୁ 12 ଘଣ୍ଟା ତକ ପାନ୍ନେ ବୁତରେ ଦେଇକରି ତେନ୍କେ ଛାନି ଦେଇକରି ତାକେ ଉଦାବସ୍ଥାନେ 24 ଘଣ୍ଟା ତକ ରଖମା। ତଲି ପଟିକେ ସବୁଆଡ଼େ ସମାନ କରିଦେଇକରି ତାର ଉପରେ ନେ ସରଲା ଗୋବର ଖତ 1-2 ଆଙ୍ଗୁଲ ବହଲନେ ପକେଇଦେମା। ତେନ୍କେ ତାର ଉପରେ ନେ ବିହନକେ ଛାଡ଼ି ଛାଡ଼ି କରି ବୁନମା। ତଲି ପଟିନେ ବୁନ୍ଲା ବେଲ୍କେ ଧ୍ୟାନ ଦେମା ଯେ 2 kg ବିହନ ଗୋଟେ ଡିସମିଲ ଜାଗାନେ ସମାନ ଖେଟିଯିବା। ତେନ୍କେ ବିହନ ଉପରେ ନେ ଆର ଗୋଟେ ଥର ପାତଲ କରି ଖତ ଦେମା। ଖରା ବର୍ଷା ଆରୁ ଚେରିମନଙ୍କ ଠାନୁ ବିହନକେ ବଞ୍ଚାବାର ଲାଗି ତାର ଉପରେ ନେ ସଫା ପୁଆଲ ନଡ଼ାକେ ଧାବି ଦେମା। ପଚକେ ସବୁଦିନ ସକାଳେ ଆରୁ ସଞ୍ଜକେ 2 ଥର ଲେଖା ଇ ତଲି ପଟିନେ ପାନ୍କେ ଝରଝରିନେ ଦେମା। ଯେତେବେଳେ ଧାନ ଗଜା ହେଇଯିବା ପିଆଲ ନଡ଼ାକେ କାଢ଼ିଦେମା। ଧାନ ତଲି ପଟିନେ ଥିଲା ବେଲ୍କେ ରାସାୟନିକ ସାର କି ଔଷଧ ସାର ବ୍ୟବହାର ନେଇ କରବାର କଥା। ବିହନ ବୁନିକରି 8-12 ଦିନର ବାଗି ହେଇଗଲେ 2 ପତ୍ରିଆ ଲେଖା ଧାନ ଗଛ ହେଇଯାଏସି। ଇଟା ଏକା ଠିକ୍ ସମୟ ତଲି ଘିଚିକରି ରୂପା କରବାର ଲାଗି। ଏତ୍କି ବେଲେ ରୂପଲେ ଚେର ଖୁବ୍ ହେଇକରି ପିଲ୍ ଫୁନି ଖୁବ୍ ଲେଖା ପେଲ୍କିସି। ଯେନ୍ଟା ମାନକେ ଗଣିଲେ ଅତି କମ୍ନେ 30 ଲେଖା ହେଇଥିସି। ମାତ୍ରକ ଜାଗା ଜାନି ବେଲେ ବେଲେ ଗୋଟେ ଗଛନେ 100 ଲେଖା ବି ପିଲ୍ ଦେବାର ଦେଖ୍ବାକେ ମିଲ୍ସି। ଇ ତଲି ମାନକେ ଯେନ୍ତା ସେନ୍ତା ଓର୍ରବର୍ର କରି ଘିଚିଦେଲେ ନେଇ ହିଏ। ଏଟାକେ 18 ଆଙ୍ଗୁଲ ଲମା ଆରୁ 15 ଆଙ୍ଗୁଲ ଉଷାର ଥାପି ଗୁଟେ ନେ କାଢ଼ମା। ଥାପିକେ ତଲିର ଗୁଟେ ଆଡୁ 3 ଆଙ୍ଗୁଲ ପରା ତଲକେ ଦବେଇ କରି ତେନ୍କେ ମ୍ୟାଟ ସନେ ଉଠେଇ ଆନ୍ମା ଆରୁ କାଦ ସନେ ଏକା ତଲିକେ ମୂଲ ଜମିକେ ନେମା। ଏବେ ଆମେ ଜାନମା ଯେନ୍ କ୍ଷେତେ ଧାନ ଚାଷ କରବାକେ ଯାଉଛୁ ସେତାକେ କେନ୍ତା କରି ତିଆର କର୍ମା। ଏଥିଲାଗି କିଛି ନୂଆ ଉପାୟ କରବାର ଦରକାର ନେଇନା। ଆଗନୁ ଯେନ୍ତା ହଲ କରି କରି କାଦ କରୁଥିଲୁ ସେନ୍ତା ଏବେ ବି କର୍ମା। ପଛକେ ପାଖାପାଖି 4-5 ହାତ ଲେଖା ଛାଡ଼ି ଛାଡ଼ି କରି ଗୋଟେ ହାତ ଲେଖା ଉଷାର ନାଲି ମାରିଦେମା। ସେ ନାଲିର ମ୍ୟାଟକେ ଏକା ପଟିମାନଙ୍କର ଉପରେ ନେ ପକେଇ ଦେଇକରି ତାକେ ସବୁଆଡ଼େ ସମାନ କରିଦେମା। ପଛକେ ପଟିମାନଙ୍କର ଉପରେ ନେ ଉତ୍ତର ଦକ୍ଷିଣ କରି 25 cm ବେଲେ ଭିତେକ 4 ଆଙ୍ଗୁଲ ଲେଖା ଛାଡ଼ି ଛାଡ଼ି କରି ପ୍ରଥମେ ଗାର ଦିଆନ୍ମା। ତେନ୍କେ ପୂରୁବ ପଶ୍ଚିମ କରି କରି 8 ଥର ସେତ୍କି ଦୂରେ ନେ ଏକା ଗାର ଟାଣି ଆନ୍ମା। ଯେନ୍ତାକି ଇ 2

0: ଗିରାମାନେ ଜୁଟ୍ ଖାଇକରି ଗୋଟେ କୁଠରି ବୋଲିଆ ଜାଗା ହେବା, ଯେନ୍ଟାର ଲମା ଯେତ୍କି ଉଷାର ଫୁନି ସେତ୍କି ଥିବା। ଇଟା କରବାର୍ ଲାଗି ଯତର୍ ବି ଆମେ ବ୍ୟବହାର କରିପାର୍ମା ସେଟା ହେଲା ରୋଲର୍ ମାର୍କର। ଇଟା ବ୍ୟବହାର କଲେ ଜଲ୍ଦି ଆରୁ ଠିକ୍ ସମାନେ କୁଠରିମାନେ ହେଇଥିସି। ଗାର୍ମାନେ ଯେନ୍ଠାନ୍ ମନ୍କେ ଜୁଟ୍ ଖାଇଥିବେ ସେ ଠାନ୍ ମନ୍କେ ଏକା ତଲିକେ ରୂପ୍ମା। ଆଗ୍ଲି ଆମେ ରୂପା କଲା ବେଲ୍କେ ଠିଆ ପାନ୍ ବାନ୍ଧିକରି ରଖୁଥିଲୁ, ମାତ୍ର ଇ ଶ୍ରୀ ପଦ୍ଧତି ଚାଷ୍ କଲା ବେଲ୍କେ ପାନ୍ ଆଦୌ ରଖ୍ବାକେ ନେଇ ପଡ଼େ ନା। ତଲିକେ ରୂପ୍ଲା ବେଲ୍କେ ଧୀରେ କରି ବୁଢ଼ା ଆଙ୍ଗଠି ଆର୍ ବିଷ ଆଙ୍ଗଠି ନେ ନେଇକରି ମାଟିନେ ତୁପ୍ମା। ଧ୍ୟାନ ଦେମା ଯେ ଚେରର୍ ଟିପି ନେଇ ଉଲ୍ଟି ଥିବା ଆର୍ ତାକେ ଇଂଲିଶ୍ ଅକ୍ଷର ଏଲ୍ ଭଳିଆ ନେଇ କରି କରି ୟୁ ଭଳିଆ ଲଗାମା। ଏନ୍ତା କରି ଆମେ ଯଦି ନ୍ୟାମ ହିପାସେ ଶ୍ରୀ ପଦ୍ଧତିନେ ଧାନ ଚାଷ୍ କର୍ମା ଆମେ ଅଧିକ ଅମଲ ପାଇପାର୍ମା।
1: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଓଡ଼ିଶାକୁ ଆସନ୍ତାକାଲିଠାରୁ 3-ଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ନୂଆଦିଲ୍ଲୀଠାରେ ଆଜି ସଣ୍ଡେ ଜୋନ୍ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଗତ ଜୁଲାଇ ମାସରେ ଦେଶର କୋଇଲା ଉତୁପାଦନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି 7.51%। ଏବଂ ମହିଳା ଏକକ ବର୍ଗରେ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ଭାରତର ତନ୍ଭି ଶର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ବିକଶିତ ଭାରତ ଅଭିମୁଖେ ଅଗ୍ରସର ହେଉଛି। ଦେଶର ଯୁବବର୍ଗ ଶାରୀରିକ ମାନସିକ ଏବଂ ବୌଦ୍ଧିକ ସ୍ତରରେ ବିକଶିତ ହେଉଛନ୍ତି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିନିମନ୍ତେ ପ୍ରତି ରବିବାର ଦିନ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଜନସଚେତନତା ବୃଦ୍ଧି ପାଉଛି। ନିଶା ସେବନ ଯୋଗୁଁ ବ୍ୟକ୍ତିବିଶେଷ ଜୀବନର ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱପ୍ନରୁ ଦୂରେଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶା କେବଳ ପରିବାରକୁ କ୍ଷତିଗ୍ରସ୍ତ କରୁଛି ତାହା ନୁହେଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ଯୁବ ସମାଜକୁ ନିଶାର ଭୟାବହ ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ମଣିଷର ବ୍ୟକ୍ତିତ୍ୱକୁ ନଷ୍ଟ କରିବା ସହ ପରିବାରବର୍ଗ, ସମ୍ପର୍କୀୟ ଏବଂ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିଦିଏ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।
3: देश का युवा आत्मविश्वास से भरपूर हो और ड्रग्स जैसी घातक आदत से हमेशा हमेशा दूर ही रहे, यही इस अभियान का उद्देश्य है। हम सबको ये संकल्प लेना है, हमारे युवा नशे और ड्रग्स के खतरों को समझे, हर तरह से जागरूक रहे और उससे दूर रहे। और इस संकल्प में अब राष्ट्रीय नशा मुक्त युवा अभियान की बड़ी भूमिका है।
2: ସାମାଜିକ ଅପବାଦକୁ ନ ଡରି ନିଶାଗ୍ରସ୍ତ ବ୍ୟକ୍ତିଙ୍କ ବିଷୟରେ ପରିବାରବର୍ଗ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଫଳରେ ରୋଗୀର ସମୁଚିତ ଚିକିତ୍ସା କରାଯିବା ସହ ପ୍ରାଣ ବଞ୍ଚାଯାଇପାରିବ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଦେହରେ ଦେଖାଦେଉଥିବା ଲକ୍ଷଣଗୁଡ଼ିକ ସମ୍ପର୍କରେ ଅବଗତ ହେବା ପରେ ନିଶାଗ୍ରସ୍ତ ପିଲାମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀ ମୋଦି ସତର୍କ କରାଇଛନ୍ତି। ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିବାକୁ ଏବଂ ଛାତ୍ର ସମାଜକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ଦେଶର 28,000 ସ୍ଥାନରେ ଅଂଶଗ୍ରହଣ କରିଛନ୍ତି।
3: ଆଜ୍ ହଜାରୋ ସ୍କୁଲୋ କଲେଜୋ ଆର୍ ୟୁନିଭର୍ସିଟି କେ ଲାଖୋ ବିଦ୍ୟାର୍ଥୀ ଇସ୍ କାର୍ଯ୍ୟକ୍ରମ ସେ ଅନଲାଇନ୍ ଜୁଡ଼େ ହେଁ। ଦେଶ କେ ଅଲଗ ଅଲଗ କ୍ଷେତ୍ରୋ ସେ 1 କରୋଡ଼ ସେ ଅଧିକ ଯୁବା आज एक साथ है। मेरा आप सभी से आग्रह है कि भारत का युवा कितना जागरूक है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक अनेक शुभकामनाएं देता हूं।
2: ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମାଇ ଭାରତ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବକ ସଂଘ ଏବଂ ଆଧ୍ୟାତ୍ମିକ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 3-ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି କଟକସ୍ଥିତ ଜଗଦ୍ଗୁରୁ କୃପାଳ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ପଦକ୍ଷେପମାନ ଗ୍ରହଣ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଫୋର୍କୋଟ୍ଠାରେ ଆଜି ପିପିଜି ସୋଲଜରାଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକ ମିଜୋରାମର ରାଜ୍ୟପାଳ ଜେନେରାଲ୍ ଭିକେ ସିଂ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି କାର୍ଯ୍ୟକ୍ରମ ସାଧାରଣ ଜନତା ଏବଂ ସଶକ୍ତ ବାହିନୀ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ସୈନିକଙ୍କ ପାଇଁ ଦୌଡ଼ ଏବଂ ସୈନିକଙ୍କ ସହ ଦୌଡ଼ ଦୃଷ୍ଟିକୋଣ ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରକୃତ ହିରୋ ଭାରତର ସଶସ୍ତ ବାହିନୀକୁ ସମର୍ଥନ କରିବା ପ୍ରସଙ୍ଗ ଆଧାରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସୈନିକଙ୍କର ଉତ୍ସର୍ଗୀକୃତ ସେବା, ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀଠାରେ ସଣ୍ଡେ ଜନ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ ପ୍ରତି ସଚେତନ ନାଗରିକ, ସାଇକେଲ ଚାଳକ, ଏନ୍ସିସି କ୍ୟାଡେଟ୍ସ ଏବଂ ବିଭିନ୍ନ ପରିବାରର ସଦସ୍ୟମାନେ ଅଂଶଗ୍ରହଣ କରିଛନ୍ତି। ଏହି ଅଭିଯାନ ନିଶାମୁକ୍ତ ଭାରତର ଏକ ପଦକ୍ଷେପ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏହି କାର୍ଯ୍ୟକ୍ରମ ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍ସର୍ଗୀକୃତ ହେବା ସହ ନାଗରିକମାନେ ଦେଶକୁ ନିଶାମୁକ୍ତ କରିବାର ସଂକଳ୍ପ ନେବେ। ଦେଶରେ ଗତ ମାସରେ କୋଇଲା ଉତ୍ପାଦନ ପୂର୍ବବର୍ଷ ତୁଳନାରେ 7.51% ବୃଦ୍ଧି ପାଇଛି। କୋଇଲା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ଦେଶରେ ସାମଗ୍ରିକ କୋଇଲା ଉତ୍ପାଦନ 69.75 ମିଲିୟନ୍ ଟନ୍ରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ଗତ ମାସ ଶେଷ ସୁଦ୍ଧା କୋଇଲା ଉତ୍ପାଦନ 302.24 ନିୟୁତ ଟନ୍ ହୋଇଥିବା ବେଳେ କୋଇଲା ରପ୍ତାନୀ 354.7 ନିୟୁତ ଟନ୍ରେ ପହଞ୍ଚିଛି। କୋଇଲା ରପ୍ତାନୀ ଗତବର୍ଷ ଜୁଲାଇ ମାସ ତୁଳନାରେ 17.34% ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କହିଛି। ଭାରତୀୟ ଭିସା ପାଇଁ ଆବେଦନ କରୁଥିବା ଚୀନ୍ ନାଗରିକଙ୍କ କ୍ଷେତ୍ରରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଆସନ୍ତା ସପ୍ତାହରୁ ଅଧିକ ସରଳ ହେବ। ଚୀନ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୁରାଇସ୍ୱାମୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହାଦ୍ୱାରା ଚୀନ୍ ନାଗରିକଙ୍କ ଭାରତକୁ ଯାତ୍ରା ଅଧିକ ସୁଗମ ହୋଇପାରିବ। ବେଜିଂସ୍ଥିତ ଭାରତୀୟ ଦୂତାବାସଠାରେ ଗତ ଶୁକ୍ରବାର ଆୟୋଜିତ ପ୍ରଥମ ଓପନ୍ ହାଉସ୍ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦୁରାଇସ୍ୱାମୀ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଦ୍ୱିପାକ୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏହା ଅଧିକ ସଶକ୍ତ କରିବା ସହ କନ୍ସୁଲାର ସେବାରେ ଉନ୍ନତି ଆସିବ ବୋଲି ଶ୍ରୀ ଦୋରାଇସ୍ୱାମୀ କହିଛନ୍ତି। ଅନ୍ଲାଇନ୍ ମାଧ୍ୟମରେ ଭାରତ ବିରୋଧୀ ପ୍ରସଙ୍ଗକୁ ନେଇ ଶ୍ରୀ ଦୋରାଇସ୍ୱାମୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଚୀନ୍ ସରକାର ଏ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହସ୍ତତନ୍ତ ହାକାଥନ୍ 2.0ର ଦ୍ୱିତୀୟ ସଂସ୍କରଣରେ IIT ଦିଲ୍ଲୀରେ ସମାପ୍ତ ହୋଇଛି। ବୟନ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ହାକାଥନ୍ର ମୂଳ ଲକ୍ଷ୍ୟ ହେଉଛି ହସ୍ତତନ୍ତ କ୍ଷେତ୍ରକୁ ମଜବୁତ କରିବା। ପ୍ରଯୁକ୍ତି ବିଦ୍ୟା ଉପଯୋଗ, ଡିଜାଇନ୍ ପ୍ରସ୍ତୁତି, ଉଦ୍ୟୋଗିତା ଏବଂ ନିରନ୍ତର ସମାଧାନର ମାର୍ଗ ଉନ୍ମୁକ୍ତ କରିବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି। ହାକାଥନ୍ରେ 2500ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଦେଶର ହସ୍ତତନ୍ତ କ୍ଷେତ୍ର ପାଇଁ ପ୍ରଯୁକ୍ତି ବିଦ୍ୟା ଚାଳିତ ସମାଧାନର ବିକାଶ ଲକ୍ଷ୍ୟ ନେଇ ଶ୍ରେଷ୍ଠ 100ଟି ତାଲିକାଭୁକ୍ତ ଦଳକୁ ପ୍ରତିନିଧିତ୍ୱ କରୁଥିବା 280 ଜଣ ମଧ୍ୟ ଏଥିରେ ଉତ୍କର୍ଷ ପ୍ରତିପାଦନ ନେଇ ତାଲିକାଭୁକ୍ତ କରାଯାଇଛି। ଜାପାନର କୁମାମୋଟୋ ପ୍ରିଫେକ୍ଚରରେ ଗତ ସପ୍ତାହରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ପାଇଛି। ସେଠାକାର ବିପର୍ଯ୍ୟୟ ମୁକାବିଲା ମୁଖ୍ୟାଳୟଠାରେ ଆୟୋଜିତ ବୈଠକରୁ ଏହି ସୂଚନା ମିଳିଛି। ତେବେ ଭୂକମ୍ପ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସଂକ୍ରାନ୍ତ ତଥ୍ୟ ସୁନିଶ୍ଚିତ କରିବା ନେଇ ତଦନ୍ତ ଜାରି ରହିଛି। ଗତ ସପ୍ତାହରେ ସେଠାରେ 7.1 ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର ଏବଂ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ 406 ଆଶ୍ରୟସ୍ଥଳୀରେ 9400ରୁ ଅଧିକ ଲୋକ ଅବସ୍ଥାନ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଯୋଗାଣକୁ ସୁନିଶ୍ଚିତ କରିବା ନେଇ ପ୍ରୟାସ ଜାରି ରହିଥିବା କର୍ତ୍ତୃପକ୍ଷ କହିଛନ୍ତି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା BWF ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଭିଏତନାମର ଖେଳାଳି ଥୁଇ ଲିନ୍ ଏନ୍ଗୁଏନ୍ଙ୍କୁ ପରାସ୍ତ କରିଛନ୍ତି। ତନ୍ଭି 21-16 ଓ 21-16 ସେଟ୍ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ

କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିନିଟ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶକୁ ନିଶାମୁକ୍ତ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ରାଜ୍ୟର 22 ଜିଲ୍ଲା ବନ୍ୟାରେ ପ୍ରଭାବିତ, ବନ୍ୟା ପରିସ୍ଥିତିରେ ସୁଧାର ନେଇ ସରକାରଙ୍କ ସୂଚନା। ଚଳିତ ବର୍ଷ ପ୍ରଥମ 6 ମାସରେ 5,413 ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୁଲିସ ଏବଂ ଝଡ଼ ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି। ଯୁବବର୍ଗ ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ନିମନ୍ତେ ଯୁବପିଢ଼ିଙ୍କୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଦୃଢ଼ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆଭାସୀ ଜରିଆରେ ଆଜି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରି ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା ନିମନ୍ତେ ଆଜିଠାରୁ ଦେଶରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଅନ୍ତର୍ଗତ ଦେଶରେ ପ୍ରତ୍ୟେକ ରବିବାର ସାପ୍ତାହିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
1: ଆଜ ଲିଆ ଗୟା ୟେ ସଂକଳ୍ପ ଆନେ ୱାଲେ 100 ସପ୍ତାହ ତକ୍ ଲଗାତାର ଐସେ ହି ଆଗେ ବଢ଼େଗା। ହର ରବିବାର କଲା, ସଂସ୍କୃତି, ସ୍ପୋର୍ଟସ, ମେଡିଟେସନ, ଅଧ୍ୟାତ୍ମ ଅର୍ ସେବା ସେ ଜୁଡି ଗତିବିଧିଆ ହୋଗି। ନଶା ମୁକ୍ତି କା ସନ୍ଦେଶ ନଏ ଲୋଗୋ ତକ୍ ପହଞ୍ଚେଗା। ଆନେ ୱାଲେ 100 ରବିବାର ନଶା ମୁକ୍ତ ଭାରତ କି ଦିଶା ମେ 100 ମଜବୁତ କଦମ ହୋଗେ, 100 ମଜବୁତ ଷ୍ଟେପ।
0: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିକଶିତ ଭାରତ ପାଇଁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟପାଳ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶପଥପାଠ କରାଇଥିଲେ। ଶ୍ରୀ କମ୍ଭମ୍ପାଟି ନିଶାମୁକ୍ତ ସମାଜ ଗଠନ ପାଇଁ ରାଷ୍ଟ୍ର ନିର୍ମାଣର କର୍ଣ୍ଣଧାର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା, ଫିଟ୍ନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଯୁବବର୍ଗଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ ଆନ୍ଦୋଳନ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି 2017

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଓ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତ ପରିଚାଳନା।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ତେଜାବ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୁଆଲ, ଅମିତ କୁମାର ଓ ସାଥୀ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା କଲ୍ୟାଣଜୀ ଆନନ୍ଦଜୀ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆର୍ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ଆମେ କଥା ହେବୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ସମ୍ବନ୍ଧରେ। ତେବେ ଏହି ଯୋଜନା ସମ୍ବନ୍ଧରେ କଥା ହେବା ପାଇଁ ଆମ ସହିତ ଅଛନ୍ତି ସହକାରୀ ମତ୍ସ୍ୟ ଅଧିକାରୀ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ କଳାହାଣ୍ଡି ପ୍ରଶାନ୍ତି ନାୟକ ମ୍ୟାଡ଼ାମ। ମ୍ୟାଡ଼ାମ ନମସ୍କାର।
1: ନମସ୍କାର ମ୍ୟାଡ଼ାମ,
0: ସ୍ୱାଗତ ଆପଣଙ୍କ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ମ୍ୟାଡ଼ାମ। ପ୍ରଥମେ କୁହନ୍ତୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା କ'ଣ ଏବଂ ଏହା କେବେଠାରୁ କାର୍ଯ୍ୟକାରୀ ହୋଇଥିଲା?
1: ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏକ ଲୋକାଭିମୁଖୀ ଏବଂ ଜନକଲ୍ୟାଣକାରୀ ଯୋଜନା, ଯାହାକି ସେପ୍ଟେମ୍ବର ମାସ 10 2020 ମସିହାରେ ଶୁଭାରମ୍ଭ କରାଯାଇଥିଲା ଏବଂ ମତ୍ସ୍ୟ କ୍ଷେତ୍ରରେ ଏକ ସାମଗ୍ରିକ ବିକାଶର ଉଦ୍ଦେଶ୍ୟ ରଖି ଏହି ଯୋଜନାଟି ଆରମ୍ଭ ହୋଇଛି। ମତ୍ସ୍ୟଚାଷୀଙ୍କ ଆୟକୁ ବହୁଗୁଣିତ କରିବା, ନୂତନ ରୋଜଗାର ସୃଷ୍ଟି କରିବା, ମହିଳା ସଶକ୍ତିକରଣ, ଆମ ରାଜ୍ୟରେ ତଥା ଦେଶରେ ମାଛ ଉତ୍ପାଦନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି।
0: ମାନେ ମାଛ ଉତ୍ପାଦନରେ ଗୋଟିଏ ଯୁଗାନ୍ତକାରୀ ପରିବର୍ତ୍ତନର ଆବଶ୍ୟକ ରହିଛି।
1: ନିଶ୍ଚୟ।
0: ଏହି ଯୋଜନାରେ କ'ଣ କ'ଣ ସବୁ ସୁବିଧା ରହିଛି ଯାହାକି ମତ୍ସ୍ୟଚାଷୀମାନେ ତାର ଲାଭ ଉଠାଇ ପାରିବେ?
1: ଏହି ଯୋଜନାରେ ସମୁଦାୟ 22 ପ୍ରକଳ୍ପ ରହିଛି। ଏଇଟା ଆମ ରାଜ୍ୟରେ ଯେଉଁ ବିଭିନ୍ନ ପ୍ରକାରର ପାଣିକୁ ନେଇକିନା ବିଭିନ୍ନ ପ୍ରକାରର ଜିଲ୍ଲା ଅଛନ୍ତି, ଯେମିତିକି ଉପକୂଳବର୍ତ୍ତୀ ଜିଲ୍ଲା ଅଛନ୍ତି, ଖାରିଜଳ ଜିଲ୍ଲା ଅଛନ୍ତି ଏବଂ ଆଭ୍ୟନ୍ତରୀଣ ବା ମଧୁର ଜଳ ଜିଲ୍ଲା ଅଛନ୍ତି। ସେହି ତିନିଟି ଯାକ ଜିଲ୍ଲାର ସାମଗ୍ରିକ ବିକାଶକୁ ଲକ୍ଷ୍ୟ କରିକିନା 22 ପ୍ରକଳ୍ପ ନିଆଯାଇଛି। ଏହି ଯୋଜନା ମାଧ୍ୟମରେ ଚାଷୀମାନେ ନୂତନ ପୋଖରୀ ଖନନ କରିପାରିବେ, ଯାଆଁଳ ଚାଷ କରିବା ପାଇଁ ନର୍ସରୀ ପୋଖରୀ କରିପାରିବେ, ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିପାରିବେ, ମତ୍ସ୍ୟ ଖାଦ୍ୟ ତିଆରି ପାଇଁ ପ୍ରକଳ୍ପ ନେଇପାରିବେ ଏବଂ ମତ୍ସ୍ୟ ପରିବହନ ନିମନ୍ତେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ବରଫ କଳ, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିପାରିବେ ଏବଂ ପ୍ରତ୍ୟେକ ପ୍ରକଳ୍ପରେ ସରକାରଙ୍କ ତରଫରୁ 40-60% ଯାଏଁ ରିହାତି ରହିଛି।
0: ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାଟି ଓଡ଼ିଶାର କେଉଁ କେଉଁ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି?
1: ମୁଁ ଯେମିତି ଆପଣଙ୍କୁ କହିଲି ଯେ ରାଜ୍ୟରେ 30 ଜିଲ୍ଲାରେ ପ୍ରକଳ୍ପ ଚାଲୁଅଛି, କିନ୍ତୁ ଏହା ଭିତରୁ କିଛିଟା ପ୍ରୋଜେକ୍ଟ ଅଛି ଯେଉଁଟା କେବଳ ସାମୁଦ୍ରିକ ଜିଲ୍ଲା ପାଇଁ, କିଛି ପ୍ରକଳ୍ପ ରହିଛି ଖାରିଜଳ ଜିଲ୍ଲା ପାଇଁ, ଆଉ କିଛି ରହିଛି ମଧୁର ଜଳ ଜିଲ୍ଲା ପାଇଁ। ତା ଛଡ଼ା ଆଉ କିଛି ପ୍ରୋଜେକ୍ଟ ରହିଛି ଯେଉଁଟାକି 30 ଯାକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଦେଖନ୍ତୁ, ଉଦାହରଣ ସ୍ୱରୂପ ଯେତେବେଳେ ଆମର ସମୁଦ୍ରରେ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଆନ୍ତି ବର୍ଷ ସାରା, କିନ୍ତୁ 2 ଆମର ମାଛ ଧରା ବାରଣ କରାଯାଏ, ସେହି ବାରଣ ସମୟରେ ମତ୍ସ୍ୟଜୀବୀମାନଙ୍କର ରୋଜଗାର ନଥାଏ, ତ ସେହି ସମୟରେ ସରକାରଙ୍କ ତରଫରୁ ପ୍ରତି ମତ୍ସ୍ୟଜୀବୀମାନଙ୍କୁ 4,500 ଲେଖାଏଁ ସୁବିଧା ଦିଆଯାଏ। କିନ୍ତୁ ସେହି ପ୍ରକଳ୍ପଟି ଆମର କଳାହାଣ୍ଡି ଭଳିଆ ଆଭ୍ୟନ୍ତରୀଣ ଜିଲ୍ଲାରେ ନଥାଏ, ତ ସେହିଭଳିଆ ବିଭିନ୍ନ ଜିଲ୍ଲା ପାଇଁ ବିଭିନ୍ନ ପ୍ରକାରର ପ୍ରକଳ୍ପ ଚାଲୁଅଛି।
0: ମଧୁର ଜଳ ମାଛ ଚାଷର ବିକାଶ ନିମନ୍ତେ କେଉଁ କେଉଁ ପ୍ରକଳ୍ପ ରହିଛି?
1: ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧୁର ଜଳ ମାଛ ଚାଷର ବିକାଶ ନିମନ୍ତେ ନୂତନ ପୋଖରୀ ଖନନ କରି ବଡ଼ ମାଛ ଚାଷ କରିପାରିବେ, ଯାହାର ହେକ୍ଟର ପ୍ରତି ପ୍ରକଳ୍ପ ମୂଲ୍ୟ ରହୁଛି 11,00,000 ଏବଂ ଏଥିରେ ଅନୁସୂଚିତ ଜାତି ଜନଜାତି ମହିଳା ବର୍ଗଙ୍କ ପାଇଁ 60% ବା 6,60,000 ରିହାତି ଥାଏ ଏବଂ ସାଧାରଣ ବର୍ଗର ପୁରୁଷମାନଙ୍କ ପାଇଁ 40% ବା 4,40,000 ରିହାତି ରହିଥାଏ। ସେଭଳି ମାଛ ଯାଆଁଳ ପାଳନ ନିମନ୍ତେ ନର୍ସରୀ ପୋଖରୀ ଖନନ ପାଇଁ ପ୍ରକଳ୍ପ ମୂଲ୍ୟ 7,00,000 ରହିଛି। ମଧୁର ଜଳ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ନିମନ୍ତେ 25,00,000 ପ୍ରକଳ୍ପ ରହିଛି। ମାଛ ଖାଦ୍ୟ ଉତ୍ପାଦନ ପ୍ରକଳ୍ପ ପାଇଁ 2 ଅଛି, ଯେଉଁଟାକି ଆମର ଛୋଟ ଗୋଟେ ଅଛି ତାର 15,00,000 ପ୍ରକଳ୍ପ ମୂଲ୍ୟ ରହୁଛି, ଆଉ ଗୋଟେ ବଡ଼ ଆକାରର ରହୁଛି ଯେଉଁଟା 100 ଦିନକୁ ମାଛ ଖାଦ୍ୟ ତିଆରି ହୋଇପାରିବ, ସେଇଟା 6,50,00,000 ପ୍ରକଳ୍ପ ମୂଲ୍ୟ ରହିଛି। ମାଛ ବିକ୍ରି ନିମନ୍ତେ ସ୍ୱାସ୍ଥ୍ୟକର ମାଛ ବଜାର ନିର୍ମାଣ ପାଇଁ 100,00,000 ପ୍ରକଳ୍ପ ମୂଲ୍ୟ ରହିଛି। ଅଳଙ୍କାରିକ ମାଛ ଉତ୍ପାଦନ ନିମନ୍ତେ ଓ ତାର ବ୍ୟବସାୟୀକରଣ ନିମନ୍ତେ ବି 1 ପ୍ରକଳ୍ପ ମୂଲ୍ୟ ରହିଛି। ଏହା ଛଡ଼ା ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ସୁବିଧା ରହିଛି। ଜୈବପୁଞ୍ଜ ମାଧ୍ୟମରେ ବି ଆମର ମାଛ ଚାଷୀମାନେ ମାଛ ଚାଷ କରିପାରିବେ। ମାଛ ରୋଗ ଚିହ୍ନଟ ଓ ତାର ପ୍ରତିକାର ନିମନ୍ତେ ଭ୍ରାମ୍ୟମାଣ ପରୀକ୍ଷାଗାର ଏବଂ ପୁନଃ ପରିସଞ୍ଚରଣ ଜଳକୃଷି ଗୋଟାଏ ଅଛି, ଯେଉଁଠିକି ସେହି ସମାନ ଜଳକୁ ବାରମ୍ବାର ବ୍ୟବହାର କରିକିନା ମାଛ ଚାଷ ବି କରିହେବ। ପାଖାପାଖି 15 ଯୋଜନା ଆମର ଆଭ୍ୟନ୍ତରୀଣ ଜିଲ୍ଲାରେ ଚାଲୁଅଛି।
0: ବର୍ତ୍ତମାନ ତ ଆପଣ ମଧୁର ଜଳ ମାଛ ଚାଷର ବିକାଶ ନିମନ୍ତେ କେଉଁ କେଉଁ ପ୍ରକଳ୍ପ ରହିଛି ତା ବିଷୟରେ କହିଲେ, ସେମିତି ଖାରିଜଳ ମାଛ ଚାଷର ବିକାଶ ନିମନ୍ତେ କେଉଁ କେଉଁ

0: ବିକଳ୍ପ ସବୁ ରହିଛି?
1: ଖାରି ଜଳ ଥିବା ଅଞ୍ଚଳରେ ସେହି ଜିଲ୍ଲା ମାନଙ୍କରେ ମୁଖ୍ୟତଃ ଦୁଇଟି ଯୋଜନା ଚାଲୁଅଛି। ଖାରି ଜଳରେ ଚିଙ୍ଗୁଡ଼ି ଚାଷ ହିଁ ହୁଏ, ତ ଚିଙ୍ଗୁଡ଼ି ଚାଷ ନିମନ୍ତେ ନୂତନ ପୋଖରୀ ଖନନ ପାଇଁ ପ୍ରକଳ୍ପ ମୂଲ୍ୟ 10 ଲକ୍ଷ ରହିଛି ଏବଂ ଚିଙ୍ଗୁଡ଼ି ଜାଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ 50 ଲକ୍ଷର ପ୍ରକଳ୍ପ ମୂଲ୍ୟ ରହିଛି। ଆଉ ପ୍ରତିଟି ପ୍ରକଳ୍ପରେ 60% ମହିଳା ଅନୁସୂଚିତ ଜାତି ଜନଜାତିମାନଙ୍କ ପାଇଁ ରହିଛି ଆଉ 40% ସାଧାରଣ ବର୍ଗର ପୁରୁଷମାନଙ୍କ ପାଇଁ ରହିଛି। ମହିଳା ସବୁ ବର୍ଗର ହେଇଥାଇପାରିବ, ସାଧାରଣ ବର୍ଗର ମହିଳା ହେଲେ ବି
0: 60% ରିହାତି ରହିବ।
1: ରିହାତି
0: ଆଚ୍ଛା, ମହିଳାମାନଙ୍କ ପାଇଁ 60% ରିହାତି ରହିଛି ଆଉ ପୁରୁଷମାନଙ୍କ ପାଇଁ 40% ରିହାତି ରହିଛି।
1: ସାଧାରଣ ବର୍ଗର ପୁରୁଷ ହେଲେ 40%, ଅନୁସୂଚିତ ଜାତିର ସେ ମହିଳା ହୁଅନ୍ତୁ କି ପୁରୁଷ ହୁଅନ୍ତୁ ତାଙ୍କୁ 60% ମିଳିବ।
0: ଆଚ୍ଛା, କେବଳ ସାଧାରଣ ବର୍ଗ ପୁରୁଷଙ୍କ ପାଇଁ 40% ରହିଛି, ବାକି ଅନୁସୂଚିତ ଜନଜାତି ମହିଳା ଏବଂ ପୁରୁଷ ସମସ୍ତଙ୍କ ପାଇଁ 60% ରିହାତି ରହିଛି। ମନେକର ଜଣେ 100,000 ଯଦି ଲୋନ୍ ନେଲେ ତାଙ୍କୁ 60,000
1: ରିହାତି
0: ମିଳୁଛି। ଆପଣ ତ ଖାରିଜଳ ମାଛର ବିକାଶ ନିମନ୍ତେ କେଉଁ କେଉଁ ପ୍ରକଳ୍ପ ରହିଛି ସେ ବିଷୟରେ କହିଲେ। ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଏଇ ଯୋଜନାରେ କଣ କିଛି ସୁବିଧା ରହିଛି କି?
1: ନିଶ୍ଚୟ ରହିଛି। ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ନୂତନ ମାଛ ଧରା ଡଙ୍ଗା, ଜାଲ ଓ ଜୀବନ ରକ୍ଷାକାରୀ ଉପକରଣ ପାଇଁ ସହାୟତା ପ୍ରଦାନ କରାଯାଇଥାଏ, ଯେଉଁଥିରେ କି 1,10,00,000 ପ୍ରକଳ୍ପ ମୂଲ୍ୟ ରହିଛି। ଏଥିରେ ବି ସେହିଭଳିଆ ଶତକଡ଼ା 60% ଏବଂ 40% ହିସାବରେ ରିହାତି ଦିଆଯାଏ। ପୁରୁଣା ଡଙ୍ଗା ଓ ଜାଲ ମରାମତି ପାଇଁ ସହାୟତା ଦିଆଯାଏ, ଯାହାର ପ୍ରକଳ୍ପ ମୂଲ୍ୟ 15,00,000 ରହିଛି। ସମୁଦ୍ରରେ ଯେତେବେଳେ ଆପଣଙ୍କୁ ଟିକେ ଆଗରୁ କହୁଥିଲି, ମାଛ ଧରା ବାରଣ ସମୟ ଗୋଟେ ଥାଏ, ଯେଉଁ ସମୟରେ ଆମର ମାଛମାନେ ପ୍ରଜନନ କରିଥାନ୍ତି ସେହି ସମୟରେ ସମୁଦ୍ରରେ ମାଛ ଧରା ବନ୍ଦ କରାଇ ଦିଆଯାଇଥାଏ। ସେହି ସମୟରେ ମତ୍ସ୍ୟଜୀବୀମାନଙ୍କର ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କ ତରଫରୁ 4,500 ଲେଖାଏଁ ପ୍ରତ୍ୟେକ ବ୍ୟକ୍ତି ପିଛା ଦିଆଯାଏ। ଏହା ଛଡ଼ା ମାଛ ଧରା ଜାହାଜରେ ଜୈବିକ ଶୌଚାଳୟ ରଖିବା ପାଇଁ 50,000 ସହାୟତା ଦିଆଯାଏ।
0: ମାନେ ଯେଉଁ ସମୟରେ ମାଛ ଧରା ବାରଣ କରାଯାଏ ସେ ସମୟଟି କ'ଣ, କିଛି ନିର୍ଦ୍ଧାରଣ କରାଯାଏ ନା କିଛି ନିର୍ଦ୍ଦିଷ୍ଟ ସମୟ ସୀମା ଥାଏ?
1: ନାହିଁ, ପ୍ରତିବର୍ଷ 14 April ଜୁନ 15 ଯାଏଁ ବୋଲି 2 ପର୍ଯ୍ୟନ୍ତ ମାଛ ଧରା ବନ୍ଦ କରାଯାଏ।
0: ଆଚ୍ଛା, ଏଇ ସମୟରେ ଯେଉଁ ପରିବାର ଆବେଦନ କରିଥିବେ ସେଇ ପରିବାରର ପ୍ରତ୍ୟେକ ବ୍ୟକ୍ତିକୁ ଦିଆଯାଏ ନା ଯିଏ ଆବେଦନ କରିଥିବେ ସେ ହିଁ କେବଳ ପାଇବେ?
1: ନାହିଁ, ସେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳେ 4,500
0: ପ୍ରତ୍ୟେକ ବ୍ୟକ୍ତିକୁ 4,500 ମିଳିଥାଏ। ସେ ପରିବାରର ଯେତେ ଜଣ ସଦସ୍ୟ ଥିବେ ସମସ୍ତଙ୍କୁ ମିଳେ?
1: ସମସ୍ତଙ୍କୁ।
0: ପ୍ରତି ମାସରେ ଏଇଟା ଦିଆଯାଏ 2 ପର୍ଯ୍ୟନ୍ତ ଦିଆଯାଇଥାଏ?
1: ସେଇ 2 ହିଁ ଦିଆଯାଏ, ଯେଉଁ ସମୟରେ ସେମାନଙ୍କର ରୋଜଗାର ନଥାଏ, ସେମାନେ ପ୍ରତିଦିନ ସମୁଦ୍ରକୁ ମାଛ ମାରି ଯାଇକିନା ତାଙ୍କର ଜୀବିକା ନିର୍ବାହ କରନ୍ତି, ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଯେତେବେଳେ ସରକାରଙ୍କ ତରଫରୁ ସେଇ 2 ବନ୍ଦ କରି ଦିଆଯାଏ ତାଙ୍କର ବହୁତ ଅସୁବିଧା ହୁଏ ପରିବାର ପ୍ରତିପୋଷଣ ପାଇଁ, ତ ତାର ସରକାର ସେଟା ଗୋଟେ ସହଯୋଗ ଦିଅନ୍ତି,
0: ମାନେ ତାଙ୍କର ଭରଣ ପୋଷଣ ପାଇଁ ଗୋଟେ ଅନୁଦାନ ରାଶି ଦେଇଥାନ୍ତି। ତ ଏଥିପାଇଁ ସେମାନଙ୍କୁ ଆବେଦନ କରିବାକୁ ପଡେ ନା ସ୍ୱତଃପ୍ରବୃତ ଭାବରେ ସେଇ ପଇସାଟି ମିଳିଥାଏ?
1: ନାହିଁ, ପ୍ରଥମେ ସେମାନେ ଜଣେ ସାମୁଦ୍ରିକ ମତ୍ସ୍ୟଜୀବୀ ବୋଲି ମତ୍ସ୍ୟ କାର୍ଯ୍ୟାଳୟରେ ତାଙ୍କର ଲିଷ୍ଟ ଥାଏ, ସେମାନେ ଆବେଦନ କରିକିନା ରେଜିଷ୍ଟ୍ରେସନ କରିଥିବେ, ପ୍ରଥମରୁ କାର୍ଯ୍ୟାଳୟରେ ସମସ୍ତଙ୍କର ନାଁ ଲିପିବଦ୍ଧ ଥିବ, ସେଇମାନଙ୍କୁ ହିଁ ମିଳେ।
0: ଯେଉଁମାନେ ନୂତନ ଭାବେ ଆବେଦନ କରିବାକୁ ଚାହୁଁଥିବେ ସାମୁଦ୍ରିକ ମତ୍ସ୍ୟଜୀବୀ ମାନେ ତାଙ୍କୁ କ'ଣ କରିବାକୁ ପଡ଼ିଥାଏ?
1: ସେମାନେ ପ୍ରଥମେ ସାମୁଦ୍ରିକ ଜିଲ୍ଲାରେ ଯେଉଁ କାର୍ଯ୍ୟାଳୟ ଥାଏ ସେଇଠି ଆବେଦନ କରିବେ, ତାପରେ ସେଇଠି ସହକାରୀ ମତ୍ସ୍ୟ ଅଧିକାରୀ ଯେଉଁମାନେ ଥିବେ ସେମାନେ ଫିଲ୍ଡକୁ ଯାଇକି ଦେଖିକି ଆସିବେ, ଭେରିଫିକେସନ କରିବେ ଯେ କି ସେ ସତରେ ମାଛ ମାରି ଯାଉଛନ୍ତି, ତାଙ୍କ ପାଖରେ ଡଙ୍ଗା ଜାଲ ଅଛି, ସେ ଜଣେ ସାର୍ଟିଫାଏଡ୍ ଫିସରମ୍ୟାନ ହିସାବରେ ଯେତେବେଳେ କାର୍ଯ୍ୟାଳୟରେ ତାଙ୍କର ଲିପିବଦ୍ଧ ରହିବ ତାପରଠୁ ସେମାନେ ଏଇ ସହାୟତାଟା ପାଇପାରିବେ।
0: ଏଇ ଯୋଜନାଟି ଆମର କଳାହାଣ୍ଡି ଜିଲ୍ଲାରେ ଉପଲବ୍ଧ ନାହିଁ, ଯେହେତୁ ସାମୁଦ୍ରିକ ଅଞ୍ଚଳରେ ଆସୁନାହିଁ। କେଉଁ କେଉଁ ଜିଲ୍ଲାରେ ଏଇ ଯୋଜନାଟି ଉପଲବ୍ଧ ଅଛି?
1: ଏଇଟା ଆମର କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଏଭଳି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଚାଲିଥାଏ।
0: ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ଯେଉଁ ରିହାତି ଦିଆଯାଏ ତାହା କିପରି ଭାବରେ ଚାଷୀମାନଙ୍କ ପାଖରେ ପହଞ୍ଚେ?
1: ଗୋଟେ ଚାଷୀ ଯେତେବେଳେ କାର୍ଯ୍ୟାଦେଶ ପାଇସାରିଲା ପରେ ତାର ଯେଉଁ କାମ ବିଭିନ୍ନ ପର୍ଯ୍ୟାୟରେ ଥାଏ, ସେ ତାକୁ ଆମର ସହକାରୀ ମତ୍ସ୍ୟ ଅଧିକାରୀ ବିଭିନ୍ନ ପର୍ଯ୍ୟାୟରେ ଯାଇକି ତାର ପ୍ରଗତି କେତେ ଦୂର ପ୍ରଗତି ହେଲା ତାର କ୍ୱେରି କରିଥାନ୍ତି, ଏବଂ ଯେତେବେଳେ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇଯାଏ ସେତେବେଳେ ଆମର ଜିଲ୍ଲା ସ୍ତରରେ ଗୋଟାଏ କମିଟି ଅଛି, ସେ କମିଟି ସେଇ ପ୍ରକଳ୍ପକୁ ପରିଦର୍ଶନ କରିଯାଆନ୍ତି। ପରିଦର୍ଶନ କରିସାରିଲା ପରେ ଗାଇଡ଼ଲାଇନ୍ ହିସାବରେ ପୁରା ସମ୍ପୂର୍ଣ୍ଣ ହେଇସାରିଛି ତାହେଲେ ତାର ଗୋଟେ ରିପୋର୍ଟ ଦିଅନ୍ତି।

0: ସ୍ୱଚ୍ଛ ଖାଦ୍ୟ ପ୍ରକଳ୍ପ କରିପାରିଛନ୍ତି। ଏହି ମାଧ୍ୟମରେ ବହୁତ ଗୁଡ଼ିଏ ନୂଆ ପୋଖରୀ ସୃଷ୍ଟି ହୋଇପାରିଛି, ଜାଆଁଳ ପୋଖରୀ ସୃଷ୍ଟି ହୋଇପାରିଛି। ଏହା ଛଡ଼ା ଯେଉଁମାନେ ଆମର ଗାଁରୁ ସହର ଯାଏ ମାଛ ପରିବହନ କରିକି ଆଣିକି ବଜାରରେ ବିକ୍ରି କରୁଥିଲେ ସେମାନଙ୍କ ପାଇଁ ଦୁଇ ଚକିଆ ଯାନ, ତା ଛଡ଼ା ମାଛ ସତେଜ ରହିବା ପାଇଁ ବରଫ ବାକ୍ସ, ଏଗୁଡ଼ାକ ସହାୟତା ସବୁ ପ୍ରଦାନ କରାଯାଇଛି, ଯାହାଦ୍ୱାରା ମାଛ ଉତ୍ପାଦନ, ଜାଆଁଳ ଉତ୍ପାଦନ, ସତେଜ ମାଛ ପରିବହନ, ମାଛ ଖାଦ୍ୟ ପାଇଁ ଯାହା ସବୁ ଅସୁବିଧା ଥିଲା ତାହାର ପ୍ରତିକାର ହୋଇପାରିଛି। ଏବଂ 2020-21 ମସିହାରେ ଆମର କଳାହାଣ୍ଡି ଜିଲ୍ଲାକୁ ଜାତୀୟ ସ୍ତରରେ ସର୍ବୋତ୍ତମ ଆଭ୍ୟନ୍ତରୀଣ ଜିଲ୍ଲା ଭାବରେ ବି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସେହି ବିକାଶର ଧାରା ଏବେ ବି ଜାରି ରହିଛି ଏବଂ ଅନେକ ମତ୍ସ୍ୟଚାଷୀ, କଳାହାଣ୍ଡିର ମତ୍ସ୍ୟଚାଷୀ ଓଡ଼ିଶାର ଅଗ୍ରଣୀ ମତ୍ସ୍ୟଚାଷୀ ହିସାବରେ ବି ସ୍ଥାନ ପାଇଛନ୍ତି।
1: ଆପଣ କହିଲେ କଳାହାଣ୍ଡିରେ 3 ମାଛ ଜାଆଁଳ କେନ୍ଦ୍ର ହୋଇଛି, କେଉଁ କେଉଁଠି ହୋଇଛି?
0: ପ୍ରଥମେ ଆମର ଲାଞ୍ଜିଗଡ଼ ଜିଲ୍ଲାରେ ଗୋଟିଏ ହରେକୃଷ୍ଣପୁର ଗ୍ରାମ ଅଛି, ସେଇଠି ଜଣେ ମହିଳା ଆମର ଦେବପ୍ରିୟା ଯୋଶୀ ଅଛନ୍ତି, ସିଏ ଜଣେ ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର କରିଛନ୍ତି। ପୁଣି ଧର୍ମଗଡ଼ ବ୍ଲକରେ ରଜନୀ ମେହେର ନାମରେ ଖଇରପଦର ଗ୍ରାମରେ ଗୋଟିଏ ପ୍ରୋଜେକ୍ଟ ହୋଇଛି। ଆଉ ଗୋଟିଏ ଗୋଲାମୁଣ୍ଡା ବ୍ଲକର ପାଣ୍ଡୁକୁଲ ଗ୍ରାମରେ ଅଜିତ କୁମାର ପ୍ରଧାନ, ଏଇ 3 ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର କରିଛନ୍ତି।
1: ସେମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇକି ଜାଆଁଳ କେନ୍ଦ୍ର ପ୍ରତିଷ୍ଠା କରିପାରିଛନ୍ତି।
0: ହଁ, ଜାଆଁଳ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ଏବଂ ଜାଆଁଳ କେନ୍ଦ୍ର ପାଇଁ ଯେଉଁ 25 ପ୍ରକଳ୍ପ ମୂଲ୍ୟ ରହୁଛି, 2 ମହିଳା ଥିଲେ ସେମାନେ 15 ଲେଖାଏଁ ରିହାତି ପାଇଛନ୍ତି ଏବଂ ଯିଏ ସାଧାରଣ ବର୍ଗର ପୁରୁଷ ଥିଲେ ସେ 10 ରିହାତି ପାଇଛନ୍ତି।
1: ଏଥିପାଇଁ ଆବେଦନ କେମିତି କରିବାକୁ ପଡ଼େ?
0: ମୁଁ ଯେମିତି ଆପଣଙ୍କୁ କହିଲି ଯେ ଗୋସୁଗମ ପୋର୍ଟାଲ ଅଛି, ସେଇଥିରେ ସେ ଆବେଦନ କରିଥିଲେ, ଯାହା ଦରକାରୀ କାଗଜପତ୍ର ଦେଇସାରିଲା ପରେ ସେ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ତାଙ୍କର ଜାଗା ଭେରିଫାଇ କରିକିନା ଉପଯୁକ୍ତ ପ୍ରକଳ୍ପ ହିସାବରେ ତଥ୍ୟ ଦେଇଥିଲେ ଏବଂ ସେହି ତଥ୍ୟକୁ ନିର୍ଦ୍ଦେଶାଳୟ କଟକକୁ ପ୍ରେରିତ କରିଥିଲୁ ଏବଂ ସେଇଠି ଅନୁମୋଦନ ହୋଇକିନା ତାଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା।
1: ଏଇ 25 ଟଙ୍କାଟି କେତେ କିସ୍ତିରେ ମିଳିଥାଏ ଓ କେମିତି ମିଳିଥାଏ?
0: 25 ତ ପ୍ରକଳ୍ପ ମୂଲ୍ୟ ଥାଏ, ସେଥିରୁ 10 ଆଉ 15 ହିସାବରେ ମିଳିଥିଲା। ସେଇଟା 2 ମିଳିଥିଲା, ପ୍ରଥମେ ଯେତେବେଳେ ତାଙ୍କର ଜାଆଁଳ ଉତ୍ପାଦନ କେନ୍ଦ୍ର ତିଆରି କରିଦେଲେ ତା ଗୋଟେ କିସ୍ତିରେ ମିଳିଥିଲା, ତାପରେ ଯେତେବେଳେ ସେ ପ୍ରଥମ ବର୍ଷ ପାଇଁ ଜାଆଁଳ ଉତ୍ପାଦନ କରିବେ ସେ ଉତ୍ପାଦନକୁ ଦେଖିଲା ପରେ ଦ୍ୱିତୀୟ କିସ୍ତି ମିଳିଥିଲା।
1: ମାନେ 2 କିସ୍ତିରେ ସେମାନଙ୍କୁ ମିଳିଥାଏ। ଆଉ ସେମାନେ ସୁଝିଥାନ୍ତି କେମିତି ଏଇ କିସ୍ତି ଗୁଡ଼ିକୁ?
0: ଏଇଟାକୁ ସୁଝିବାକୁ ପଡ଼େନି, ଯେମିତିକି 25 ସେ ଖର୍ଚ୍ଚ କରିଲେ ସେଥିରୁ 15 ସରକାର ଦେଇଦେଲେ, କିନ୍ତୁ ସେଇ 15 ଆଉ ସୁଝିବାକୁ ପଡ଼େନି, ସେଇଟା ସେ ସରକାରଙ୍କ ତରଫରୁ ରିହାତି ପାଇଲେ।
1: ଆଉ 10
0: ସେ 10 ତାଙ୍କର ହାତରୁ ଖର୍ଚ୍ଚ ହୋଇଥିବ, ମାନେ କିଛି ହିତାଧିକାରୀଙ୍କ ତରଫରୁ ବି ରହେ, ଯେତିକି ପ୍ରୋଜେକ୍ଟ ପ୍ରକଳ୍ପ ମୂଲ୍ୟ ଅଛି ତାର 60% ଆପଣଙ୍କୁ ସରକାର ମାନେ ଗୋଟେ ପ୍ରୋତ୍ସାହନ ହିସାବରେ ରିହାତି ଦେଲେ।
1: ଆଚ୍ଛା, ପ୍ରୋଜେକ୍ଟର ମୂଲ୍ୟ ଯେତିକି ରହିଛି ତାର 60% ଆପଣଙ୍କୁ ସରକାର ଦେବ, ଆଉ 40% ଆପଣ ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରଥମେ ଖର୍ଚ୍ଚ କରିସାରିଲା ପରେ ତାପରେ ହିଁ ରିହାତି ମୂଲ୍ୟଟା ମିଳିଥାଏ, ମାନେ ଏଥିରେ କିଛି ସୁଝିବାକୁ ପଡ଼େ ନାହିଁ କିସ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଏହି ଯୋଜନାରେ ଚଳିତ ବର୍ଷରେ କିଛି ପରିବର୍ତ୍ତନ ଅଣାଯାଇଛି କି?
0: ନିଶ୍ଚିତ ଭାବେ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଯେହେତୁ 2020 ମସିହାରେ ଆରମ୍ଭ ହୋଇଥିଲା ଆଉ ବର୍ତ୍ତମାନ ଆମେ 2025 ମସିହାରେ ପହଞ୍ଚିଲେଣି, 5 ହେଲାଣି, ତ ଚଳିତ ବର୍ଷରେ କିଛିଟା ପରିବର୍ତ୍ତନ ଆସିଛି। ଅନୁସୂଚିତ ଜନଜାତି ଅଧ୍ୟୁଷିତ ଗ୍ରାମମାନଙ୍କରେ ମତ୍ସ୍ୟଚାଷର ବିକାଶ ନିମନ୍ତେ ଯେଉଁଟା ଆମେ 60% ରିହାତି ଦେଉଥିଲେ, ଚଳିତ ବର୍ଷରେ ସେଇଟା 90%କୁ ବୃଦ୍ଧି ପାଇଛି। ଏଇଟା କେବଳ ଜନଜାତି ବର୍ଗର ଲୋକଙ୍କ ପାଇଁ ସହାୟତା ବ୍ୟବସ୍ଥା ରହିଛି। ଏଥିରେ 22 ପ୍ରୋଜେକ୍ଟ ଥିଲା, ସେଇଟା 35 ବ୍ୟକ୍ତିଗତ ଯୋଜନା ଓ 12 ଗୋଷ୍ଠୀ ଯୋଜନା ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାକୁ କି ଆମେ ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ ନାମରେ ଜାଣୁ। ଏଇଟା ଏଇ ବର୍ଷଠୁ ଲାଗୁ ହେବ,
1: ମାନେ ଯେଉଁ 60% ଥିଲା ତାହା 90% ହୋଇଛି, କିନ୍ତୁ କେବଳ ଜନଜାତି ବର୍ଗ ପାଇଁ।
0: ଏଇ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ କେବଳ ଜନଜାତିର ଲୋକମାନେ ହିଁ ସୁବିଧା ନେଇପାରିବେ ଏବଂ ଏଥିପାଇଁ କିଛି ଗୁଡ଼ିଏ ଗାଁ ଅଛି ଯେଉଁଥିରେ କି 50%ରୁ ଅଧିକ ଜନଜାତୀୟ ଲୋକ ବସବାସ କରନ୍ତି, ସେଇଭଳିଆ ଗାଁ ଗୁଡ଼ିକ ବାଛି ଦିଆଯାଇଛି ସରକାରଙ୍କ ତରଫରୁ, କେବଳ ସେଇ ଗାଁର ଜନଜାତି ଲୋକମାନେ ହିଁ ଏହି ସୁବିଧା ପାଇପାରିବେ।
1: ଆଉ ଅଲଗା ଗାଁ ଗୁଡ଼ିକର ଲୋକମାନେ ପୂର୍ବ ଭଳି ପାଇପାରିବେ ସୁବିଧା?
0: ହଁ, ଅଲଗା ଗାଁ

0: ମାନେ ସେଇ ପୂର୍ବ ଭଳି ଯେମିତି ଥିଲା ସେଇ ସୁବିଧା ପାଇପାରିବେ, କିନ୍ତୁ ଜନଜାତି ଯେଉଁ ବଛା ବଛା ଗାଁର ଜନଜାତୀୟ ଲୋକମାନେ ଏଇ 90% ସହାୟତା ପାଇପାରିବେ।
1: ଆଜିର ଯୁବଗୋଷ୍ଠୀ ଯେତେବେଳେ ଚାକିରି ପଛରେ ଗୋଡ଼େଇକି ଚାକିରି ନ ପାଇ ହତାଶ ହେଇଯାଉଛନ୍ତି, ସେତେବେଳେ ଆମ ସରକାରଙ୍କର ବିଭିନ୍ନ ଯୋଜନା ଗୁଡ଼ିକ ରହିଛି ଯାହାର ଉପଯୋଗ ସେମାନେ କରିକି ବିଭିନ୍ନ ଉପାୟରେ ଅର୍ଥ ରୋଜଗାର କରିପାରିବେ। ତ ଏହି ମର୍ମରେ ଆମର ଯେଉଁ ଯୁବଗୋଷ୍ଠୀମାନେ ଆମକୁ ଶୁଣୁଛନ୍ତି କିମ୍ବା ଏହି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛନ୍ତି, ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତାଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ଏଇଟା ଗୋଟିଏ ଭଲ କଥା, ଏଇଟା ଆମେ ପରିଲକ୍ଷିତ ବି କରିଛୁ ଯେ ମତ୍ସ୍ୟ ଚାଷ ଆଡ଼କୁ ଆମର ଶିକ୍ଷିତ ଯୁବଗୋଷ୍ଠୀ ବହୁତ ଆଗ୍ରହ ନେଉଛନ୍ତି। କାହିଁକି ନା ଆଗ ଥିଲା କେବଳ ପୋଖରୀ କରିକି ହିଁ ମାଛ ଚାଷ କରିପାରିବେ, କିନ୍ତୁ ଧୀରେ ଧୀରେ ନୂତନ ଜ୍ଞାନକୌଶଳରେ ବର୍ତ୍ତମାନ ଆମର ଜୈବ ପୁଞ୍ଜ ମାଧ୍ୟମରେ ମାଛ ଚାଷ ବି ହେଇପାରୁଛି, ଯେଉଁଥିପାଇଁ କି ବେଶୀ କିଛି ଜାଗାର ଆବଶ୍ୟକତା ପଡ଼େନି। ନିଜର ଘର ପଛପଟେ କମ୍ ଜାଗାକୁ ନେଇକିନା ଜୈବ ପୁଞ୍ଜ ମାଧ୍ୟମରେ ମାଛ ଚାଷ କରିପାରିବେ, ସେଇଟା ଯୁବଗୋଷ୍ଠୀଙ୍କ ପାଇଁ ବହୁତ ଭଲ ଯୋଜନା। ଏଥିରେ ଆମର କଳାହାଣ୍ଡିରେ

0: ବଡ଼ ପୋଖରୀ କରିକି ହିଁ ମାଛ ଚାଷ କରିପାରିବେ। କିନ୍ତୁ ଧୀରେ ଧୀରେ ନୂତନ ଜ୍ଞାନ କୌଶଳରେ ବର୍ତ୍ତମାନ ଆମର ଜୈବ ପୁଞ୍ଜ ମାଧ୍ୟମରେ ମାଛ ଚାଷ ବି ହେଇପାରୁଛି, ଯେଉଁଥିପାଇଁ କି ବେଶୀ କିଛି ଜାଗାର ଆବଶ୍ୟକତା ପଡ଼େନି। ନିଜର ଘର ପଛପଟେ କମ୍ ଜାଗାକୁ ନେଇକିନା ଜୈବ ପୁଞ୍ଜ ମାଧ୍ୟମରେ ମାଛ ଚାଷ କରିପାରିବେ, ସେଇଟା ଯୁବଗୋଷ୍ଠୀଙ୍କ ପାଇଁ ବହୁତ ଭଲ ଯୋଜନା। ଏଥିରେ ଆମର କଳାହାଣ୍ଡିରେ ବି ଯୁବକ କରିଛନ୍ତି। ଏଇ ଯେଉଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଗୋଟିଏ ବହୁତ ଭଲ ଯୋଜନା, ଆଉ ସରକାରଙ୍କ ତରଫରୁ ବି ବହୁତ ଭଲ ପ୍ରୋତ୍ସାହନ ରହିଛି। ତେଣୁ ଜଣେ ଯଦି ବ୍ୟବସାୟିକ ବା ଉଦ୍ୟୋଗୀ ମନୋଭାବ ରଖିକି ମାଛ ଚାଷକୁ ସେ ନିଜର ଜୀବିକା ରୂପେ ନେଇପାରିବେ, ନିଶ୍ଚିତ ଭାବେ ଲାଭବାନ ହୋଇପାରିବେ। ଏବଂ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ଯୋଜନାର ଲାଭ ନିଅନ୍ତୁ, ଏବଂ ନିଜର ସେଇ ଯେଉଁ ମନୋଭାବ ରହିଛି ଆମେ ବେକାରୀ କି କ'ଣ ବୋଲିକିନା ସେହି ମନୋଭାବ ନିଶ୍ଚିତ ରୂପେ ଦୂର ହୋଇପାରିବ।
1: ମାଛ ଚାଷ କରିବା ଠାରୁ ଆରମ୍ଭ କରି ମାଛକୁ ବିକ୍ରି କରିବା ପର୍ଯ୍ୟନ୍ତ ଏହି ଯୋଜନାରେ ଅନ୍ତର୍ଭୁକ୍ତ ରହିଛି
0: ସମସ୍ତ ଯୋଜନା। ଦେଖନ୍ତୁ, ମୁଁ ଯେତିକି ଯୋଜନା ଆପଣଙ୍କୁ କହିଲି, 4,500 ଟଙ୍କାରୁ ଆରମ୍ଭ କରିକି 6,50,00,000 ପର୍ଯ୍ୟନ୍ତ, ମାନେ ଛୋଟରୁ ଛୋଟ ଏବଂ ବହୁତ ବଡ଼ ଯୋଜନା ବି ଏ ଭିତରେ ରହିଛି। ତେଣୁ ପ୍ରତ୍ୟେକ ବର୍ଗର ପ୍ରତ୍ୟେକ ଯାହାର ଯେଉଁ ଭଳିଆ ଆର୍ଥିକ ପରିସ୍ଥିତି ଥାଉ ନା କାହିଁକି, ସେମାନେ ତାଙ୍କୁ ସୁହେଇଲା ଭଳିଆ ପ୍ରକଳ୍ପ ନେଇପାରିବେ।
1: 4,500 ନେଇକି 6,50,00,000 ପର୍ଯ୍ୟନ୍ତ ଋଣ ଆପଣମାନଙ୍କୁ ମିଳିପାରିବ, କେବଳ ଆବଶ୍ୟକତା ଅଛି ଇଚ୍ଛା ଶକ୍ତିର। ଏ ବିଷୟରେ ଯଦି ସେମାନେ ସବିଶେଷ କିଛି ଜାଣିବାକୁ ଚାହୁଁଛନ୍ତି ତାହେଲେ କେମିତି କରିବେ?
0: ହଁ, ଆମର ପ୍ରତ୍ୟେକ ବ୍ଲକରେ, କଳାହାଣ୍ଡିର ହଉ କିମ୍ବା ଆମର ପୁରା ରାଜ୍ୟରେ ହଉ, ପ୍ରତ୍ୟେକ ବ୍ଲକରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ସେମାନେ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ ଏବଂ ସେ ନିଶ୍ଚିତ ରୂପେ ତାଙ୍କୁ ଦିଗ୍ଦର୍ଶନ ଦେବେ, ପରାମର୍ଶ ଦେବେ ଏବଂ ତାଙ୍କର ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବେ। ପ୍ରତ୍ୟେକ ସମୟରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟକୁ ଆସିବା ବି ଦରକାର ପଡ଼ିବନି, କାହିଁକିନା ଆମର ଗାଁଠୁ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ବି ବହୁତ ଦୂର। ସେଥିପାଇଁ ସେମାନେ ନିଜ ନିଜ ବ୍ଲକରେ ଅଛନ୍ତି ଯେଉଁ ସହକାରୀ ମତ୍ସ୍ୟ ଅଧିକାରୀ, ତାଙ୍କ ନିକଟ ଅଞ୍ଚଳରେ ସେ ସାହାଯ୍ୟ ପାଇପାରିବେ, ତାଙ୍କଠୁ ପରାମର୍ଶ ପାଇପାରିବେ।
1: ନିହାତି ଭାବରେ ମ୍ୟାଡ଼ାମ, ଆପଣ ଏତେ ସମୟ ଧରିକି ଆସିଲେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ସବିଶେଷ ଏତେ ଭଲ ଭାବରେ ବୁଝେଇଲେ, ତ ଯେଉଁମାନେ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ନିହାତି ଭାବରେ ସେମାନଙ୍କୁ ଏଇଟା ଅନେକ ଲାଭ ଦେବ ବୋଲି ଆମେ ଆଶା କରୁଛୁ। ଆପଣ ଏତେ ସମୟ ଧରିକି ଆସିଲେ, ଏହି ଯୋଜନା ସମ୍ବନ୍ଧରେ ଏତେ କିଛି କହିଲେ, ସେଥିପାଇଁ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ। ଆପଣଙ୍କ ମାଧ୍ୟମରେ ଆମର ଅଗଣିତ ମାଛ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଯେଉଁ ଯୋଜନା ଗୁଡ଼ିକ ଅଛି ତାଙ୍କୁ ଅବଗତ କରାଇ ପାରିଥିବାରୁ ମୁଁ ବି ନିଜକୁ ଧନ୍ୟ ମନେ କରୁଛି। ସମସ୍ତ ଶ୍ରୋତାମାନଙ୍କୁ ନମସ୍କାର, ଆକାଶବାଣୀକୁ ବହୁତ ବହୁତ ଧନ୍ୟବାଦ।
1: ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଅନେକ ହିତାଧିକାରୀ ଏହାର ଲାଭ ଉଠାଇଛନ୍ତି। ଆସନ୍ତୁ ଏମିତି ଜଣେ ହିତାଧିକାରୀଙ୍କ ସହିତ କଥା ହେବା। ମ୍ୟାଡ଼ାମ ନମସ୍କାର। ମ୍ୟାଡ଼ାମ ଆପଣଙ୍କର ନାଁ କ'ଣ? ଦେବପ୍ରିୟା ଯୋଶୀ। ଆପଣ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଲାଭ ପାଇଛନ୍ତି କି?
2: ଆଜ୍ଞା ମ୍ୟାଡ଼ାମ।
1: କ'ଣ ପାଇଛନ୍ତି ଆପଣ? 15,00,000 ସବସିଡି ପାଇଛନ୍ତି। କେମିତି ଆପଣ ଆପ୍ଲାଏ କଲେ? କେମିତି ଆପଣ ଆପ୍ଲାଏ କରିବାର କେତେ ଦିନ ପରେ ପାଇପାରିଲେ ଏଇ ସୁବିଧାଟି? ମାସେ ଭିତରେ ମିଳିଗଲା। ଆପଣ କଣ କରିଛନ୍ତି? ଜାଳ କେନ୍ଦ୍ର ଖୋଲିଛନ୍ତି। ସେଥିପାଇଁ ଆପଣଙ୍କର ନିଜସ୍ୱ ଜାଗା ଥିଲା କି?
2: ଆଜ୍ଞା ମ୍ୟାଡ଼ାମ ଥିଲା।
1: ଆପଣ କେମିତି ଚିନ୍ତା କଲେ ଯେ ଜାଳ କେନ୍ଦ୍ର ଖୋଲିବେ ବୋଲି, ମାନେ ମାଛ ଚାଷ କରିବା ବିଷୟରେ କେମିତି ଆପଣ ଚିନ୍ତା କଲେ?
2: ଏମିତି ମ୍ୟାଡ଼ାମ ସାଇଟରେ ଦେଖୁଥିଲି, ଦେଖିଲା ପରେ ଗୋଟେ ଆଇଡିଆ ଆସିଲା ଯେ ନାଇଁ ଏଇଟା ଖୋଲିଲେ ଆମର ଏଠାର ଚାଷୀମାନେ ଯୋଉ ସବୁ ପୋଖରୀ ଖୋଲିଛନ୍ତି ସେମାନେ ଉପକୃତ ହେଇପାରିବେ, ବାହାରକୁ ଯିବେନି, ମୋ ଠାରୁ ସବୁ ଜାଳ କିଣିକରି ନେଇପାରିବେ, ତ ମୁଁ ବି ସେଥିରେ ଲାଭବାନ ହେବି, ସେମାନେ ବି ଲାଭବାନ ହେବେ।
1: ଆପଣ କଣ ପଢିଛନ୍ତି?
2: ମ୍ୟାଡ଼ାମ ପିଜି କରିଛି। ମ୍ୟାଡ଼ାମ
1: କୋଉ ସବଜେକ୍ଟ କରିଛନ୍ତି? ସାଂସ୍କ୍ରିଟରେ ପିଜି କଲା ପରେ ଆପଣ ମାଛ ଜାଳ କେନ୍ଦ୍ର ଖୋଲିବା ପାଇଁ ମନସ୍ଥ କଲେ ଏବଂ ଆପଣଙ୍କର ମାଛ ଜାଳ କେନ୍ଦ୍ରର ସବସିଡି ମଧ୍ୟ ଆପଣ ପାଇଛନ୍ତି। ଆପଣ ଯୋଉ ଜାଳ କେନ୍ଦ୍ରଟି ଖୋଲିଲେ ଏବେ ବିକ୍ରି କେମିତି ହଉଛି? ଆପଣ କୋଉ ଅଞ୍ଚଳରେ ଖୋଲିଛନ୍ତି ଏଇ କେନ୍ଦ୍ରଟି? ଲାଞ୍ଜିଗଡ଼ରେ ଖୋଲିଛନ୍ତି। ପାଖାପାଖି କେତେ ଏକରରେ ଆପଣ କରିଛନ୍ତି ଏଇ ଜାଳ କେନ୍ଦ୍ରଟି?
2: 4 ଏକରରେ ମ୍ୟାଡ଼ାମ।
1: 4 ଏକରରେ କରିଛନ୍ତି। ଆପଣଙ୍କର କେତେ ଟଙ୍କା ଖର୍ଚ୍ଚ ହେଲା ପାଖାପାଖି?
2: ଟୋଟାଲ 25,00,000 ଖର୍ଚ୍ଚ ହେଇଛି ମ୍ୟାଡ଼ାମ। 15,00,000 ତ ମୁଁ ପାଇଛି, 10,00,000 ହାତରୁ ଖର୍ଚ୍ଚ ହେଇଛି।
1: 25,00,000 ଟଙ୍କା ଖର୍ଚ୍ଚ ହେଲା।

0: ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଆପଣଙ୍କୁ ମିଳିଲା। କେତୋଟି କିସ୍ତିରେ ଆପଣ ପାଇଲେ?
1: ଦୁଇଟା କିସ୍ତିରେ ଏମିତି ମିଳିଗଲା ମ୍ୟାଡମ।
0: ଆଚ୍ଛା, ଦୁଇଟି କିସ୍ତିରେ ଆପଣ ପାଇଲେ। ଆପଣ ପିଜି କରିଛନ୍ତି ସାଂସ୍କ୍ରିଟରେ, ଆଉ ତଥାପି ଆପଣ ମାଛ ଜାଳ କେନ୍ଦ୍ର ଖୋଲିବା ପାଇଁ ଯେତେବେଳେ ମନସ୍ଥ କଲେ, ପରିବାର ତରଫରୁ ପ୍ରତିବନ୍ଧକ ଆସିଲେ କି?
1: ନାଇଁ ନାଇଁ ମ୍ୟାଡମ, କିଛି ଆସିନି, ସପୋର୍ଟ ମତେ ମିଳିଲା କରିବା ପାଇଁ।
0: ବହୁତ ସପୋର୍ଟ ମିଳିଲା। ମାନେ କେତେ ପାଖାପାଖି ଆପଣଙ୍କର ଲାଭ ହେଉଛି ନା କ୍ଷତି ସହିବାକୁ ପଡୁଛି?
1: ନାଇଁ ମ୍ୟାଡମ, ଲାଭ ହେଉଛି।
0: କଣ କଣ କରିବାକୁ ପଡୁଛି? ଆପଣ କେତେ ଲୋକ ରଖିଛନ୍ତି ଏଇ ସବୁ ଜିନିଷ କରିବା ପାଇଁ?
1: ମ୍ୟାଡମ 4 ଜଣ ଲୋକ ଅଛନ୍ତି ମ୍ୟାଡମ, ସେମାନେ ସବୁ କରୁଛନ୍ତି ମ୍ୟାଡମ, ମୁଁ ବି ସେଥିରେ ହେଲ୍ପ କରୁଛି।
0: ଆଚ୍ଛା, ସେମାନେ ସବୁ କରୁଛନ୍ତି। ଆପଣ ଯେତେ ପଇସା ଖର୍ଚ୍ଚ କରିଥିଲେ ତାର ଲାଭାଂଶ ଆପଣଙ୍କୁ ମିଳୁଛି?
1: ଆଜ୍ଞା ମ୍ୟାଡମ ମିଳୁଛି।
0: ମିଳୁଛି। ଆଗକୁ କଣ ଆଶା ରଖିଛନ୍ତି କଣ କରିବା ପାଇଁ?
1: ନାଇଁ ମ୍ୟାଡମ, ଆହୁରି ଟିକେ ଡେଭଲପ କଲେ ମତେ ଆହୁରି ଭଲ, ମତେ ଆହୁରି ଲାଭବାନ ବି ମୁଁ ବି ହେଇପାରିବି ମ୍ୟାଡମ, ସେଥିରେ ବି ଲୋକମାନଙ୍କୁ ଆହୁରି ବି ଏନଗେଜ କରେଇ ପାରିବି ମୁଁ ସେଥିରେ।
0: ବହୁତ ଖୁସି ଲାଗିଲା ଭଉଣୀ, ଯୋଉଠି ଆପଣ ନିଜେ ସ୍ୱାବଲମ୍ବୀ ହେଇକି ଅନ୍ୟକୁ ମଧ୍ୟ ରୋଜଗାର ପନ୍ଥା ଦେଇପାରୁଛନ୍ତି। ଏମିତି ଆମର ଯୁବଗୋଷ୍ଠୀ ମାନେ ଯୋଉମାନେ ମାଛ ଚାଷ କରିବାକୁ ଚାହୁଁଛନ୍ତି, ତାଙ୍କୁ କଣ କିଛି କହିବାକୁ ଚାହିଁବେ ଆପଣ?
1: ମ୍ୟାଡମ ସେମାନେ ବି ଏମିତି ଖୋଲନ୍ତୁ, ମାନେ ହେଚେରି ପୋର୍ଟାଲ ଯାଇକି ଖୋଲନ୍ତୁ, ଖୋଲି କରି ସେଟା ହେଚେରି ପ୍ରୋଜେକ୍ଟ କରନ୍ତୁ।
0: ଆପଣ କେମିତି ଜାଣିଲେ ଯେ ଆପଣଙ୍କର ଆପ୍ଲିକେସନ ଟି ଆପ୍ରୁଭ ହେଇଛି ବୋଲି?
1: ମ୍ୟାଡମ ମେସେଜ ଆସିଲା।
0: ଆପଣଙ୍କୁ ମେସେଜ ଆସିଲା ମାନେ ଆପଣ ଅପଡେଟ ରହୁଥିଲେ?
1: ଆଜ୍ଞା ମ୍ୟାଡମ।
0: ତାପରେ ଆପଣ କଣ କଲେ ଯେତେବେଳେ ଆପଣଙ୍କର ମେସେଜ ଆସିଲା ଆପଣଙ୍କର ଆପ୍ରୁଭ ହେଇଛି ବୋଲି? ତାପରେ ଆପଣ କଣ କଲେ?
1: ଆମର ଏରିଆର ଏଫ୍ଓ ସାର୍ଙ୍କ ସହିତ କଣ୍ଟାକ୍ଟ କଲି, ତାପରେ ଡିଏଫ୍ଓ ମ୍ୟାଡମଙ୍କ ପାଖକୁ ଯାଇଥିଲି, ସାର୍ଙ୍କ ସହିତ ଦେଖା କଲି, ତାପରେ ସବୁ ପ୍ରୋଜେକ୍ଟ ବିଷୟରେ ବୁଝାବୁଝି କଲି ଏଫ୍ଓ ସାର୍ଙ୍କ ପାଖରୁ, ତାପରେ କଲି ମ୍ୟାଡମ ଏଇଟା।
0: ଆପଣଙ୍କୁ କଣ କାଗଜପତ୍ର ଦେବାକୁ ପଡିଲା ଯେଉଁ ସମୟରେ ଆପଣଙ୍କର ଦରଖାସ୍ତି ଆପ୍ରୁଭ ହେଇଗଲା?
1: ବ୍ୟାଙ୍କର ସବୁ ଡିଟେଲ୍ସ ମାଗିଲେ, ଆଧାର କାର୍ଡ
0: ବ୍ୟାଙ୍କ ଡିଟେଲ୍ସ ଆପଣଙ୍କୁ ଦେବାକୁ ପଡିଲା। ଆଉ ଜମି ପଟା ଯୋଜନାରେ ଅନ୍ତର୍ଭୁକ୍ତ ହେଇକି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇକି କେମିତି ଲାଗୁଛି?
1: ମ୍ୟାଡମ ଖୁସି ଲାଗୁଛି, ଓବିୟସଲି
0: ବହୁତ ଖୁସି ଲାଗୁଛି। ଘରେ ବି ବହୁତ ଖୁସି ଅଛନ୍ତି?
1: ହଁ ମ୍ୟାଡମ।
0: ଆଶା କରୁଛୁ ଆଗାମୀ ଜୀବନ ଆପଣଙ୍କର ମଙ୍ଗଳମୟ ହେଉ, ଆଉ ଯୋଉ ଆଶା ରଖିଛନ୍ତି ଆପଣଙ୍କର ସବୁ ପୂର୍ଣ୍ଣ ହେଉ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଜଣେ ଭଉଣୀ ଜାଳ ଚାଷ କରି କେମିତି ଖୁସିରେ ଅଛନ୍ତି। ସେ ଚାକିରି ଉପରେ ନିର୍ଭରଶୀଳ ନ ହୋଇ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ବଞ୍ଚିବାର ରାହା ଦେଖାଉଛନ୍ତି। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଭଲ ଲାଗିଥିବ। କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲି ମୁଁ ଦୀପ୍ତିମୟ ସିଂ। ନମସ୍କାର।
2: ପ୍ରଚାର କରୁ କାର୍ଯ୍ୟକ୍ରମ ଉଦୟ ଭାରତ, ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଏ ସମୟଟି ଯୁବଶ୍ରୋତାଙ୍କର, ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ ଏହି ସୂଚନା।
3: QR କୋଡ ସ୍କାନ କରନ୍ତୁ, 5000 ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: UPI PIN ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ବାପା, ଦିଅ 3000।
7: କାହିଁକି?
6: ମୋର ପକେଟ ମନି।
7: ଆରେ ଏବେ ମାତ୍ର 2000 କ୍ୟାଶ ଅଛି।
6: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ସଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
7: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
6: ତମ ମୋବାଇଲ ଦିଅ,
7: ନେଇଯା।
8: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
9: ସହଜ ଅଟେ ପ୍ରତିଦିନ ନେଣ ଦେଣ।

ଆଉ ଯୁବବନ୍ଧୁ, ପିଲାଦିନର ବର୍ଷା ଦିନ ତ ଖୁବ୍ ନିଆରା। ପିଲାଦିନର ବର୍ଷା ଦିନ କଥା ମନେ ପଡ଼ିଲେ ଆଜି ବି ଓଠରେ ହସ ଖେଳିଯାଏ। କାଗଜ ଡଙ୍ଗା ତିଆରି କରି ବର୍ଷା ପାଣିରେ ଭସାଇବା ଆଉ ସାଙ୍ଗମାନଙ୍କ ସହ କାଦୁଅ ପାଣିରେ ଡେଇଁବାର ମଜା କିଛି ଅଲଗା ହିଁ ଥିଲା। ଏସବୁ ସ୍ମୃତି ଓଠରେ ହସ ଖେଳାଇ ଦିଏ। ବୟସ ବଢ଼ିବା ସହିତ ଆମେ ହୁଏତ ଖୋଲା ବର୍ଷାରେ ଭିଜିବା ଛାଡ଼ି ଦେଇଛୁ, ଆଉ ଛତା କିମ୍ବା ବର୍ଷାତି ଭିତରେ ନିଜକୁ ଲୁଚାଇ ରଖିବା ଶିଖିଯାଇଛୁ। କିନ୍ତୁ ବର୍ଷାକୁ ଦେଖିଲେ ଆଜି ବି ମନ ଭିତରେ ଥିବା ସେହି ଛୋଟ ପିଲାଟି ଖୁସିରେ ନାଚି ଉଠେ। ସମୟ ବଦଳିଛି, ହେଲେ ପିଲାଦିନର ସ୍ମୃତି ଆଜି ବି ସତେଜ ଅଛି। ଆଜି ବି ମନ ହୁଏ ଛାତରୁ ପଡୁଥିବା ପାଣିକୁ ଆଞ୍ଜୁଳିରେ ଭରିଦେଇ ମା ଦେହରେ ଛାଟି ଦେବା ପାଇଁ, ଆଉ ମାଙ୍କ ଗାଳି ଶୁଣି ମାର ପଣତ କାନିରେ ହିଁ ହାତ ପୋଛିବା ପାଇଁ। ଥଣ୍ଡା ଥଣ୍ଡା ବର୍ଷା ପାଣି ଆଉ ମାର ଗାଳି ସତରେ କେତେ ମିଠା। ଆଉ ସେହି ବର୍ଷା ହେଉଥିବା ବେଳେ ଘରେ ବସି ଗରମ ଚା ସହିତ ପକୁଡ଼ି ଖାଇବାର ସୁଖ କିଛି କମ୍ ନୁହେଁ। ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ ବାହାର କରି ପରିବାର ଲୋକଙ୍କ ସହ ଏକାଠି ବସି ଗପସପ କରିବାର ଏକ ସୁନ୍ଦର ବାହାନା ଦେଇଥାଏ ଏହି ବର୍ଷା ଋତୁ। ବର୍ଷା ଟୋପା ଯେତେବେଳେ ଛାତ ଉପରେ ପଡ଼େ, ସେଥିରୁ ସୃଷ୍ଟି ହେଉଥିବା ଟୁପୁରୁ ଟୁପୁରୁ ଧ୍ୱନି ଏକ ପ୍ରାକୃତିକ ସଙ୍ଗୀତ ଭଳି କାନରେ ଗୁଞ୍ଜରିତ ହୁଏ। ଏହି ସଙ୍ଗୀତରେ କୌଣସି ବାଦ୍ୟଯନ୍ତ୍ର ନଥାଏ, ପରନ୍ତୁ ଏହାର ସ୍ୱର ସିଧା ହୃଦୟକୁ ଛୁଇଁଯାଏ, ଆଉ ବର୍ଷାର ସୁର ସହିତ ମନର ସୁର ମିଶି ଗାଇଯାଏ।

ଯୁବବନ୍ଧୁ ଆଜିର ଏହି ବନ୍ଧୁତା ଦିବସରେ ଆସନ୍ତୁ ମନେ ପକାଇବା ଆମର ଆଉ ଗୋଟିଏ ବନ୍ଧୁତାର ସମ୍ପର୍କକୁ, ଯେଉଁମାନେ ବିନା ସର୍ତ୍ତରେ ସାହସର ସହିତ ଆମ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଆମ ଦେଶକୁ ପରାଧୀନତାରୁ ମୁକ୍ତ କରି ସ୍ୱାଧୀନ ଭାରତର ପରିଚୟ ଦେଇଥିଲେ। ଆସନ୍ତୁ ଅଗଷ୍ଟ ମାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ଘଟଣାବଳୀର ଆଜିର ଅଧ୍ୟାୟରେ କଣ ରହିଛି ଜାଣିବା। ଆଜି ଆମେ ଆଲୋଚନା କରିବା ଏକ ଏପରି ଐତିହାସିକ ବିଦ୍ରୋହ ବିଷୟରେ ଯାହା ଇଷ୍ଟ ଇଣ୍ଡିଆ କମ୍ପାନୀର ଶୋଷଣ ବିରୋଧରେ ଏକ ପ୍ରାଥମିକ ଓ ଶକ୍ତିଶାଳୀ ପ୍ରତିବାଦ ଥିଲା। ତାହା ହେଉଛି 1800 ଶତାବ୍ଦୀର ସନ୍ନ୍ୟାସୀ ଓ ଫକୀର ବିଦ୍ରୋହ। ସନ୍ନ୍ୟାସୀ ବିଦ୍ରୋହ ଭାରତରେ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହ ମଧ୍ୟରୁ ଗୋଟିଏ ଥିଲା, ଯାହା 1800 ଶତାବ୍ଦୀର ଶେଷ ଭାଗରେ ବଙ୍ଗରେ ଘଟିଥିଲା। ଏହାର ନେତୃତ୍ୱ ସନ୍ନ୍ୟାସୀ ନାମରେ ଜଣାଶୁଣା ହିନ୍ଦୁ ସନ୍ନ୍ୟାସୀମାନେ ନେଇଥିଲେ। ମୁସଲିମ ଫକୀର ଏବଂ ସ୍ଥାନୀୟ କୃଷକମାନେ ମଧ୍ୟ ବ୍ରିଟିଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଦମନକାରୀ କର ଏବଂ କଠୋର ନୀତି ବିରୁଦ୍ଧରେ ପ୍ରତିବାଦ କରିଥିଲେ। ଯଦିଓ ଏହା 1857ର ବିଦ୍ରୋହ ପରି ଏକ ଅତ୍ୟନ୍ତ ସଂଗଠିତ ରାଜନୈତିକ ଆନ୍ଦୋଳନ ନଥିଲା, କିନ୍ତୁ ଏହା ଭାରତୀୟ ପ୍ରତିରୋଧର ଏକ ପ୍ରାରମ୍ଭିକ ଅଭିବ୍ୟକ୍ତି ଥିଲା। ସନ୍ନ୍ୟାସୀ ଶବ୍ଦଟି ସାଂସାରିକ ଜୀବନ ପରିତ୍ୟାଗ କରୁଥିବା ତପସ୍ୱୀ କିମ୍ବା ସନ୍ନ୍ୟାସୀମାନଙ୍କୁ ବୁଝାଏ। ଏହି ସନ୍ନ୍ୟାସୀମାନଙ୍କ ମଧ୍ୟରୁ ଅନେକ ମୁଖ୍ୟତଃ ଉତ୍ତର ଭାରତରୁ ବଙ୍ଗଳାରେ ଦାନ ସଂଗ୍ରହ ପାଇଁ ଯାତ୍ରା କରିଥିଲେ। ଯେତେବେଳେ ବ୍ରିଟିଶ କର୍ତ୍ତୃପକ୍ଷ କଠୋର ନିୟନ୍ତ୍ରଣ ଏବଂ ଭାରି କର ଲାଗୁ କରିଥିଲେ, ସନ୍ନ୍ୟାସୀମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ, ଯାହା ସେମାନଙ୍କର ପ୍ରତିରୋଧକୁ ପ୍ରୋତ୍ସାହିତ କରିଥିଲା, ଯାହା ଶୀଘ୍ର ଏକ ବ୍ୟାପକ ବିଦ୍ରୋହରେ ପରିଣତ ହୋଇଥିଲା। ସନ୍ନ୍ୟାସୀ ବିଦ୍ରୋହ ପ୍ରାୟତଃ 1763 ମସିହାରେ ଆରମ୍ଭ ହୋଇଥିଲା ଏବଂ 1800ର ପ୍ରାରମ୍ଭ ପର୍ଯ୍ୟନ୍ତ ଜାରି ରହିଥିଲା, ମୁଖ୍ୟତଃ ବଙ୍ଗଳା ଏବଂ ଉତ୍ତର ବିହାରର କିଛି ଅଂଶରେ। 1764 ମସିହାରେ ବକ୍ସର ଯୁଦ୍ଧ ପରେ ବିଦ୍ରୋହ ଗତି ପାଇଲା, ଯେତେବେଳେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କଲା। ଏହାପରେ ବ୍ରିଟିଶମାନେ ସ୍ଥାନୀୟ ଜମିଦାରମାନଙ୍କ ମାଧ୍ୟମରେ ରାଜସ୍ୱ ସଂଗ୍ରହକୁ ତୀବ୍ର କରିଥିଲେ ଏବଂ ଜନସଂଖ୍ୟା ଉପରେ କଠୋର ନିୟମ ଲାଗୁ କରିଥିଲେ। ବ୍ରିଟିଶ ଶାସନ ପୂର୍ବରୁ ସନ୍ନ୍ୟାସୀମାନେ ମନ୍ଦିର ପରିଦର୍ଶନ କରୁଥିଲେ ଏବଂ ଜମିଦାର ଏବଂ କୃଷକମାନଙ୍କ ଠାରୁ ଧାର୍ମିକ ଦାନ ସଂଗ୍ରହ କରୁଥିଲେ। ତଥାପି ବ୍ରିଟିଶ ନୀତି ଅନୁଯାୟୀ ଭାରି କର ଏବଂ କଟକଣା 1770 ମସିହାରେ ବଙ୍ଗ ଦୁର୍ଭିକ୍ଷ ଯୋଗୁଁ ହୋଇଥିବା ଦୁଃଖକୁ ଆହୁରି ବଢ଼ାଇ ଦେଇଥିଲା, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା। ଯେତେବେଳେ ବ୍ରିଟିଶମାନେ ସନ୍ନ୍ୟାସୀଙ୍କୁ ଦାନ ସଂଗ୍ରହ କରିବାରୁ ବାରଣ କରିଥିଲେ ଏବଂ ଅନେକଙ୍କୁ କାରାଗାରରେ ପକାଇ ଦେଇଥିଲେ, ସେତେବେଳେ ସନ୍ନ୍ୟାସୀମାନେ ପ୍ରତିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ, ସେମାନଙ୍କର ପ୍ରତିବାଦକୁ ପୂର୍ଣ୍ଣ ବିଦ୍ରୋହରେ ପରିଣତ କରିଥିଲେ। ସନ୍ନ୍ୟାସୀ ବିଦ୍ରୋହକୁ ପ୍ରାୟତଃ ଅର୍ଦ୍ଧ ଧାର୍ମିକ ଏବଂ ଅର୍ଦ୍ଧ ରାଜନୈତିକ ଭାବରେ ବର୍ଣ୍ଣନା କରାଯାଏ। ବିଦ୍ରୋହୀମାନେ ଜାତୀୟ ସ୍ୱାଧୀନତା ପାଇଁ ଲଢ଼ୁନଥିଲେ ମଧ୍ୟ ଆର୍ଥିକ ଶୋଷଣର ବିରୋଧରେ, ଭାରତର ଔପନିବେଶିକ ଶାସନ ବିରୋଧରେ ଭବିଷ୍ୟତର ବିଦ୍ରୋହର ମୂଳଦୁଆ ପକାଇଥିଲେ। ଏଥିରେ ମଜନୁନ୍ ଶାହା, ଭବାନୀ ପାଠକ, ଚିରାଗ ଅଲି ଏବଂ ଦେବୀ ଚୌଧୁରାଣୀଙ୍କ ପରି ମହିଳା ନେତ୍ରୀ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ବିଦ୍ରୋହର ପ୍ରଭାବ କେବଳ ଇତିହାସରେ ସୀମିତ ନୁହେଁ, ବରଂ ସାହିତ୍ୟରେ ମଧ୍ୟ ରହିଛି। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କର ପ୍ରସିଦ୍ଧ ଉପନ୍ୟାସ ଆନନ୍ଦ ମଠ ଏହି ସନ୍ନ୍ୟାସୀ ବିଦ୍ରୋହର ପୃଷ୍ଠଭୂମି ଉପରେ ହିଁ ଆଧାରିତ। ସବୁଠାରୁ ଗର୍ବର କଥା ହେଉଛି ଆମର ଜାତୀୟ ଗୀତ ବନ୍ଦେ ମାତରମ୍ ଏହି ଉପନ୍ୟାସରୁ ହିଁ ଗୃହୀତ, ଯାହା ପରବର୍ତ୍ତୀ ସମୟରେ ସମଗ୍ର ଦେଶରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରମୁଖ ଧ୍ୱନି ପାଲଟିଥିଲା। ନିଜର ଅଧିକାର ଓ ମାତୃଭୂମିର ସୁରକ୍ଷା ପାଇଁ ଏହି ସଂଗ୍ରାମୀମାନଙ୍କର ଅବଦାନ ସର୍ବଦା ଅତୁଳନୀୟ।

ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କ୍ରମରେ ସାହିତ୍ୟାନ ପ୍ରଚାର କରିବ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ୟୁବା ଶକ୍ତି ଏବଂ କାର୍ଯ୍ୟକ୍ରମ ଦ୍ୱୟ ରାତି 7:25 କନ୍ଧମାଳ ଜିଲ୍ଲାର ହାଲଚାଲ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେକରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 7:30। ରାତି 8:00 ରିଲେକରି ପ୍ରଚାର କରିବୁ ସଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀରୁ। ସମ୍ବଲପୁରୀ ଗୀତ ପ୍ରଚାର କରିବ ରାତି 8:15। ଶିଳ୍ପୀମାନେ ହେଲେ ବିଭୂତିଭୂଷଣ ପଟ୍ଟନାୟକ ଓ ତପସ୍ୱିନୀ ପଟେଲ। ଆସନ୍ତାକାଲି ରାତି 8:30 ସ୍ପୋର୍ଟସ୍ କେନ୍ ସ୍ପଟ୍ଲାଇଟ୍। ରାତି 9:15 ରାତି 9:30 ପବ୍ଲିକ୍ ସ୍ପିକ୍ ଓ ରାତି 10:00 ସଂସଦର ପ୍ରଶ୍ନକାଳୀନ ଅଧିବେଶନର ବେତାର ବିବରଣୀ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲି ରାତି 10:30 ଶୁଣିବେ ଧନ୍ତୋଇ କୁଲକର୍ଣ୍ଣୀଙ୍କ ଶାସ୍ତ୍ରୀୟ ଗାନ। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ଭୁଞ୍ଜିଆ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଫୁଲବାଇ ମାଝି ଓ ସାଥୀ ଆକାଶବାଣୀ ଭରିପାଟଣା ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଉତ୍ତରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।

0: ସଂକଳ୍ପ ଅଭିଯାନ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବବର୍ଗ ଓ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଶୁଣିଥିଲେ। ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରିବା ଓ ବିକଶିତ ଭାରତ 2047ର ସ୍ୱପ୍ନକୁ ସାକାର କରିବାରେ ଛାତ୍ରଛାତ୍ରୀଙ୍କର ସକ୍ରିୟ ଭାଗିଦାରୀକୁ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ କରାଯାଇଛି। ବରଗଡ଼ଠାରେ ନିଶାମୁକ୍ତ ଯୁବ ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ବକ୍ତାମାନେ ସଚେତନ କରିବା ସହ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦିଆଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। କଟକସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ଆସନ୍ତାକାଲି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମଙ୍ଗଳବାର ରାଷ୍ଟ୍ରପତି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ ଏବଂ ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଟକ ଏବଂ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏବଂ ବିହାର ମିଳିମିଶି କାର୍ଯ୍ୟ କରିବେ ବୋଲି ବିହାର କ୍ରୀଡ଼ାମନ୍ତ୍ରୀ ସୁଶ୍ରୀ ଶ୍ରେୟସୀ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶଙ୍କ ସହ 4 ଦିନିଆ ଓଡ଼ିଶା ଗସ୍ତରେ ଆସି ସୁଶ୍ରୀ ସିଂହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ, ଖେଳାଳିଙ୍କ ଆଦାନ ପ୍ରଦାନ, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ନୂତନ ପ୍ରତିଭା ଚୟନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ସମଗ୍ର ଦେଶ ପାଇଁ ଏକ ପ୍ରେରଣା ବୋଲି ସୁଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଧୀରେ ଧୀରେ ବନ୍ୟା ସ୍ଥିତି ସୁଧୁରିବାରେ ଲାଗିଛି। ମହାନଦୀର ଜଳସ୍ତର ହ୍ରାସ ପାଉଥିବା ବେଳେ ତଳିଆ ଅଞ୍ଚଳରେ ଜଳପ୍ରବାହ କମିଛି। ବନ୍ୟା ଯୋଗୁଁ 22ରୁ ଉର୍ଦ୍ଧ୍ୱ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବନ୍ୟା ସମୟରେ ବହୁ ଘର ଏବଂ ଫସଲ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ସାମ୍ନାକୁ ଆସୁଛି। ଏହାର ଆକଳନ ପାଇଁ ମାନବୀୟ ଦୃଷ୍ଟିକୋଣରୁ ତଥା ସମ୍ବେଦନଶୀଳ ହୋଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକରେ ବିଦ୍ୟୁତ୍ ସରବରାହ, ସଡ଼କ ମରାମତି, ଘାଇ ମରାମତି ଆଦି ପାଇଁ ବିଭିନ୍ନ ବିଭାଗ ସମନ୍ୱୟ ରକ୍ଷା କରି ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ମହାନଦୀ କିମ୍ବା ଅନ୍ୟ ନଦୀରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ, ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ବୋଲି ଶ୍ରୀ ରାଉତ କହିଛନ୍ତି।
1: ରେଙ୍ଗାଲି ରିଜର୍ଭରେ ଆମେ ତ ତାକୁ କଣ୍ଟ୍ରୋଲ କରିକି ମାତ୍ର ଗୋଟିଏ ଗେଟ୍ ଖୋଲିଛୁ, ଯାହାଦ୍ୱାରା ପାଖାପାଖି 2000 କ୍ୟୁବିକ୍ ଜଳ ତଳକୁ ପ୍ରବାହିତ ହେଉଛି। ତାଦ୍ୱାରା କୌଣସି ବନ୍ୟା ହେବାର ଆଶଙ୍କା ହିଁ ନାହିଁ, କାରଣ ଆମେ ଯେଉଁ ବନ୍ୟା ବେସ୍ କରିଥିଲେ ସେଥିରେ ଆମେ ଗୋଟେ ବଡ଼ ଫ୍ଲଡ୍ ପାଇଥିଲେ ପାଖାପାଖି 8000 କ୍ୟୁସେକ୍ସର, ତେଣୁ ସେ ଅସୁବିଧା ହୋଇଥିଲା। ଏବେ ସେଠି କୌଣସି ବନ୍ୟା ପରିସ୍ଥିତି ନାହିଁ।
0: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଉ 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ ଜିଲ୍ଲା ଶାଳନ୍ଦୀ ଓ ବୈତରଣୀ ନଦୀ ବନ୍ୟାରେ 6ଟି ବ୍ଲକରେ ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି। ପ୍ରଶାସନ ପକ୍ଷରୁ ରିଲିଫ୍ କାର୍ଯ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସହିତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲାର 9ଟି ବ୍ଲକରେ 85ଟି ଗ୍ରାମପଞ୍ଚାୟତର ବିଭିନ୍ନ ସ୍ଥାନ ବନ୍ୟା ପ୍ରଭାବରେ ରହିଛି। ଗ୍ରାମାଞ୍ଚଳରେ ପଶୁ ସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେଇ ଗରଦପୁର ବ୍ଲକର ସାନ ନୟନପୁର ଗ୍ରାମରେ ସବୁଜ ପଶୁ ଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ 3ଟି SRC ପାୱାର ବୋଟ୍, 81ଟି ଦେଶୀ ଡଙ୍ଗା ଓ 15ଟି ଯାନ୍ତ୍ରିକ ଡଙ୍ଗା ନିୟୋଜିତ ହୋଇଛି। ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ରାଜ୍ୟର ଶୈବପୀଠଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକ ଗଡ଼ଗଡ଼ିଆ ଘାଟରେ ଜଳ ଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱର ବାବା ପଞ୍ଚ ମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ କୋଟେଞ୍ଚୁଆ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ, ଅନୁସୂଚିତ ଜାତି ଓ ଜନଜାତି ଆଇନ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନର

0: ଭାରତ ସମ୍ପର୍କରେ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାରେ ମିଳିତ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ସମାଧାନ କରିଥିଲେ। ଶିବିରରେ 196 ଅଭିଯୋଗର ଶୁଣାଣି ହୋଇଥିଲା। ଗଞ୍ଜାମ ଜିଲ୍ଲା ଆସିକା ମହାବିଦ୍ୟାଳୟ ପରିସରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତାର ନମୁନା ପରୀକ୍ଷଣ ଓ ପ୍ରସାରଣ ଉପରେ ଅବଗତ କରାଯାଇଥିଲା। ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିଙ୍ଗଲ ବାଗଚିଲି ଜୟପୁର ରେଳ ସେକ୍ସନ ବୁଲି ଦେଖିଛନ୍ତି। ଏହାସହ ବଦେୟାରପୁର, ଜଗଦଲପୁର, ଜୟପୁରଠାରେ ନିର୍ମାଣାଧୀନ ମାଲଗୋଦାମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ସିଙ୍ଗଲ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ପହଞ୍ଚିଛି। ଏଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଓ 9 କାଂସ୍ୟ ପଦକ ରହିଛି। ଭାରତର ମୁଷ୍ଟିଯୋଦ୍ଧାମାନେ 7 ସ୍ୱର୍ଣ୍ଣ ଓ 3 ରୌପ୍ୟ ପଦକ ଜିତିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ି ଶାରୀରିକ ଭାବେ ସୁସ୍ଥ ଏବଂ ମାନସିକ ଭାବେ ସୁଦୃଢ଼ ଥିବା ଆବଶ୍ୟକ କହିଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର କଲେ ଶୁଭାରମ୍ଭ। ଆସନ୍ତାକାଲିଠାରୁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର। 23 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଏବଂ ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଟିକେ ଶେଷ ହେଲା।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି। ମୁଁ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିତ ନମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କ'ଣ?
3: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନରେ ମୁଁ ଲହରିକା ପଟ୍ଟନାୟକ। ବନ୍ଧୁତା ଜୀବନର ସବୁଠାରୁ ଅମୂଲ୍ୟ ସମ୍ପର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଏହି ଅନନ୍ୟ ସମ୍ପର୍କ ପାଇଁ ସ୍ୱତନ୍ତ୍ର ଦିନଟିଏ। ଭାରତୀୟ ଇତିହାସ, ସାହିତ୍ୟ ଏବଂ ପୁରାଣ ମାନବିକ ମୂଲ୍ୟବୋଧ, ବିଶ୍ୱାସ ଏବଂ ନିରୋଳ ବନ୍ଧୁତାର ଅନେକ ମହାନ ଉଦାହରଣରେ ପରିପୂର୍ଣ୍ଣ। ଭାରତୀୟ ସଂସ୍କୃତିରେ ବନ୍ଧୁତାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇ ଘୋଷଣା କରାଯାଇଛି, ବସୁଧୈବ କୁଟୁମ୍ବକମ୍। ଇତିହାସ ଏବଂ ପୁରାଣରେ ଏପରି କେତେକ ପ୍ରସିଦ୍ଧ ବନ୍ଧୁତାର ବର୍ଣ୍ଣନା ରହିଛି ଯାହା ଆଜି ମଧ୍ୟ ମାନବୀୟ ସମ୍ପର୍କ ଏବଂ ନିଃସ୍ୱାର୍ଥପର ପ୍ରେମର ପ୍ରକୃଷ୍ଟ ଉଦାହରଣ ଭାବେ ଗ୍ରହଣ କରାଯାଏ। ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଅବସରରେ ଏପରି କେତେକ ବନ୍ଧୁତ୍ୱ ସମ୍ପର୍କରେ ଆସନ୍ତୁ ଜାଣିବା। ବନ୍ଧୁତ୍ୱ ପ୍ରସଙ୍ଗ ଆସିବା ମାତ୍ରେ ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ବନ୍ଧୁ ସୁଦାମାଙ୍କ ପ୍ରସଙ୍ଗ ପ୍ରଥମେ ଆସିଥାଏ। ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାର ରାଜା ହୋଇଥିବା ସତ୍ତ୍ୱେ ତାଙ୍କ ପିଲାଦିନର ଗରିବ ବନ୍ଧୁ ସୁଦାମାଙ୍କୁ ଯେପରି ଭାବେ ଆଦର ଏବଂ ସମ୍ମାନ ଜଣାଇଥିଲେ ତାହା ନିଃସ୍ୱାର୍ଥପରତା, ପବିତ୍ରତା ଏବଂ ଅମର ବନ୍ଧୁତାର ସବୁଠାରୁ ଶ୍ରେଷ୍ଠ ଉଦାହରଣ। ସାନ୍ଦିପନି ମୁନିଙ୍କ ଆଶ୍ରମରେ ସାଙ୍ଗ ହୋଇ ଶିକ୍ଷା ଗ୍ରହଣ କରୁଥିଲେ ଶ୍ରୀକୃଷ୍ଣ ଏବଂ ସୁଦାମା। ଆଶ୍ରମ ଜୀବନ ପରେ ସୁଦାମାଙ୍କ ସଂସାର ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ ଗତି କରୁଥିଲା। ପତ୍ନୀଙ୍କ ବାରମ୍ବାର ଅନୁରୋଧ କ୍ରମେ ସୁଦାମା ନିଜ ବନ୍ଧୁ କୃଷ୍ଣଙ୍କୁ ସାକ୍ଷାତ କରିବାକୁ ଦ୍ୱାରକା ନଗରୀ ବାହାରିଥିବା ବେଳେ ସାଙ୍ଗରେ ନେଇଯାଇଥିଲେ କିଛି ଖୁଦ ଭଜା। ସେଠାରେ ଶ୍ରୀକୃଷ୍ଣ ତାଙ୍କୁ ଯେପରି ଆତିଥ୍ୟ ପ୍ରଦାନ କଲେ ଏବଂ ଖୁଦ ଭଜାକୁ ଅତି ଆନନ୍ଦର ସହିତ ଖାଇଲେ ତାହା ଅବର୍ଣ୍ଣନୀୟ। ସୁଦାମା କିଛି ମାଗିନଥିଲେ ମଧ୍ୟ ଖୁଦ ଭଜା ପ୍ରତିବଦଳରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଅକଳ୍ପନୀୟ ସମ୍ପତ୍ତି ପ୍ରଦାନ କରିଥିଲେ। ଏହି ସମ୍ପର୍କ ଶିକ୍ଷା ଦେଇଥାଏ ଯେ ବନ୍ଧୁତା କେବେ ଧନ, ମାନ କିମ୍ବା ପଦବୀ ଦେଖି ହୁଏ ନାହିଁ, ଏହା କେବଳ ହୃଦୟରୁ ଯୋଡ଼ି ହୋଇଥାଏ ଏବଂ ବନ୍ଧୁତାରେ ଛଳନା ନଥାଏ। ମହାଭାରତରେ କର୍ଣ୍ଣ ଏବଂ ଦୁର୍ଯ୍ୟୋଧନଙ୍କ ବନ୍ଧୁତା ଅଟଳ ବିଶ୍ୱାସ ଏବଂ ତ୍ୟାଗର ପ୍ରତୀକ। ଯେତେବେଳେ ସମସ୍ତେ କର୍ଣ୍ଣଙ୍କୁ ସୁତପୁତ୍ର କହି ତାଙ୍କ ଜାତି ଓ ପରିଚୟକୁ ନେଇ ପ୍ରଶ୍ନ ଉଠାଇବା ସହ ପରିହାସ କରିଥିଲେ, ସେତେବେଳେ ଦୁର୍ଯ୍ୟୋଧନ ତାଙ୍କୁ ଅଙ୍ଗରାଜ୍ୟର ରାଜପଦ ଦେଇଥିଲେ। କର୍ଣ୍ଣ ମଧ୍ୟ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନଙ୍କ ପ୍ରତି ତାଙ୍କର ବନ୍ଧୁତା ଓ ଋଣ ପରିଶୋଧର ପ୍ରତିଜ୍ଞା ରକ୍ଷା କରିଥିଲେ। ଏହି ବନ୍ଧୁତା ମହାଭାରତର ସବୁଠାରୁ ଆବେଗପୂର୍ଣ୍ଣ ଅଧ୍ୟାୟ। ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ଦେବା ସହ ତାଙ୍କର ଆତ୍ମବିଶ୍ୱାସ ଫେରାଇଥିଲେ। ତାଙ୍କର ଏହି ଉଦାରତା ପାଇଁ କର୍ଣ୍ଣ ଆଜୀବନ ତାଙ୍କ ପ୍ରତି ବିଶ୍ୱାସୀ ରହିଥିଲେ।

0: ଦୁର୍ଯ୍ୟୋଧନଙ୍କ ନୀତିରେ ଅନେକ ଭୁଲ ଥିବା ଏବଂ କୌରବମାନେ ଅଧର୍ମ ମାର୍ଗରେ ରହିଥିବା ଜାଣି ମଧ୍ୟ ବନ୍ଧୁତ୍ୱର ଧର୍ମ ନିର୍ବାହ କରିବା ପାଇଁ ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରିବାକୁ ସ୍ଥିର କରିଥିଲେ। ଦିଲ୍ଲୀର ଶେଷ ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ଚୌହାନ ଏବଂ ତାଙ୍କ ମହାକାବ୍ୟକାର ସଖା ଚମ୍ବରଦାଇଙ୍କ ସମ୍ପର୍କ ବୀରତ୍ୱ ସାହିତ୍ୟ ଏବଂ ଅତୁଟ ବନ୍ଧୁତାର ପ୍ରତୀକ ଭାବେ ପରିଚିତ। ଚମ୍ବରଦାଇ ଥିଲେ ପୃଥ୍ୱୀରାଜଙ୍କ ପରମ ମିତ୍ର, ବିଶ୍ୱସ୍ତ ପରାମର୍ଶଦାତା ଏବଂ ଯୁଦ୍ଧ କ୍ଷେତ୍ରର ସହଯୋଗୀ। ଏପରିକି ମହମ୍ମଦ ଘୋରୀଙ୍କଠାରୁ ପରାସ୍ତ ହେବା ପରେ ପୃଥ୍ୱୀରାଜ ଚୌହାନ ବନ୍ଦୀ ହୋଇଥିଲେ ଏବଂ ତାଙ୍କୁ ଆଫଗାନିସ୍ତାନର ଗଜନୀ ନିଆଯାଇ ଅନେକ ଅତ୍ୟାଚାର କରାଯିବା ସହ ତାଙ୍କ ଆଖି ଫୁଟାଇ ଦିଆଯାଇଥିଲା। ଚନ୍ଦରଦାଇ ନିଜ ଜୀବନକୁ ବାଜି ଲଗାଇ ଏକାକୀ ଗଜନୀ ଯାତ୍ରା କରି ପୃଥ୍ୱୀରାଜଙ୍କ ସହିତ ସାକ୍ଷାତ କରିବାରେ ସଫଳ ହୋଇଥିଲେ। ଗଜନୀରେ ଏକ ଧନୁବିଦ୍ୟା ପ୍ରତିଯୋଗିତା ସମୟରେ ଚନ୍ଦରଦାଇ ମହମ୍ମଦ ଘୋରୀକୁ ପ୍ରବର୍ତ୍ତାଇଥିଲେ ଯେ ପୃଥ୍ୱୀରାଜ ନ ଦେଖି ମଧ୍ୟ ଶବ୍ଦଭେଦୀ ବାଣ ମାରିପାରିବେ। ଘୋରୀ ପୃଥ୍ୱୀରାଜଙ୍କୁ ଶବ୍ଦଭେଦୀ ବାଣ ମାରିବାକୁ ଆଦେଶ ଦେବାରୁ ଚନ୍ଦରଦାଇ ଏକ ଦୋହା ମାଧ୍ୟମରେ ଘୋରୀର ଅବସ୍ଥାନ ସମ୍ପର୍କରେ ପୃଥ୍ୱୀରାଜଙ୍କୁ ଗୁପ୍ତରେ ସୂଚନା ଦେଇଥିଲେ। ଚାର ବାଂଶ ଚବିଶ ଗଜ ଅଙ୍ଗୁଲ ଅଷ୍ଟ ପ୍ରମାଣ ତା ଉପର ସୁଲତାନ ହେ ମଚୁ କୋ ଚୌହାନ। ଏହି ସଂକେତ ପାଇବା ମାତ୍ରେ ପୃଥ୍ୱୀରାଜ ସ୍ଥିର ନିକ୍ଷେପ କରି ମହମ୍ମଦ ଘୋରୀକୁ ହତ୍ୟା କରିଥିଲେ। ତେବେ ଶତ୍ରୁ ହାତରେ ମରିବା ଅପେକ୍ଷା ବନ୍ଧୁମାନେ ପରସ୍ପରକୁ ଖଡ଼ଗରେ ଆଘାତ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଇତିହାସ ଓ ଲୋକକଥାରେ ବର୍ଣ୍ଣନା କରାଯାଇଛି। ମେୱାଡ଼ର ମହାରାଜା ମହାରାଣା ପ୍ରତାପ ଏବଂ ତାଙ୍କ ପ୍ରିୟ ଅଶ୍ୱ ଚେତକର ସମ୍ପର୍କ ମଣିଷ ଓ ପଶୁ ବନ୍ଧୁତାର ଚରମ ଉଦାହରଣ। ଏହା ଭାରତୀୟ ଇତିହାସର ଏକ ଗୌରବମୟ ଏବଂ ମର୍ମସ୍ପର୍ଶୀ ଅଧ୍ୟାୟ। ପ୍ରତାପଙ୍କ ପ୍ରତ୍ୟେକ ସଂଘର୍ଷପୂର୍ଣ୍ଣ ଦିନରେ ଚେତକ ତାଙ୍କର ଛାୟା ପରି ସାଥୀ ହୋଇ ରହିଥିଲା। ଯୁଦ୍ଧ କ୍ଷେତ୍ରରେ ତାଙ୍କର ସଂକେତକୁ ବିନା ଦ୍ୱିଧାରେ ବୁଝିପାରୁଥିଲା ଚେତକ। ମୋଗଲ ସମ୍ରାଟ ଆକବରଙ୍କ ବିଶାଳ ସେନା ବିରୁଦ୍ଧରେ ମହାରାଣା ପ୍ରତାପ ହଳଦୀଘାଟ ଯୁଦ୍ଧ ଲଢୁଥିବା ବେଳେ ଗୁରୁତର ଆହତ ହେବା ସତ୍ତ୍ୱେ ମଧ୍ୟ ଚେତକ ନିଜ ପ୍ରାଣକୁ ବାଜି ଲଗାଇ ଏକ ବିଶାଳ 25 ଫୁଟ ଚଉଡ଼ା ନାଳକୁ ଏକକାଳୀନ ଡେଇଁ ପାର ହୋଇ ପ୍ରତାପଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲା ଏବଂ ଶେଷ ନିଶ୍ୱାସ ତ୍ୟାଗ କରିଥିଲା। ଆଜି ମଧ୍ୟ ରାଜସ୍ଥାନର ହଳଦୀଘାଟ ନିକଟସ୍ଥ ଚେତକ ସମାଧିସ୍ଥଳରେ ଏହି ମହାନ ଅଶ୍ୱର ବୀରତ୍ୱ ଏବଂ ମଣିଷ ପଶୁ ବନ୍ଧୁତାର ଗାଥା ଜୀବିତ ରହିଛି।
1: ଶୁଣିଲେ ଜନଜୀବନ ସଂବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ।

0: ମନ୍ତ୍ରୀମାନେ ପ୍ରଭାରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରିକରି ରିଲିଫ୍ ଆଉ ପୁନରୁଦ୍ଧାର କାମ ତଦାରଖ କରିବେ ବୋଲି ଜଣାପଡ଼ିଛି। ଇଥର ବନ୍ୟାଥି ରାଜ୍ୟର 22 ନୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବନ୍ୟାଥି ବାଲେଶ୍ୱର, ଭଦ୍ରକ ଆଉ ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଶ୍ରୀ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଆଉ କଟକର କେତେ ଇଲାକା ବନ୍ୟା ଲାଗି ପ୍ରଭାବିତ ହୋଇଛି। ନୁକସାନର ଆକଳନ ଲାଗି କୃଷି ଆଉ ରାଜସ୍ୱ ବିଭାଗ ଅଧିକାରୀମାନେ କାମ ମୁଲି କରିଛନ୍। ଘର ଭାଙ୍ଗବା ରିପୋର୍ଟ ମିଳିଥିବାର ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ବନ୍ୟାଥି ପନିପରିବା ନୁକସାନ, ଅଙ୍ଗନବାଡ଼ି ଆଉ ବିଦ୍ୟାଳୟ ଗୃହ କ୍ଷତି ଆକଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜଳସମ୍ପଦ ବିଭାଗକେ ବନ୍ୟାଥି ଭିନ୍ ଭିନ୍ ନଦୀନ ସୃଷ୍ଟି ହୋଇଥିବାର ଘାଇମାନଙ୍କର ଯୁଦ୍ଧକାଳୀନ ଭିତ୍ତିତି ତିଆରି ଲାଗି ନିର୍ଦ୍ଦେଶ ଦିଆଯାଇଥିବାର ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ବନ୍ୟା ପ୍ରଭାବିତ ଇଲାକାମାନଙ୍କେ ବିଶୋଧନ କାମକେ ଗୁରୁତ୍ୱ ଦିଆଯାଇକରି ଭିନ୍ ଭିନ୍ ବିଭାଗକେ ଜଲ୍ଦି କାମ ମୁଲ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ସେ ଇଲାକାମାନଙ୍କେ ଥିବା ଜଳ ଉତ୍ସମାନଙ୍କେ ବିଶୋଧନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛେ। ପ୍ରଭାବିତ ଇଲାକାନ ରାସ୍ତା ମରାମତି ଆଉ ବିଜୁଳି ଯୋଗାଣ ସ୍ୱାଭାବିକ କରିବାର ଲାଗି ପଦକ୍ଷେପ ନିଆଯାଉଛେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
1: ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହେଇଯାଉଥିବ, ଆମର ଆସେସମେଣ୍ଟ ମଧ୍ୟ ସେହି ହିସାବରେ ହେଇଯାଉଥିବ। ଯେ ଗୁଡ଼ିଏ ଜାଗାରେ ଘର ଭାଙ୍ଗିବାର ରିପୋର୍ଟ ମଧ୍ୟ ଆମ ପାଖରେ ହସ୍ତଗତ ହୋଇଛି। ଏବେ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଗାଁ ଯିବେ ପ୍ରଭାବିତ ଅଞ୍ଚଳ, ଏବଂ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ତାର ମଧ୍ୟ ସେମାନେ ଆକଳନ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ଫସଲ ହାନିରେ ବ୍ୟାପକ ଭାବରେ ଏଥର ପନିପରିବାର ମଧ୍ୟ ଫସଲ ହାନି ହୋଇଛି।
0: ମହାନଦୀ କି ଅଲଗା ନଦୀମାନଙ୍କେ ବନ୍ୟା ଆଶଙ୍କା ନାଇଁନ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍। ରାଜ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିକରି ଶ୍ରୀ ରାଉତ କହିଛନ୍, ଗଲା ଜୁନ୍ ମାସେ ରାଜ୍ୟ ସ୍ୱାଭାବିକଠାନୁ 47% କମ୍ ବର୍ଷା ହୋଇଥିଲା। ସିଆଡ଼େ ଜୁଲାଇ ମାସେ ସ୍ୱାଭାବିକନୁ 38% ଅଧିକ ବର୍ଷା ହୋଇଛେ। କେତେ ଜାଗାନ ଲଗାୟତ ବର୍ଷା ଥି 200 mm ଅଧିକ ବର୍ଷା ହେବାର ଲାଗି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛେ ବୋଲି ଶ୍ରୀ ରାଉତ କହିଛନ୍। କେନ୍ଦ୍ରାପଡ଼ା ଜିଲ୍ଲା 9 ବ୍ଲକର 85 ଗ୍ରାମ ପଞ୍ଚାୟତର 170 ଗାଁ ଆଉ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର 11 ୱାର୍ଡ ବୟଡ ପ୍ରଭାବିତ ହୋଇଛି। ମୋଟ 88,793 ଜଣ ପ୍ରଭାବିତ ହୋଇଥିବାର ସମୀକ୍ଷା ବୈଠକରୁ ଜଣାପଡ଼ିଛି। 6 ରିଲିଫ କେନ୍ଦ୍ରର ଲୋକମାନଙ୍କୁ ମାହାଲିଆ ରନ୍ଧା ଖାଇବାର ଦରବ ଯୋଗାଇ ଦିଆଯାଉଥିବାର ଜଣାପଡ଼ିଛି। ବନ୍ୟା ପ୍ରଭାବିତ ଇଲାକାର ଲୋକର ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସ୍ୱାସ୍ଥ୍ୟକର୍ମୀମାନଙ୍କର ନିଷ୍ଠାପର କାମକେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଶଂସା କରିଛନ୍। ବନ୍ୟା ସମ୍ୟାଥି ଗର୍ଭବତୀ ମହିଳା, ଶିଶୁ ଆଉ ଅସହାୟମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର କ୍ଷେତ୍ରଟି ସ୍ୱାସ୍ଥ୍ୟକର୍ମୀମାନଙ୍କର କାମ ଗୁରୁତ୍ୱପୂର୍ଣ୍ଣ ଆୟ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍। ରାଜା ଏବେ 24 ଘଣ୍ଟା ଭିତରେ ଧୂକାଗଡ୍ଡି ଚଡ଼କ ମାରିପାରେ ବୋଲି 23 ଜିଲ୍ଲାନ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଇବାକାଲି ଶ୍ରାବଣ ମାସର ପହିଲା ସୋମବାର, ଏ ଅବସରରେ ରାଜ୍ୟର ଶିବ ମନ୍ଦିରମାନଙ୍କେ ଖାସ୍ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ହୁମା, ମାନେଶ୍ୱରର ମାନଧାତା ବାବା ମନ୍ଦିର ସହିତ ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠମାନଙ୍କେ ଭିଡ଼କେ ନଜରଥି ରଖିକରି ପ୍ରଶାସନ ତରଫ ବ୍ୟବସ୍ଥା କରାଯାଇଛି। କଟକ ଗଡ଼ଗଡ଼ିଆ ଘାଟେ ପାଇନ୍ ଢାଲବାର ଲାଗି କାଉଡ଼ିଆମାନଙ୍କର ଭିଡ଼ ଦେଖବାରକେ ମିଳିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକ ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା, ଢେଙ୍କାନାଳର କପିଳାସ, କଟକର ବାବା ଧବଳେଶ୍ୱର, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚ ମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ମନ୍ଦିର ସହିତ ରାଜ୍ୟର ସବୁ ମହାଦେବ ଗୁଡ଼ିମାନଙ୍କେ ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ବିକଶିତ ଭାରତ ଗଠନ ଲାଗି ଯୁବପିଢ଼ି ଶାରୀରିକ ଭାବେ ସୁସ୍ଥ ଆଉ ମାନସିକ ଭାବେ ବରକସ ଥିବାର ଆବଶ୍ୟକ କହିଲେ ପ୍ରଧାନମନ୍ତ୍ରୀ। ଆଇବାକାଲି ଓଡ଼ିଶା ଗସ୍ତଥି ଆସୁଛନ୍ ରାଷ୍ଟ୍ରପତି। ରାଜ୍ୟ ବନ୍ୟା ପରିସ୍ଥିତି ଥି ସୁଧାର, 23 ଜିଲ୍ଲାନ ବର୍ଷା ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ସତର୍କ ସୂଚନା। ଆଉ ଆଇବାକାଲି ଶ୍ରାବଣ ମାସର ପହିଲା ସୋମବାର, ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ପ୍ରଶାସନ ତରଫ କରାଯାଇଛି ଖାସ୍ ବ୍ୟବସ୍ଥା। ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆକାଶବାଣୀ ସମ୍ବଲପୁର, ଏବେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ।

0: ସମ୍ବାଦ ପଢୁଛନ୍ତି ସରିତା ସାହୁ। ସୁସ୍ଥ ସମାଜ ଗଠନ ନିମନ୍ତେ ନିଶାଠାରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ସମାଜ ଗଠନ ଦିଗରେ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲିଠାରୁ ଆସିବେ ରାଷ୍ଟ୍ରପତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଅଭିବୃଦ୍ଧି ହାର 7% ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ। କଙ୍ଗୋରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କ ସୂଚନା ଏବଂ ଟାଇପେଇ ଓପନ୍ ବ୍ୟାଡମିଣ୍ଟନରେ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କରି ଭାରତର ତନ୍ଭି ଶର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରି ସେ ଏହା କହିଛନ୍ତି। ନିଶାମୁକ୍ତ ଅଭିଯାନ ଅଧୀନରେ ଏହାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିନିମନ୍ତେ ପ୍ରତି ରବିବାର ଦିନ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଜନସଚେତନତା ବୃଦ୍ଧି କରାଯାଉଛି। ନିଶା ସେବନ ଯୋଗୁଁ ବ୍ୟକ୍ତିବିଶେଷ ଜୀବନର ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱପ୍ନରୁ ଦୂରେଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶା କେବଳ ପରିବାରକୁ କ୍ଷତିଗ୍ରସ୍ତ କରୁଛି ତାହା ନୁହେଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ଯୁବ ସମାଜକୁ ନିଶାର ଭୟାବହ ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ମଣିଷର ବ୍ୟକ୍ତିତ୍ୱକୁ ନଷ୍ଟ କରିବା ସହ ପରିବାରବର୍ଗ, ସମ୍ପର୍କୀୟ ଏବଂ ଭବିଷ୍ୟତକୁ ଅନ୍ଧକାରଚ୍ଛନ୍ନ କରିଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: केवल शरीर को नुकसान नहीं पहुंचाता, नशा एक माँ की मुस्कान छीन लेता है, नशा एक पिता के सपनों को चूर चूर कर देता है। और जब परिवार में, समाज में ऐसा होता है और कहीं ना कहीं राष्ट्र की शक्ति भी कमजोर पड़ जाती है। और इसलिए हमें हर एक युवा को नशे के चुंगल में फंसने से बचाना है।
0: ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିବାକୁ ଏବଂ ଛାତ୍ର ସମାଜକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ଦେଶର 28,000 ସ୍ଥାନରେ ଅଂଶଗ୍ରହଣ କରିଛନ୍ତି।
1: आज हजारों स्कूलों, कॉलेजों और यूनिवर्सिटी के लाखों विद्यार्थी इस कार्यक्रम से ऑनलाइन जुड़े हैं। देश के अलग अलग क्षेत्रों से 1 करोड़ से अधिक युवा आज एक साथ है। मेरा आप सभी से आग्रह है कि भारत का युवा कितना जागरूक है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक अनेक

କାର୍ଯ୍ୟକାରୀ କରିବା ଦିଗରେ ଏନ୍ସିସିର ପ୍ରତିବଦ୍ଧତା ଦର୍ଶାଇ ଏହି ସାଇକ୍ଲୋଥନ୍ କାର୍ଯ୍ୟକ୍ରମ କରାଯାଇଛି। ବୟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆସନ୍ତା 5 ତାରିଖରେ ୱାର୍ଲ୍ଡ ୱିଦିନ୍ କ୍ଲଥ୍ ନ୍ୟୁ ଅର୍ଡର ଅଫ୍ ୱିମେନ୍ ମେକିଂ ଶୀର୍ଷକ ପ୍ରଦର୍ଶନୀ ଉଦ୍ଘାଟନ କରାଯିବ। ଜନସାଧାରଣଙ୍କ ପାଇଁ ଏହି ପ୍ରଦର୍ଶନୀ ପୂର୍ବାହ୍ନ 11:00 ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଆସନ୍ତା 6 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଆସନ୍ତା 7 ତାରିଖରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗଣତାନ୍ତ୍ରିକ ରାଷ୍ଟ୍ର କଙ୍ଗୋରେ ଇବୋଲା ସଂକ୍ରମଣର ବୃଦ୍ଧି ପାଇଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଇବୋଲା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି। ସେହିପରି ବିଦେଶୀ ରାଷ୍ଟ୍ରଗୁଡ଼ିକରୁ ଲୋକଙ୍କ ଯାତାୟତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଇବୋଲା ସଂକ୍ରମଣ ଆତଙ୍କ ବଢ଼ିଯାଇଛି। ଡବ୍ଲ୍ୟଏଚ୍ଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇବୋଲାରେ ସମ୍ପ୍ରତି କଙ୍ଗୋରେ 3605 ଜଣ ଆକ୍ରାନ୍ତ ସୁନିଶ୍ଚିତ ଚିହ୍ନଟ କରାଯାଇଥିବାବେଳେ 1587 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା ବିଡବ୍ଲ୍ୟଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ

0: ସ୍ୱଚ୍ଛ ଜାତୀୟ ହସ୍ତତନ୍ତ ଦିବସ ପାଳନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗଣତାନ୍ତ୍ରିକ ରାଷ୍ଟ୍ର କଙ୍ଗୋରେ ଇବୋଲା ସଂକ୍ରମଣର ବୃଦ୍ଧି ପାଇଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଇବୋଲା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି। ସେହିପରି ବିଦେଶୀ ରାଷ୍ଟ୍ରଗୁଡ଼ିକରୁ ଲୋକଙ୍କ ଯାତାୟତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଇବୋଲା ସଂକ୍ରମଣ ଆତଙ୍କ ବଢ଼ିଯାଇଛି। ଡବ୍ଲ୍ୟଏଚ୍ଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇବୋଲାରେ ସମ୍ପ୍ରତି କଙ୍ଗୋରେ 3605 ଜଣ ଆକ୍ରାନ୍ତ ସୁନିଶ୍ଚିତ ଚିହ୍ନଟ କରାଯାଇଥିବାବେଳେ 1587 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା ବିଡବ୍ଲ୍ୟଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଭିଏତନାମର ଖେଳାଳି ଥୁଇ ଲିନ୍ ଏନ୍ଗୁଏନ୍ଙ୍କୁ 21-16 ଓ 21-16 ସେଟ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ସୁସ୍ଥ ସମାଜ ଗଠନ ନିମନ୍ତେ ନିଶାଠାରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ସମାଜ ଗଠନ ଦିଗରେ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲିଠାରୁ ଆସିବେ ରାଷ୍ଟ୍ରପତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଅଭିବୃଦ୍ଧି ହାର 7% ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ ଏବଂ ତାଇପେଇ ଓପନ୍ ବ୍ୟାଡମିଣ୍ଟନରେ ବିଡବ୍ଲ୍ୟଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କଲେ ଭାରତର ତନ୍ଭି ଶର୍ମା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ। ଉପସ୍ଥାପନରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭବାନୀପାଟଣାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସୁଭଦ୍ରା ଯୋଜନାର ସହାୟତାକୁ ଉପଯୋଗ କରି ମହିଳାମାନେ ସ୍ୱାବଲମ୍ବୀ ଓ ଉଦ୍ୟୋଗୀ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା। ପରେ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଆଲୋଚନା କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ସରକାରୀ ଯୋଜନାର ଶେଷ ପର୍ଯ୍ୟାୟରେ ସେବା ପହଞ୍ଚାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
2: ମିଶନ ଶକ୍ତିରେ କାମ କରୁଥିବା ମହିଳାମାନେ ବା ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ ସେତେବେଳେ ଆମ ଲକ୍ଷ୍ୟ ହିସାବରେ ପ୍ରତି ଘରେ ଘରେ ଲକ୍ଷ୍ୟପତି ହେବା କଥା, ପ୍ରତି ପଞ୍ଚାୟତରେ ୱାନ୍ ପଞ୍ଚାୟତ ୱାନ୍ ପ୍ରଡକ୍ଟ ହେବା କଥା ଏବଂ ପ୍ରତି ପଞ୍ଚାୟତରେ ଜଣେ MSME ବା ଉଦ୍ୟୋଗପତି ବାହାରିବା କଥା। ତା ପାଇଁ କେମିତି BLF ର ଲିଡର ମାନଙ୍କର ପ୍ରସ୍ତୁତି କ'ଣ, ବର୍ଷକର ଭିଜନ କ'ଣ, କ'ଣ କାର୍ଯ୍ୟଖସଡ଼ା ସେମାନେ ପ୍ରସ୍ତୁତ କରିଛନ୍ତି ତାର ଏକ ଆପଣ ଦେଖୁଥିବେ ଇଣ୍ଟରାକ୍ଟିଭ ସେସନ ଆରମ୍ଭ ହୋଇଛି ଏବଂ ଏହାଦ୍ୱାରା ମହିଳାଙ୍କର ଯେଉଁ ବ୍ୟବସ୍ଥା ଉପରେ ଆହୁରି ବିଶ୍ୱାସ ଦୃଢ଼ୀଭୂତ ହେବ ଏବଂ ଯେଉଁ ମିଶନ ନେଇ ଆମେ କାମ କରୁଛେ ସେମାନେ ଶକ୍ତିଶାଳୀ ହେବେ, ଆର୍ଥିକ ପରିଚାଳନା ଶିଖିବେ, ସାଇବର ଫ୍ରଡ୍ ବଞ୍ଚିବେ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଗୋଟେ ବଡ଼ ବଜାର ଏବଂ ତାଙ୍କ ଅସୁବିଧାକୁ କହିପାରିବା ଭଳି ତାକତ ତାଙ୍କ ପାଖେ ଆସିବ। ମୁଁ ଭାବୁଛି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ମହିଳାମାନଙ୍କର ଯେଉଁ ଭିଜନ କି ମୁଁ 2036 ବେଳକୁ କେମିତି ଥିବି, ଇଏ ତାଙ୍କ ପାଇଁ ଗୋଟେ ପ୍ରେରଣା ଯୋଗାଇବ ଏବଂ ମହିଳା ଶକ୍ତିଶାଳୀ ହେବେ। ଓମେନ୍ ଲେଡ୍ ଡେଭଲପମେଣ୍ଟ ଯୋଉ ଆମେ ଆଶା ରଖୁଛୁ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାକୁ କରିବୁ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 75 ଅମୃତ ଭାରତ ରେଳ ଷ୍ଟେସନର ଉଦ୍ଘାଟନ କରିଥିବା ବେଳେ କଳାହାଣ୍ଡିର କେସିଙ୍ଗା ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଲୋକାର୍ପିତ ହୋଇଛି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ଷ୍ଟେସନରେ ଦ୍ୱିତୀୟ ପ୍ରବେଶ ଦ୍ୱାର, ଲିଫ୍ଟ ସହ ଫୁଟ୍ ଓଭର ବ୍ରିଜ୍, ଆଧୁନିକ ପ୍ରତୀକ୍ଷାଳୟ ଓ ଦିବ୍ୟାଙ୍ଗ ଅନୁକୂଳ ସୁବିଧା ସୃଷ୍ଟି କରାଯାଇଛି। ଷ୍ଟେସନର ସୌନ୍ଦର୍ଯ୍ୟକରଣରେ ସ୍ଥାନୀୟ କଳା ଓ ସଂସ୍କୃତିର ଛାପ ମଧ୍ୟ ସ୍ଥାନ ପାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଜୋଶୀ କହିଥିଲେ,
3: କେସିଙ୍ଗା ରେଲୱେ ଷ୍ଟେସନ କଳାହାଣ୍ଡି ସର୍ବପୁରାତନ ରେଲୱେ ଷ୍ଟେସନ, ଲମ୍ବା ସମୟ ଧରିକିରି ଗୋଟେ ଉପେକ୍ଷା ହେଇକିରି ଆସୁଥିଲା, ଆଜି ତାକୁ ସମ୍ପୂର୍ଣ୍ଣ

0: ଭାବରେ ଗୋଟେ ପ୍ରକାର ବିକଶିତ କରାଯାଇଛି। ଇଏ କଳାହାଣ୍ଡିବାସୀ କଳାହାଣ୍ଡି ଅଞ୍ଚଳର ବି ବହୁତ ଦିନର ଲୋକଙ୍କର ଦାବି ଥିଲା ଯେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଲୱେ ଷ୍ଟେସନକୁ କିଭଳି ଭାବରେ ବିକଶିତ କରାଯାଉ, ଆଉ ଅମୃତ ଭାରତ ରେଲୱେ ଷ୍ଟେସନ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିକିରି ସବୁ ପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା କରିବା ସାଙ୍ଗେ ସାଙ୍ଗେ ଯାତ୍ରୀମାନଙ୍କର ମୌଳିକ ସୁବିଧାର ଆବଶ୍ୟକତାକୁ ପୂରଣ କରାଯାଇଛି। ନିଶ୍ଚିତ ଭାବରେ ଏଇଟା କଳାହାଣ୍ଡି ପାଇଁ ଗୋଟେ ଖୁସିର ଖବର, ଗୌରବର ଖବର। କଳାହାଣ୍ଡିର ହଜାର ହଜାର ସଂଖ୍ୟାରେ ଯାତ୍ରୀମାନେ ଯିବା ଆସିବା କରୁଛନ୍ତି, ସେମାନେ ସୁବିଧା ପାଇପାରିବେ।
1: ଏ ସମ୍ପର୍କରେ ଜଣେ ଯାତ୍ରୀ ବିଜୟ ଶାହ କହିଛନ୍ତି,
2: ଆମର ଗମନାଗମନ ଲାଗି ଆମେମାନେ ଯେନ୍ ଗରିବ ଦୁଃଖୀ ଯେନ୍ ତଳ ସ୍ତରରେ ଅଛୁ ସେମାନଙ୍କର ବହୁତ ସୁବିଧା ହେବା, ଆଉ ବେଶୀ କରି ବ୍ୟବସାୟ ଭିତ୍ତିରେ ଯଦି ଆମେ ଦେଖମା ବୋଲେ ସେଟା ବି ଭାରତବର୍ଷରେ ଯେନ୍ ପ୍ରକାରେ ଥିଲା ତାର ଦଶ ଗୁଣ ଆକାରେ ଆଗକେ ଆମର ବ୍ୟବସାୟ ଉନ୍ନତି ହେବା ବୋଲି ଆମେ ଅନୁମାନ କରୁଛୁ। ଆର ଯଶସ୍ୱୀ ପ୍ରଧାନମନ୍ତ୍ରୀକେ ଆଜି କେସିଙ୍ଗା ଷ୍ଟେସନକେ ଆମ ଭାରତ ଅମୃତ ଷ୍ଟେସନ ଉଦ୍ଘାଟନ କରିଥିବାରୁ ଆମେ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ।
1: ଭବାନୀପାଟଣାରେ ବିଜେପି ପକ୍ଷରୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ସ୍ମୃତି ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ତାଙ୍କର ଜାତୀୟତାବାଦୀ ଚିନ୍ତାଧାରା ଓ ରାଷ୍ଟ୍ର ଗଠନରେ ଅବଦାନକୁ ସ୍ମରଣ କରାଯାଇଥିଲା। ଜିଲ୍ଲା ଜନଗଣନା ହସ୍ତପୁସ୍ତିକା ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ବିଭିନ୍ନ ସରକାରୀ ଅଭିଯୋଗର ବକେୟା ମାମଲା ସମୀକ୍ଷା କରି ସମସ୍ତ ଅଭିଯୋଗର ଶୀଘ୍ର ଫଇସଲା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ଭବାନୀପାଟଣା, ସମୟ ରାତି 7:30। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ତେବେ ତା ପୂର୍ବରୁ ଏହି ସୂଚନା।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଟ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଯୁଗେ ଦାଦା ଜୁହାର ଜୁହାର ଜୁହାର ଜୁହାର ଜୁହାର ଜୁହାର
1: ଜୁହାର ରେ ମକାରୁ ଜୁହାର ଜୁହାର ଜୁହାର ବାବୁ।
0: ହଁ ଦାଦା,
1: ବଡ଼ା ଦିନ ହେଇଗଲା ବାବୁ।
0: ହଇ
1: କେନେ କେନେ ଯାଉଛୁ?
0: ହଁ
1: ତୋର ଦେଖା ସାକ୍ଷାତ ନାହିଁ
0: ଦାଦା। ଗାଗର ପାଣି ଖଣ୍ଡେ ନସିଗଲା। ଇଜେନ୍ ଠଣା କି କ୍ଷେତ ଖରା ନାଇଁ ବୋଲୁ, ଧାନ ଖଣ ଏଇଟା ପଲ୍ହା ପକାସି ପଚଘୋତିଆ ବୋଇଲି। ସେ ବନ୍ଦର ପାଣିରେ ଯା ଆର ଦୁଇ ଡୁବକି ମାର, ସେଟା ତ ବତର ହେଇଗଲା ଦାଦା। ମକେ
1: କାଁ କରବୁ ରେ ବାବୁ, ଯେନ୍ତା ପେନ୍ ମାରି ଦଉଛେ।
0: ହଇ
1: ପେନ୍ ମାରବା ଦିନ ତ ପେନ୍ ମାରବା ନା
0: ମାରବା ମାର
1: ମାତ।
0: ହଁ
1: ଆମର ଗାଗର ମୁଡ଼କେ ଜଗି ରଖିକରି ଚଲବାକେ ପଡ଼ବା
0: ପଡ଼ବା। ହଇ ଏବେ ଯେନ୍ ପ୍ରକାର ନୂଆ ପାଣି ଆସିଛେ ଦାଦା, ଚୁଆ ମନକେ ଭରି ହେଇଛେ, ନାଲେ ବୁହୁଛେ, ବନ୍ଦ କଟା ନେ ଗଲା ଅଛେ
1: ଅଛେ। ଯେ ବାବୁ କଥା ପଦେ କହିବି
0: କାଣ ଦାଦା,
1: ତୋର କଥା ଶୁଣିଲା କେ ମୁଇଁ କହିବି ବୋଲୁଛେ। ଇ ପେନ୍ ମାରବାର ଦିନେ ବୋଲୁ,
0: ହଇ
1: ଇ ବର୍ଷା ଦିନେ ଚାରି ବେଳା ଟିକେ ପେନ୍,
0: ହଇ
1: ନଈରେ ଦେଖବୁ ପେନ୍, ବନ୍ଦେ ଦେଖବୁ ପେନ୍,
0: ହଇ
1: କ୍ଷେତ ଖରା ନେ ଦେଖବୁ ପେନ୍, ଡୁଲି ଡାଙ୍ଗରି ନେ ପେନ୍,
0: ହଇ
1: ଆର ଚୁଆ ନେ ଫୁନି ପେନ୍
0: ପାଏନ୍
1: ମାତ।
0: ହଁ
1: ଇ ଦିନେ
0: ହଇ
1: ଭଲ ପେନ୍ ଟିକେ ଆମକେ ନେଇ ମିଲେ
0: ପିଇବାର କାଜେ।
1: ହଇ
0: ହଇ
1: କେନ୍ତା କହ?
0: ହଁ କେନ୍ତା ବୋଲେ ଦେଖ ଦା, ଦେଖ କ୍ଷେତ ଖଲା ଠାନୁ ଯେନ୍ ପାଣି ଯାଇକରି ମିଶିଲା,
1: ହଁ
0: ମଇଲା କଚରା ହେଲା ବନ୍ଧଟା ନଦୀଟା,
1: ହଇ
0: ଚୁଆନେ ଗଲା ଯେନ୍ଟା ପଡୁଛି ହେଟା ଗଲା ତ ମଇଲା କେଚରା ହେଇକରି ଅଛି। ହଇ
1: ତ ଯେନ୍ ମାନେ ବି ଚୁଆ ପେନ୍ ବ୍ୟବହାର କରୁଛନ୍,
0: ହଇ ହଇ ହଇ
1: ଖଣେ ଚନ୍ଦ୍ରୀ ଟିକେ ଠିକ ନେଇ ଥିବା,
0: ହଇ
1: ବାହାର ପେନ୍ ଟିକେ ଭିତରକେ ଯାଉଥିବା,
0: ହଇ ହଇ ହଇ
1: ବେଲେ ମହା ବିପଦ
0: ବିପଦ ଦଦା ବିପଦ।
1: ହଁ
0: ଆରେ ନଦୀ ନାଳଟା ତ ନେଇ କହିବାର କଥା ଦଦା,
1: ହଁ
0: ଜାଣିଲୁ କି ନେଇ? ଆର ଇଟାକେ ଯେତେବେଳେ ଆମେ ଯଦି ବ୍ୟବହାର କର୍ମା ଦଦା,
1: ହଁ
0: ଗାଗର ପାନ ନସବା ମୋର ଭଲିଆ ହଇରାଣ ହରକତ ହେବେ
1: ବାବୁ।
0: ହଁ
1: ଆମେ ଯଦି ଇ ଦିନିଆ
0: ହଇ
1: ପେନ୍ କେ ଠିକ ହିସାବରେ ଆମେ ବ୍ୟବହାର କର୍ମୁ,
0: ହଁ
1: ବ୍ୟବହାର ବେଲେ ଦେଖ ରେ ବାବୁ,
0: ହଁ
1: ଆମେ ତ କେନ୍ ଠାରେ କେନ୍ ପେନ୍ ମିଲବା,
0: ହଇ
1: ହେଟା ତ କହି ନେଇ ହୁଏ
0: ନାଇଁ ହୁଏ
1: ହେଲା। ହଇ

0: ଆକାରରେ ପନିପରିବା ଚାଷ, ସୂର୍ଯ୍ୟମୁଖୀ କିମ୍ବା ଜଡ଼ା ଇତ୍ୟାଦି ଚାଷ ସଫଳ ରୂପେ କରାଯାଇପାରିବ। ଏହିପରି ଭାବରେ ଗୋଟିଏ ଜମିରେ ପ୍ରଥମ ଫସଲ ଅମଳ ହେବା ପରେ ଆଉ ଏକ ଫସଲ ଚାଷ କରିବାକୁ ପର୍ଯ୍ୟାୟ ଫସଲ ଚାଷ ବା ସିକ୍ୱେନ୍ସ କ୍ରପିଂ କୁହାଯାଏ। ଏହାଦ୍ୱାରା ବର୍ଷକ ମଧ୍ୟରେ ଚାଷୀ ଭାଇମାନେ ଗୋଟିଏ ଜମିରୁ ଦୁଇଟି ଫସଲ ଅମଳ ପାଇପାରିବେ।
1: ବଢ଼ିଆ କଥା କହିଲେ ଆଜ୍ଞା, ଆମର ଚାଷୀ ଦାମାନେ ପ୍ରାୟତଃ ଏ କଥା ଯଦି ଶୁଣୁଛନ୍ ବୋଲେ ସେମାନେ ନିହାତି ଏଇଟାର ଫାଇଦା ଉଠାଇ ପାରିବେ। ଆଉ ଗୋଟେ କଥା ମୁଁ ଆପଣଙ୍କୁ ପଚାରିମି ଆଜ୍ଞା, ଯେ ସମୟ ସମୟକେ ଆମର ଯେନ୍ ମଝିଆଲି ଜମି ଯେନ୍ଟା ସବୁ ଅଛି ମିଡିୟମ ଲ୍ୟାଣ୍ଡ ବୋଲୁଛନ୍, ସେନେ ଆମର ଚାଷୀ ଦାମାନେ ଧାନ ଚାଷ ବି କରୁଛନ୍। ତ ଏଇ ଧାନ ଚାଷ କରବାର ଆଗରୁ ସେ ଜମିନେ କେନ୍ ପ୍ରକାର ମଝି ସବୁ ବୁଣିବେ ସାର, ସେନୁ ଆଉ କେନ୍ ପ୍ରକାର ସୁବିଧା ସବୁ ପାଇପାରିବେ?
0: ହଁ, ସମୟ ସମୟରେ ମିଡିୟମ ଲ୍ୟାଣ୍ଡ ବା ମଝିଆଳି ଜମିରେ ଧାନ କଟା ହେବା ପୂର୍ବରୁ ଜମିରେ ବତର ଥିବା ସମୟରେ ଅନ୍ୟ ଫସଲ ଯଥା ମଟର, ବୁଟ, ଖେସାରୀ ଇତ୍ୟାଦି ମଞ୍ଜି ବୁଣି ଦିଆଯାଏ। ଏହାଦ୍ୱାରା ଜମିରେ ଥିବା ବତରକୁ ଉପଯୋଗ କରି ମଞ୍ଜିରୁ ଗଛ ବାହାରିଯାଏ ଏବଂ ଧାନ କଟା ବେଳକୁ ସେହି ଗଛଗୁଡ଼ିକ ଦୁଇ ତିନି ପତ୍ରର ହୋଇଯାଇଥାଏ। ପରବର୍ତ୍ତୀ ଅବସ୍ଥାରେ ଜମିର ବଳକା ବତରକୁ ଉପଯୋଗ କରି ଗଛଗୁଡ଼ିକ ଭଲ ବଢ଼େ ଓ ଆଶାନୁରୂପ ଅମଳ ଦେଇଥାଏ। ଏହି ପ୍ରକାର ଚାଷକୁ ଆମେ ପାଇରା କ୍ରପିଂ ବା ପାଇରା ଚାଷ ପ୍ରଣାଳୀ ବୋଲି କହୁ। ମୁଖ୍ୟତଃ ଯେଉଁ ଜମିମାନଙ୍କରେ ଶୀତ ଦିନରେ ଜଳସେଚନର ସୁବିଧା ନଥାଏ ସେ ପ୍ରକାର ଜମିରେ ପାଇରା ଚାଷ କରିବା ଦ୍ୱାରା ଦ୍ୱିତୀୟ ଫସଲରୁ ଭଲ ଅମଳ ମିଳେ।
1: ଆଉ ଗୋଟେ ପ୍ରଶ୍ନ ମୋର ମନେ ଆସୁଛି ଆଜ୍ଞା, ଆମ ଚାଷୀ ଦାମାନେ ଭାବୁଥିବେ ଯେ ଏଭଳିଆ ଆମେ ଯେତେବେଳେ କିଛି ଯଦି ସେନେ ବୁନାବୁନି କରିଦେମା ସେ ଗଛ ଖଣ୍ଡକ ତ ସେତେବେଳେ ଉଠି ଆସ୍ବା, ଧାନ କାଟବାର ସମୟରେ ଆଜ୍ଞା ଇ ଯେନ୍ ଦୁଇ ନମ୍ବର ଫସଲ ଆମେ ଯେନ୍ଟା କର୍ମା ସେଟା ଯଦି ଛୋଟ ଛୋଟ ଗଛ ସବୁ ଯେନ୍ ହେଇଥିବେ ତାଙ୍କର କିଛି ସେମିତି ଅସୁବିଧା ହେବା ଆଜ୍ଞା?
0: ସାଧାରଣତଃ ପାଇରା କ୍ରପିଂରେ ଦ୍ୱିତୀୟ ଫସଲର ବିହନକୁ ଅନୁମୋଦିତ ପରିମାଣ ଠାରୁ ଟିକେ ଅଧିକା ମାତ୍ରାରେ ବୁଣା ଯାଇଥାଏ
1: ଆଜ୍ଞା,
0: ଯାହାଦ୍ୱାରା ଜମିରେ ସାମାନ୍ୟ ଅଧିକ ସଂଖ୍ୟକ ଗଛ ଥାଏ
1: ଆଜ୍ଞା।
0: ତେଣୁ ଧାନ କାଟିବା ସମୟରେ ଦ୍ୱିତୀୟ ଫସଲର କିଛି ଗଛ ନଷ୍ଟ ହୋଇଗଲେ ମଧ୍ୟ ଅମଳ ବିଶେଷ ବାଧାପ୍ରାପ୍ତ ହୁଏ ନାହିଁ।
1: ଆପଣ ତ ଆଜ୍ଞା ଆମର ଚାଷୀ ଭାଇମାନଙ୍କେ ସେ ଏକକ ଫସଲ କାଣା, ପର୍ଯ୍ୟାୟ ଫସଲ କାଣା, ଆରେ ପାଇରା ଚାଷ ଏ ବିଷୟରେ ବି ତ ଆପଣ କହିଲେ। ଆଉ ଗୋଟେ କଥା ମୋର ମନେ ଆସୁଛି ଆଜ୍ଞା, ଯେ ଏକାବେଲକେ ଆମେ ଦୁଇଟା ଚାଷ ଯେନ୍ଟା ଅଛେ ମିଶିକରି କରିପାରମା ଆଜ୍ଞା?
0: ହଁ, ଏଭଳି କରାଯାଇପାରିବ। ଯଦି ଆମେ ଗୋଟିଏ ଜମିରେ ଏକା ସମୟରେ ଦୁଇଟି ଫସଲ ଚାଷ କରିବା ତେବେ ତାହାକୁ ମିଶ୍ରିତ ଫସଲ ଚାଷ ବା ଅନ୍ତ ଫସଲ ଚାଷ ବୋଲି କୁହାଯାଏ। ଯଥା ମକା ସହ ହରଡ଼, ମକା ସହ ଝୁଡ଼ୁଙ୍ଗ, ଚିନାବାଦାମ ସହ ହରଡ଼, କପା ସହ ହରଡ଼ ଇତ୍ୟାଦି। ସାଧାରଣତଃ ବର୍ଷା ଉପରେ ନିର୍ଭର କରି ଚାଷ କରାଯାଉଥିବା ଢିପ ବା ଉଚ୍ଚ ଜମିମାନଙ୍କରେ ମିଶ୍ରିତ ଫସଲ ଚାଷର ଚାହିଦା ବା ସୁଯୋଗ ଥାଏ। କାରଣ ବର୍ତ୍ତମାନ ପରିସ୍ଥିତିରେ ବର୍ଷାର ଅନିୟମିତତା ଯଥା ମୌସୁମୀ ବର୍ଷାର ବିଳମ୍ବ ଆଗମନ, ସ୍ୱଳ୍ପ ବୃଷ୍ଟି, ବହୁଳ ବୃଷ୍ଟି ଓ ମୌସୁମୀ ବର୍ଷାର ସରଳ ପ୍ରତ୍ୟାବର୍ତ୍ତନ ଯୋଗୁଁ ଗୋଟିଏ ଜମିରେ ଗୋଟିଏ ଫସଲ ଚାଷ କରୁଥିଲେ ତାହା ବିପଦର ସମ୍ମୁଖୀନ ହେବାର ସମ୍ଭାବନା ଥାଏ। କିନ୍ତୁ ଯଦି ଆମେ ଗୋଟିଏ ଜମିରେ ଦୁଇଟି ଫସଲକୁ ମିଶାଇ ଚାଷ କରୁଛେ ତେବେ କୌଣସି କାରଣବଶତଃ ଗୋଟିଏ ଫସଲର କିଛି କ୍ଷତି ହୋଇଗଲେ ଅନ୍ୟ ଫସଲରୁ ତାହା ଭରଣା ହୋଇଥାଏ। ଅନୁକୂଳ ପରିସ୍ଥିତିରେ ଗୋଟିଏ ଜମିରୁ ଏକାବେଳକେ ଦୁଇଟି ଫସଲର ଆଶାନୁରୂପ ଅମଳ ମିଳିଥାଏ, ଫଳରେ ସମୁଦାୟ ଅମଳ ପାଖାପାଖି ଦ୍ୱିଗୁଣିତ ହୋଇଥାଏ।
1: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା। ପ୍ରାୟତଃ ଆମେ ବି ଆମର ଅଞ୍ଚଳମାନଙ୍କେ ଦେଖୁଛୁ ଯେ ଆମର ଚାଷୀ ଦାମାନେ ସେମାନେ ଖଣ୍ଡେ ସଚେତନ ହେଇଗଲେ ନା, କପା ଭିତରେ ବି କାନ୍ଦୁଲ ଦେଇକରି ହେଦେ ଇ ବଛର ଗଲା ବନେକରି ସେମାନେ ଲାଭ ପାଇପାରିଛନ୍। ଇ ପ୍ରକାର ଆମେ ଯଦି ମିଶ୍ରିତ ଚାଷ ସବୁ କର୍ମା ବୋଲେ ନିହାତି ଆଜ୍ଞା ଗୋଟେ ଖେନା ଯଦି ଛିଡ଼ି ଯାଉଛେ ବୋଲେ ଆର୍ ଗୋଟେ ଖେନାକେ ସେ ମାକଡ଼ ଧରିଲା ଭଳିଆ ଆମେ ବି କିଛି ନିହାତି ପାଇପାର୍ମା। ଆଉ ଗୋଟେ କଥା ଆଜ୍ଞା, ଯେ ଇ ମିଶ୍ରିତ ଫସଲ ଚାଷ ନୁ ଆର୍ କିଛି ଏମିତି ଉପକାର ମିଳିପାର୍ବା କି ଆଜ୍ଞା?
0: ହଁ ହଁ, ଯଦି ଆମେ ଗୋଟିଏ ଶସ୍ୟଜାତୀୟ ଫସଲ ସହ ଆଉ ଗୋଟିଏ ଡାଲି ଜାତୀୟ ଫସଲ ମିଶାଇ ଚାଷ କରୁଛେ ତେବେ ଚାଷୀ ଗୋଟିଏ ଜମିରୁ ଉଭୟ ଶସ୍ୟ ଓ ଡାଲି ଅମଳ ପାଇଥାଏ ଯାହାକି ତାର ନିତ୍ୟ ବ୍ୟବହାରରେ ଲାଗିଥାଏ। ତା ଛଡ଼ା ଡାଲି ଜାତୀୟ ଫସଲର ଚେରରେ ଗ୍ରନ୍ଥି ବା ନୁଡୁଲ ଥିବାରୁ ସେଥିରେ ଥିବା ରାଇଜୋବିୟମ ବ୍ୟାକ୍ଟେରିଆ ଦ୍ୱାରା ମାଟିରେ ବାୟୁମଣ୍ଡଳୀୟ ଯବକ୍ଷାରଯାନ ବିବର୍ଦ୍ଧିତ ହୋଇ ମାଟିର ଉର୍ବରତା ବଢ଼ାଇଥାଏ। ଏହା ବ୍ୟତିରେକେ ଡାଲି ଜାତୀୟ ଫସଲର ପତ୍ର ବା ଅବଶିଷ୍ଟାଂଶ ମାଟିରେ ପଡ଼ି ଜମିକୁ ଜୈବିକ ଖତ ଯୋଗାଇଥାଏ
1: ଆଜ୍ଞା। ଆର୍ ଗୋଟେ ସବୁଠାରୁ ଗୁରୁତର କଥା ହେଲା ଆଜ୍ଞା, ଯେ ଗୋଟେ ଚାଷ ସାଙ୍ଗେ ଆମେ ଆର୍ ଗୋଟେ ଯେନ୍ ମିଶ୍ରିତ ଚାଷ କର୍ମା ଯାହାକେ ତାହାକେ ମିଶେଇ ଦେଲେ ତ ନେଇ ହୁଏ, ତ କେନ୍ ଚାଷ ସାଙ୍ଗେ କେନ୍ କେନ୍ଟାକେ ମିଶାଲେ ବନେ କରି ହେବା ହେ ବାବଦେ ଖଣେ ଟିକେ ବୁଝେଇ ଦେବେ ଆଜ୍ଞା?
0: ଠିକ୍ କଥାଟିଏ। ମିଶ୍ରିତ ଫସଲ ଚାଷରେ ଗୋଟିଏ ଫସଲ ଶସ୍ୟ ଜାତୀୟ ହେଲେ ଅନ୍ୟ ଫସଲଟି ଡାଲି ଜାତୀୟ ହେବା ଆବଶ୍ୟକ। ସେହିପରି ଗୋଟିଏ ଫସଲ ଦୀର୍ଘ ଅବଧି ବିଶିଷ୍ଟ ହୋଇଥିଲେ ଅନ୍ୟ ଫସଲଟି ସ୍ୱଳ୍ପ ଅବଧି ବିଶିଷ୍ଟ ହେବା ଦରକାର। ତାଛଡ଼ା ଗୋଟିଏ ଫସଲ ଅନ୍ୟ ଫସଲ ଉପରେ ଖରାପ ପ୍ରଭାବ ପକାଉ ନଥିବା ଆବଶ୍ୟକ। ସେହିପରି ଗୋଟିଏ ଫସଲର ଚେର ମାଟିରେ କମ୍ ଗଭୀରକୁ ଯାଉଥିବା ବେଳେ ଅନ୍ୟ ଫସଲଟିର ଚେର ଗଭୀରକୁ ଯାଉଥିବା ଭଲ।
1: ଆମେ ଦେଖିଛୁ ଆଜ୍ଞା, ଯେ ଆମେ ମିଶ୍ରିତ ଫସଲ ଚାଷ ଯେଉଁ ଆମ ଚାଷୀ ଦାମନ କରସନ୍ ତ ତାକେ ଛଟା ବୁଣା କରିଦେସନ୍ ଆଜ୍ଞା।
0: ଆଚ୍ଛା,
1: ତ তো

0: ନିଜର ସୀମିତ ଜମିରୁ ଅଧିକ ଅମଳ ମିଳିବା ସହ ବେଶ ଦୁଇ ପଇସା ଲାଭ ମିଳିପାରିବ।
1: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକ ଆସିଲେ ଆର୍ ଚାଷ ଜମିର ପ୍ରକାର ଅନୁସାରେ ଫସଲ ଖସଲା ପ୍ରସ୍ତୁତ କରିକରି ଆମର ଚାଷୀ ଦ୍ୱାରା ମାନେ କେମିତି ଲାଭବାନ ହେଇପାରିବେ ହେ ବିଷୟରେ କହିଲେ, ସେଥିକାଜି ଆକାଶବାଣୀ ତରଫରୁ ଆମର ବୈଠକ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା,
0: ଧନ୍ୟବାଦ ଆଉ ନମସ୍କାର।
2: ସୁନଲି ବାବୁ, ହଁ, ଯେଡ଼େ ସୁନ୍ଦରା କରି ବିଶେଷଜ୍ଞ ଆଜ୍ଞା କହିଦେଲେ ସବୁ କଥା
3: ଜାନି ହେଲା। ହଁ, ଜାଣିଲା ଭିତରେ ଦଦା ସେ ଦୁଃଖ ସୁଖର କଥା ପଦେ। ଆଉ ସକାଳେ ବୋଲେ ଆମ ଚାଷୀ ଦାଉଟକୁ ମୁଁ ଭେଟିଲି, କେନ୍ ପ୍ରକାର ସେ ତାଙ୍କର ଦୁଃଖର କଥା କହିଲେ ସୁଖର କଥା କହିଲେ ହଉ, ହେଟା କ'ଣ ଗଲା ତାର ଶୁଣୁ। ପ୍ରାୟତଃ ଆମର ଅଞ୍ଚଳରେ ଆମର ଚାଷୀ ଦା ମାନେ ଏବେ କପା ଚାଷ କରୁଛନ୍, ତ ହାଲକେ ଯେନ୍ ପ୍ରକାର ପାନ ବର୍ଷା ଅଛେ, ତ ଏଇଟାକେ ନେଇକରି କପାର ହାଲତ କେମିତି ଅଛେ, କପାର ହାଲଚାଲ କାଣା ଅଛେ, ଚାଲନ ଆମର ସବୁଦିନିଆ ଜଣେ ଚାଷୀ ଦା ସାଙ୍ଗେ କଥାବାର୍ତ୍ତା ହେବା। ଦଦା ଜୁହାର, ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ। କପା ଏବେ ତାର ହାଲ ଚାଲ କେନ୍ତା? ଆମେ ଆଉ ଗୋଟେ କଥା ଶୁଣିଲୁ ଯେ ଆମର ଚାଷୀ ଦା ମାନେ ହଇରାଣ ହେଲେ ଲଗାଲା ବେଳେ ବାର ବାର ଲଗେଇଛନ୍ କପା ମଝି କାନ୍ଦୁଲ ମାନେ ଆପଣ ଦେଶନ ଯେ ସେଟା ଦିଆ ଦିଏ କଲେ? ସେଟା କେନ୍ତା ହେଇଛି
4: କାନ୍ଦୁଲ ମାନେ? ଠିକ ଅଛି।
3: ହାଲକେ ଦେଖନ୍, ଯେନ୍ ପ୍ରକାର ପାନ ପାଗ ହେଲା, ଆପଣ ରୂପା ରୂପି କଲେ, ଗଛ ବଢ଼ ହେଲା ନା, ରୋଗ ପୋକ କିଛି ଦେଖା ଯାଉଛେ? ଏବେ
4: ଏବେ କିଛି ତ ଜାଣି ନାଇଁ ହବାର ତା
3: ହଇ
4: କଥା ହେଲା, ସାର ଦେଇ ଦଉ ତ ରୋଗ ଲାଗି ଯାଇଛି କପା, ପ୍ରାୟତଃ ନେଇ ଦେବାର ତା ଲୋକ
3: ହଇ
4: ହେଲା ମୂଲ ସାର ବୋଲି ଯେନ୍ ଡିଏପି ଗ୍ରୁମର ଯାହା ଦେଇଛନ୍ ସେଟା ଏକା ଦିଆ ହେଇଛେ, ତାରପରେ ଆର ସାର ସରି ନେଇ ଦେବାର ତେବେ ମେଡିସିନ ମରାମରି ଚାଲିଛେ, ଟିକେ ଘାସ ମରାମରି ଦବ, ଗୁଡା କାମ ସରିଛେ। ଏବେ
3: କେତେ ବୋଲ ବାକି ଆପଣଙ୍କ ସାର ଦେବାକୁ ପଡୁଛି?
4: ସାର
3: ଲୋକ ସମସ୍ୟା କେନ୍ତା କରୁଛନ୍? କପା ତ ଲାଗବା ପଡୁଛି,
4: ଲୋକ ତ ନାଇଁ ମିଲବା,
3: ସମୟ ଦେଲେ ଆର ଆପଣଙ୍କର କପାର ହାଲଚାଲ କହିଲେ, ଏଥିକାଜେ ବହୁତ ବହୁତ ଧନ୍ୟବାଦ। ଜୁହାର ଦାଦା।
2: ଶୁଣିଲି ବାବୁ, ଯେଡ଼େ ସୁନ୍ଦରା କରି ତୁ ଚାଷୀ ଭାଇକି ପଚାରି ଦେଲୁ, ଆର ସେ ବି ଯେନ୍ତା କରି ତାଙ୍କର ଦୁଃଖ ସୁଖର କଥା କହିଲେ, ସବୁ କଥା ଜାଣି ହେଲା, ଆର ଜାଣିଲା ଭିତରେ ବାବୁ ସମୟ ବି ହେଇଗଲା,
3: ସମୟ ହେଲା ଦାଦା। ହଏ ହଏ ହଏ, ତ ବୈଠକ ଏଇନେ ଥିବୁ, ବୈଠକ ଛାଡ଼ିକରି ଗଲା ହେଲା ବେଲକେ ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଦଦା କକା ବାବା ମା ବହିନ ମାନକେ ମକାରୁ ଦଦା
2: ଆର ଯୁଗେ ଦଦାର
3: ଜୁହାର।

0: ଏବଂ ଡାକ୍ତର ମହାଶୟଙ୍କୁ ଧନ୍ୟବାଦ। ଏଠାରେ ସେ ଗୋଟିଏ ମତାମତ ଦେଇଛନ୍ତି, ଏହି କାର୍ଯ୍ୟକ୍ରମରେ କେବେ କେମିତି ବିଭିନ୍ନ ରୋଗ ବିଷୟରେ ଛୋଟ ଛୋଟ ନାଟକ ମାଧ୍ୟମରେ ପ୍ରଚାର କରନ୍ତୁ ବୋଲି ସେ ମତାମତ ଦେଇଛନ୍ତି।
1: ଗତ ଶକ୍ତିରୂପା କାର୍ଯ୍ୟକ୍ରମରେ ଆପଣଙ୍କୁ ଯେଉଁ ବିଷୟବସ୍ତୁ ଉପରେ ଆଧାରିତ ସାକ୍ଷାତକାର ଆମେ ପ୍ରଚାର କରିଥିଲୁ ତାହା ଭଲ ଲାଗିଛି, ଏବଂ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଆସିଥିବା ଆମର ଡାକ୍ତର ମହାଶୟଙ୍କୁ ଏବଂ ଉପସ୍ଥାପିକାଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣ ଯାହା ଅନୁରୋଧ କରିଛନ୍ତି ଯେ ଛୋଟିଆ ଛୋଟିଆ ନାଟକ ଏହିସବୁ କାର୍ଯ୍ୟକ୍ରମରେ ପ୍ରଚାର କରନ୍ତୁ ବୋଲି, ଆପଣଙ୍କର ଅନୁରୋଧକୁ ତ ଆମେ ଗ୍ରହଣ କରୁଛୁ, କିନ୍ତୁ ସବୁବେଳେ ସବୁ କାର୍ଯ୍ୟକ୍ରମରେ ଶିକ୍ଷଣୀୟ କ୍ଷୁଦ୍ର ନାଟକ ପ୍ରଚାର କରିବା ସମ୍ଭବପର ହୋଇନଥାଏ, କାହିଁକି ନା ଏଥିପାଇଁ ଅନେକ ଗୁଡ଼ିଏ କଳାକାର, ତା ପାଇଁ ପୁଣି ଏକ ଲେଖାର ଆବଶ୍ୟକତା ଅଛି, ଏବଂ ନାଟକ ମଝିରେ ସଙ୍ଗୀତର ଯେଉଁ ସଂଯୋଜନା କରାଯାଏ ତାର ଆବଶ୍ୟକତା ଅଛି। ତେଣୁ ଅନେକ ଲୋକ ହେଲେ ଯାଇ ଗୋଟିଏ ଛୋଟିଆ କାର୍ଯ୍ୟକ୍ରମଟିଏ ସୁନ୍ଦର ହୋଇକି ପ୍ରଚାର ହୋଇପାରିଥାଏ। ଆପଣ ତ ଜାଣିଛନ୍ତି ଯେ ବର୍ତ୍ତମାନ ଲୋକବଳର ଅଭାବ ରହିଛି, ସୀମିତ ଲୋକବଳରେ ଯେତିକି କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଆମେ ସେଥିରେ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରୁଛୁ ଯେ ଶ୍ରୋତାଙ୍କୁ କେମିତି ଭଲ ଲାଗିବ ବୋଲି। ତଥାପି ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ, ଆଗକୁ ଆମେ ଚେଷ୍ଟା କରିବୁ। ଧନ୍ୟବାଦ ଆପଣଙ୍କର ସୁନ୍ଦର ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏ ଚିଠି ଲେଖିଛନ୍ତି ମନୋଜ କୁମାର ପଟେଲ, ଡୁମାଲ, ଉଦିତ ନାରାୟଣପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ଗତ ମାସର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଖୁବ୍ ଭଲ ଲାଗିଥିଲା। ଏଥିରେ ଯେଉଁ ଗଳ୍ପ ସ୍ଥାନିତ ହୋଇଥିଲା ସତରେ ବହୁତ ଆକର୍ଷଣୀୟ ଓ ମର୍ମସ୍ପର୍ଶୀ ହୋଇଥିଲା, ତେଣୁ ଉପସ୍ଥାପକ ବିରଞ୍ଜି ମୁଣ୍ଡଙ୍କୁ ଧନ୍ୟବାଦ। ଗତ 24 ତାରିଖ ଶୁକ୍ରବାର ରାତି 7:30 ପ୍ରଚାରିତ ଚାଷବାସ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ବର୍ଷା ଦିନରେ ଗୃହପାଳିତ ପଶୁଙ୍କର ଯତ୍ନ, ଏହି କ୍ରମରେ ବିଶେଷଜ୍ଞ ସିଧାସଳଖ ଶ୍ରୋତାମାନଙ୍କୁ ଉତ୍ତର ଦେଇଥିବାରୁ ଧନ୍ୟବାଦ। ଏବେ ଚାଲିଛି ଧାନ ଚାଷ ସମୟ, ତେଣୁ ଧାନ ଚାଷରେ ନୂତନ କୌଶଳ ବା କେମିତି ଧାନ ଚାଷରେ ରୋଗ ପୋକରୁ ରକ୍ଷା କରାଯାଇପାରିବ ସେ ବିଷୟରେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା ବୋଲି ସେ ଲେଖିଛନ୍ତି।
1: ମନୋଜ ବାବୁ ଆପଣଙ୍କୁ ବହୁତ ଧନ୍ୟବାଦ। ପ୍ରଥମ କଥାଟି ହେଉଛି ଯେ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନରେ ଆମର ଯେଉଁ ଅତିଥି ହୋଇକି ଆସିଥିଲେ ଗାଳ୍ପିକ ଏବଂ କବି ଦୁଇ ଜଣଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ, ଏବଂ ସେହି କାର୍ଯ୍ୟକ୍ରମରେ ଉପସ୍ଥାପନା କରୁଥିବା ବିରଞ୍ଚି ନାରାୟଣ ମୁଣ୍ଡ ମହାଶୟଙ୍କୁ ମଧ୍ୟ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଚାଷବାସ କାର୍ଯ୍ୟକ୍ରମରେ ଯେଉଁ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୁଡ଼ାକ ପ୍ରଚାର କରାଯାଉଛି ସେଥିରେ ଆମେ ଋତୁ ସମ୍ବନ୍ଧୀୟ କିଛି ବିଶେଷ ବିଷୟବସ୍ତୁ ରଖି ତାରି ଉପରେ ବିଶେଷଜ୍ଞମାନଙ୍କୁ ଯୋଗାଯୋଗ କରୁଛୁ। ସେମାନେ ଆସିକି ସିଧାସଳଖ ଆମର ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି, ଶ୍ରୋତା ପ୍ରଶ୍ନର ଉତ୍ତର ପାଇକି ଖୁସି ହେଉଛନ୍ତି, ନିଜେ ଚାଷ କାମରେ ଲଗାଉଛନ୍ତି, ଏଥିପାଇଁ ଆମକୁ ଭାରି ଖୁସି ଲାଗୁଛି। ଏବଂ ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ, ଆପଣମାନେ ନିୟମିତ ଭାବରେ ସେହି କାର୍ଯ୍ୟକ୍ରମକୁ ଫୋନ୍ କରନ୍ତୁ। ଶେଷରେ ଆପଣ ଲେଖିଛନ୍ତି ଯେ ବର୍ଷା ଦିନରେ ଧାନ ଚାଷରେ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ଏକ କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ। ଆଗାମୀ ଦିନରେ ସମୟ ସୁବିଧା ଦେଖିକି ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରିକି ଏହି କାର୍ଯ୍ୟକ୍ରମଟି ପ୍ରଚାର କରିବା ପାଇଁ ଆମେ ବ୍ୟବସ୍ଥା କରିବୁ। ସେ ପର୍ଯ୍ୟନ୍ତ ଆପଣ ଅପେକ୍ଷା କରନ୍ତୁ, ଆମର କାର୍ଯ୍ୟକ୍ରମ ଶୁଣନ୍ତୁ, ଆମକୁ ମତାମତ ଦିଅନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏ ଚିଠି ଲେଖିଛନ୍ତି କ୍ଷମାସାଗର ସାହୁ, ପାକେଲପଡ଼ା, ମୁଡିଙ୍ଗ, ମଦନପୁର, ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେ ଲେଖିଛନ୍ତି ଆମେ ଶ୍ରୋତାମାନେ ଅନେକ ଦିନରୁ ଅନୁରୋଧ କରି ଆସିଥିଲୁ ବିଭିନ୍ନ କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ ପ୍ରଚାର କରନ୍ତୁ, ଯାହାକି ଏବେ ଚାଷବାସ, ଯୁବବାଣୀ ଏବଂ ଶକ୍ତିରୂପା କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ହୋଇଛି, ଯାହାକି ଶୁଣି ଖୁବ୍ ଖୁସି ଲାଗୁଛି। ତେଣୁ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ। ସେ ଆହୁରି ଲେଖିଛନ୍ତି ଆଗରୁ ଗୀତିନାଟ୍ୟ, ଘୋଡ଼ାନାଚ, ଧୁଡ଼ୁକି ଗୀତ ପ୍ରଚାର କରାଯାଉଥିଲା, ତାହା ଏବେ ଆଉ ବାଜିପାରୁନାହିଁ, ଏଥିପ୍ରତି ଟିକେ ଦୃଷ୍ଟି ଦେବେ ଏବଂ ମଝିରେ ମଝିରେ ସପ୍ତାହକୁ ଥରେ ପ୍ରଚାର କରିବା ପାଇଁ ସେ ଅନୁରୋଧ କରିଛନ୍ତି।
1: କ୍ଷମାସାଗର ସାହୁ ମହାଶୟ, ଆପଣମାନଙ୍କର ଅନୁରୋଧ କ୍ରମେ ଆମେ ପ୍ରାୟତଃ ପ୍ରତ୍ୟେକ ବିଭାଗରେ ଗୋଟିଏ ଗୋଟିଏ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ରଖିଛୁ। ଆଶା କରୁଛୁ ଯେ ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗୁଥିବ, ଏବଂ ଅନେକ ଦିନ ପରେ ଶ୍ରୋତାଙ୍କର ଅନୁରୋଧକୁ ରଖିବା ପାଇଁ ଆମେ ସଫଳ ହୋଇଛୁ। ଯଦି ବି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରେ ଲୋକବଳର ଅଭାବ ରହିଛି, ତଥାପି ଆମେ ଶ୍ରୋତାଙ୍କୁ ସମ୍ମାନ ଜଣାଇ ଶ୍ରୋତାଙ୍କର ଅନୁରୋଧ ରକ୍ଷା କରିବା ପାଇଁ ଚେଷ୍ଟା କରୁଛୁ। ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୁଡ଼ାକ ଆଗକୁ ବି ଜାରି ରହିବ, ଆପଣ ସମସ୍ତେ ସହଯୋଗ କରନ୍ତୁ। ଦିଆଯାଉଥିବା ବିଷୟ ଉପରେ ଆପଣ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ଫୋନ୍ ମାଧ୍ୟମରେ ପ୍ରଶ୍ନ ପଚାରନ୍ତୁ, ଆପଣଙ୍କର ଉତ୍ତର ଗ୍ରହଣ କରନ୍ତୁ ଏବଂ କାର୍ଯ୍ୟକ୍ରମକୁ ସଫଳ କରନ୍ତୁ। ଦ୍ୱିତୀୟ କଥାଟି ହେଲା ଘୋଡ଼ା ନାଚ ଗୀତ, ସଂକୀର୍ତ୍ତନ, ଦାସକାଠିଆ, ପାଲା ବର୍ତ୍ତମାନ ବି ପ୍ରଚାର ହେଉଛି, ଆମେ ସପ୍ତାହକୁ ଯେଉଁ ତିନି ଦିନ

0: ଲୋକଗୀତର କାର୍ଯ୍ୟକ୍ରମ ରଖିଛୁ ସନ୍ଧ୍ୟା 6:30। ସେହି କାର୍ଯ୍ୟକ୍ରମରେ ଆମେ ଅଦଳ ବଦଳ କରିକି ଏହିସବୁ ଗୀତ ପ୍ରଚାର କରୁଛୁ। ଏହି ଦୁଇ ଦିନ ତଳେ ଆମେ ଘୋଡ଼ା ନାଚ ଗୀତ ପ୍ରଚାର କରିଥିଲୁ ଏବଂ ଏଇଠି ଆପଣଙ୍କୁ ସୂଚନା ଦେଉଛୁ ଯେ ଆମର ଦ୍ୱିତୀୟ ଅଧିବେଶନରେ ମଧ୍ୟ ପ୍ରତ୍ୟେକ ଦିନ ଦିନ 12:00-12:30 ପର୍ଯ୍ୟନ୍ତ ଆମେ ଲୋକଗୀତ ଆଦିବାସୀ ଗୀତ ଅଦଳ ବଦଳ କରିକି ରଖିଛୁ। ସେହି କାର୍ଯ୍ୟକ୍ରମରେ ସବୁ ପ୍ରକାରର ଗୀତ ପ୍ରଚାର ହେଉଛି, ଆପଣ ନିୟମିତ ଭାବରେ ଶୁଣିଲେ ଜାଣିପାରିବେ। ଗୀତିନାଟ୍ୟ ଗୁଡ଼ାକ ପ୍ରଚାର ହେଉନାହିଁ, ଏହାକୁ ଆମେ ଗ୍ରହଣ କରୁଛୁ, କାରଣ ଗୀତିନାଟ୍ୟ ଗୁଡ଼ାକ ଯେତେବେଳେ ଆମର ବିଶେଷ ଦିନ ବା ପର୍ବପର୍ବାଣି ଆସେ ସେହି ସମୟରେ ପ୍ରଚାର ହୁଏ। ତେଣୁ ଆପଣ ଅପେକ୍ଷା କରନ୍ତୁ, ଆଗକୁ ଆସୁଛି ଦଶହରା। ଦଶହରା ସମୟରେ ଆମେ ନିଶ୍ଚିତ ଭାବରେ ସମସ୍ତ ଗୀତିନାଟ୍ୟ ପ୍ରଚାର କରିବୁ। ଆଶା କରୁଛୁ ଆପଣ ନିୟମିତ ଶୁଣିବେ, ପରବର୍ତ୍ତୀ ସମୟରେ ପୁଣି ଥରେ ଆମକୁ ଚିଠି ଦେବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଆଜିର ଶେଷ ଚିଠି ଲେଖିଛନ୍ତି ଲକ୍ଷ୍ମଣ ଦୁର୍ଗା, କନ୍ଧ ବାନ୍ଦପଲା, ମାଲଗାଁ, ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ବିକଶିତ ଭାରତ, ବିକଶିତ ଓଡ଼ିଶା, ବିକଶିତ କଳାହାଣ୍ଡି, ବିକଶିତ ଗାଁର ସ୍ୱପ୍ନକୁ ସାକାର କରିବା ଦିଗରେ ଆକାଶବାଣୀ ପ୍ରମୁଖ ଭୂମିକା ଗ୍ରହଣ କରି ସୂଚନା, ମନୋରଞ୍ଜନ ଓ କଳା ସଂସ୍କୃତିକୁ ବଜାୟ ରଖିଛି, ସେଥିପାଇଁ ଧନ୍ୟବାଦ। ସରପଞ୍ଚ, ୱାର୍ଡ ମେମ୍ବରଙ୍କ ସହିତ ଆଲୋଚନା ପ୍ରଚାର କରିବା ପାଇଁ ସେ ଅନୁରୋଧ କରିଛନ୍ତି। ପୁଣି 14 ଶକ୍ତିରୂପ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗିଥିଲା, ତେଣୁ ସେ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଶ୍ରୋତବନ୍ଧୁ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ବିଗତ କେତୋଟି କାର୍ଯ୍ୟକ୍ରମ ହେବ ଆପଣଙ୍କର ନିୟମିତ ଭାବରେ ଚିଠି ଆସୁଛି, ଆପଣ ପୁରୁଣା ଶ୍ରୋତା, ନିୟମିତ ଭାବରେ କାର୍ଯ୍ୟକ୍ରମ ଗୁଡ଼ାକ ଶୁଣୁଛନ୍ତି ଏବଂ ମତାମତ ପଠାଉଛନ୍ତି, ତେଣୁ ଆପଣଙ୍କୁ ଧନ୍ୟବାଦ। ଆମର ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା 5 ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର ହୁଏ। ସେଥିରେ ଓଡ଼ିଶାର ଉନ୍ନତି କଥା, ଦେଶର ଉନ୍ନତି କଥା, ଆମ କଳାହାଣ୍ଡିର ଉନ୍ନତି କଥା ତଥା କଳାହାଣ୍ଡିର ପ୍ରତ୍ୟେକ ବ୍ଲକମାନଙ୍କରେ କ'ଣ ବିଶେଷ କାମ ହାତକୁ ନିଆଯାଇଛି ତାର କଥା ଏବଂ ସରକାରୀ ଯୋଜନାମାନଙ୍କର କଥା ପ୍ରଚାର କରାଯାଏ। ସେଥିରେ ବିଭିନ୍ନ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ଏବଂ ଯେଉଁ ଯୋଜନାର ଲାଭାର୍ଥୀମାନେ ଅଛନ୍ତି ସେମାନଙ୍କ ସହିତ ମଧ୍ୟ ଆମେ କଥାବାର୍ତ୍ତା କରୁଛୁ ଏବଂ କେଉଁ ଯୋଜନା କେମିତି କାର୍ଯ୍ୟକାରୀ ହୁଏ, ଲୋକ କେମିତି ଲାଭ ପାଇପାରୁଛନ୍ତି ସେହି ସମ୍ପର୍କରେ ତାଙ୍କର ସାକ୍ଷାତକାର ପ୍ରଚାର କରୁଛୁ। ଆପଣ ଆଗକୁ ଶୁଣନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିବ ଏବଂ ଆପଣ ଯାହା ଅନୁରୋଧ କରିଛନ୍ତି ଯେ ୱାର୍ଡ ମେମ୍ବର ମାନଙ୍କର କଥା ବି ପ୍ରଚାର କରନ୍ତୁ ବୋଲି, ଆମେ ଆଗକୁ ନିର୍ଦ୍ଦିଷ୍ଟ ୱାର୍ଡ ମେମ୍ବର ମାନଙ୍କର ସାକ୍ଷାତକାର ଏହି କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଆପଣ ଆଗକୁ ଶୁଣିକି ଆମକୁ ମତାମତ ପଠାଇବେ। 14 ଦିନ ଆପଣଙ୍କୁ ଶକ୍ତିରୂପ କାର୍ଯ୍ୟକ୍ରମ ଭଲ ଲାଗିଛି, ସମ୍ପୃକ୍ତ କାର୍ଯ୍ୟକ୍ରମର ଉପସ୍ଥାପିକାଙ୍କୁ ଏବଂ ନିମନ୍ତ୍ରିତ ଆମର ଅତିଥି ମହାଶୟଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆମେ ଜଣାଇ ଦେଉଛୁ। ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ଚିଠି ପାଇଁ, ସୁଚିନ୍ତିତ ମତାମତ ପାଇଁ। ତାହେଲେ ନିହାରିକା, ଶ୍ରୋତବନ୍ଧୁମାନଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମର ବିଦାୟ ନେବା। ବିଦାୟ ନେବା ପୂର୍ବରୁ ପୁଣି ଥରେ ଆମର ଶ୍ରୋତବନ୍ଧୁମାନଙ୍କୁ ଆମର ବିନମ୍ର ଅନୁରୋଧ ଯେ କାର୍ଯ୍ୟକ୍ରମ ଶୁଣନ୍ତୁ, ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣଙ୍କର ମତାମତ ପଠାନ୍ତୁ, ଚିଠି ଦିଅନ୍ତୁ। ଆମକୁ ଚିଠି ଦେବା ପାଇଁ ଆପଣ ଆମର ଠିକଣା ଟିପି ରଖନ୍ତୁ ଏବଂ ହ୍ୱାଟ୍ସଆପ୍ ନମ୍ବରଟି ମଧ୍ୟ ଆପଣ ଟିପି ରଖନ୍ତୁ।
1: ହଁ ଶ୍ରୋତା ବନ୍ଧୁ, ମନେ ରଖନ୍ତୁ ଆମ ଠିକଣା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା, ପିନ୍ ନମ୍ବର 7660001 ଜିଲ୍ଲା କଳାହାଣ୍ଡି। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ମୁଁ ପୁଣି ଥରେ କହି ରଖୁଛି, ଆମର ହ୍ୱାଟ୍ସଆପ୍ ନମ୍ବର 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଚିଠିପତ୍ରକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ଆଉ ମୁଁ ନିହାରିକା ନାୟକ,
0: ଏବେ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର।

ହିନ୍ଦି କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9ଟାରେ। ସକାଳ 9:30ରେ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10ରେ। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55ରେ। ତେବେ ଶ୍ରୋତାବନ୍ଧୁ, ସେତେବେଳ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।